ଆକାଶବାଣୀ ବଲାଙ୍ଗୀର, ସମୟ ବର୍ତ୍ତମାନ 5:56। ଆଜି ମଙ୍ଗଳବାର, 1948 ଶତାବ୍ଦ, ବୈଶାଖ 29 ଦିନ, 2026 ମସିହା ମେ ମାସର 19 ତାରିଖ। ଶ୍ରୋତାବନ୍ଧୁମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି FM ବ୍ୟାଣ୍ଡ 101.9 MHz ଯୋଗେ। ତା ଛଡ଼ା ପ୍ରସାର ଭାରତୀର ନ୍ୟୁଜ୍ ଅନ୍ AIR ଆପ୍ ଓ www.prasarbharati.gov.in ର ଲାଇଭ୍ ରେଡ଼ିଓ ଟ୍ୟାପ୍ରେ ମଧ୍ୟ କାର୍ଯ୍ୟକ୍ରମ ଏକ ସମୟରେ ପ୍ରସାରିତ ହେଉଛି। ମାଙ୍ଗଳିକ

ଏଇଠି ଶେଷ ହେଲା ଆଜିର ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ଆରାଧନା। ଆକାଶବାଣୀ ବଲାଙ୍ଗୀର, ଆଜିର ଭାବନା।

ପ୍ରଣାମ ଶ୍ରୋତା ବନ୍ଧୁ, ଗତ ଅଧ୍ୟାୟରେ ଆମେ ପ୍ରଜ୍ଞାପୁରାଣର ପ୍ରଥମ ଭାଗର କିୟଦଂଶର ଆଲୋଚନା କରିଥିଲେ। ଆଜି ଆସନ୍ତୁ ଏହାର ପରବର୍ତ୍ତୀ ଭାଗର ଆଲୋଚନା କରିବା। ସନ୍ଥ ଅରିଷ୍ଟ ନେମିଙ୍କର ଭକ୍ତିରେ ପ୍ରସନ୍ନ ହୋଇ ତାଙ୍କୁ ଆଦରପୂର୍ବକ ସ୍ୱର୍ଗକୁ ନେଇଯିବା ପାଇଁ ଇନ୍ଦ୍ର କେତେକ ଦୂତଙ୍କୁ ପଠାଇଲେ। ଦେବଦୂତ ସନ୍ଥଙ୍କ ନିକଟକୁ ଆସି କହିଲେ, ମହାଶୟ, ସୁରପତି ଇନ୍ଦ୍ର ମୋତେ ପଠାଇଛନ୍ତି, ଆପଣ ମୋ ସହିତ ଯାଇ ସ୍ୱର୍ଗରେ ନିବାସ କରିବା ଲାଗି ସେ ଆଗ୍ରହ ପ୍ରକାଶ କରିଛନ୍ତି। ପରମାର୍ଥ ମାଧ୍ୟମରେ ଆତ୍ମକଲ୍ୟାଣ ବିଷୟରେ ସନ୍ଥ ଶୁଣିଥିଲେ। ତା ଭିତରେ ଯେତେବେଳେ ସ୍ୱର୍ଗ କଥା ଉଠିଲା, ସେ କହିଲେ, ଭାଇ, ମୋ ସ୍ୱର୍ଗ ତ ମୁଁ ଏଇଠି ତିଆରି କରିଛି, ସ୍ୱର୍ଗର ସୁବିଧା ନେଇ ମୁଁ କ'ଣ କରିବି? ସେ ଉପଭୋଗରୁ ମୋତେ ଯେଉଁ ସୁବିଧା ମିଳିଥାନ୍ତା, ତାହା ମୁଁ ଏହି ପୃଥିବୀରେ ଜନସାଧାରଣଙ୍କ ସେବା କରିପାରୁଛି। ଏହା ତୁଳନାରେ ତୁମର ସ୍ୱର୍ଗ ମୋ ଲାଗି ନିରର୍ଥକ। ଆତ୍ମବିଶ୍ୱାସ ଓ ଈଶ୍ୱର ଅନୁଗ୍ରହ ଲାଭ କରିଥିବା ବ୍ୟକ୍ତି ଏତେ ସମର୍ଥ ଓ ସମ୍ପନ୍ନ ହୋଇଯାଏ ଯେ ତାହାକୁ ଇନ୍ଦ୍ର କୁବେରଙ୍କ ସହଯୋଗ ମିଳିଗଲା ପରି ମନେ ହୁଏ। ତାହା ଲାଭ କରିବା ପାଇଁ ଏକମାତ୍ର ଉପାୟ ହେଉଛି ନିଜର ଯୋଗ୍ୟତା ବିକଶିତ କରିବା। ଏଥିପାଇଁ ଈଶ୍ୱରଙ୍କ ସହିତ ସଘନ ଆତ୍ମୀୟ ଭାବ ରକ୍ଷା କରିବାକୁ ପଡ଼େ। ମହାନଙ୍କ ନିକଟରେ ସମର୍ପଣ ବିସର୍ଜନ କରୁଥିବା ବ୍ୟକ୍ତି ତଦ୍ରୂପ ହେବାର ଦେଖାଯାଏ। ସଦ୍ଗୁଣର ଅଭିବୃଦ୍ଧି ହେଲେ ବ୍ୟକ୍ତିଠାରେ ଆତ୍ମବିଶ୍ୱାସ ବଢ଼ିଥାଏ। ନିଜ ଉପରେ ବିଶ୍ୱାସର ଅର୍ଥ ହେଉଛି ଭଗବତ ସତ୍ତା ଉପରେ ବିଶ୍ୱାସ। ଏହାକୁ ପ୍ରକୃତ ଆସ୍ତିକ ଭାବ କୁହାଯାଏ। ଏପରି ବ୍ୟକ୍ତି ପ୍ରଭୁଙ୍କ କୃପା ସାମର୍ଥ୍ୟ ରୂପେ, ଇନ୍ଦ୍ରଙ୍କର ସହଯୋଗ ତଥା ସମ୍ପନ୍ନତା ରୂପେ କୁବେରଙ୍କର ସହଯୋଗ ପାଇଥାନ୍ତି। ନିଜ ବିଭୂତିର ସଦୁପଯୋଗ କରି ସେମାନେ ସ୍ୱୟଂ ଧନ୍ୟ ହୁଅନ୍ତି ଏବଂ ଅନେକଙ୍କୁ କୃତାର୍ଥ କରନ୍ତି। ଆତ୍ମବିଶ୍ୱାସୀ ଉପରେ ପରମାତ୍ମା ଅନୁଗ୍ରହ କରିଥାନ୍ତି। ଅନ୍ୟ ଏକ ରାଜ୍ୟର ରାଜା ତକ୍ଷଶିଳା ଉପରେ ଆକ୍ରମଣ କଲେ। ଶତ୍ରୁପକ୍ଷର ବିଶାଳ ସେନା ଦେଖି ତକ୍ଷଶିଳାର ସେନାପତିଙ୍କର ସାହସ ତୁଟିଗଲା। ତକ୍ଷଶିଳା ନରେଶଙ୍କୁ ସେନାପତି କହିଲେ, ମହାରାଜ, ଶତ୍ରୁପକ୍ଷର ସେନା ବିଶାଳ ଓ ଅସ୍ତ୍ରଶସ୍ତ୍ରରେ ସୁସଜ୍ଜିତ, ସନ୍ଧି କରିବା ଆମ ପକ୍ଷରେ ଭଲ। ସେନାପତିଙ୍କର ପରାମର୍ଶ ଶୁଣି ରାଜା ଚିନ୍ତାଗ୍ରସ୍ତ ହୋଇ ବସିଗଲେ। ସେହି ରାଜ୍ୟର ଜଣେ ସନ୍ଥ ଏକଥା ଶୁଣିପାରିଲେ। ସେ ରାଜାଙ୍କ ନିକଟକୁ ଆସି କହିଲେ, ଆପଣ ଅବିଳମ୍ବେ ସେନାପତିଙ୍କୁ ବାହାର କରିଦିଅନ୍ତୁ, ମୁଁ ନିଜେ ସେନାର ନେତୃତ୍ୱ ଗ୍ରହଣ କରିବି। ରାଜା କିଛି ସମୟ ପାଇଁ ଦ୍ୱିଧାରେ ପଡ଼ିଲେ, କିନ୍ତୁ ଅତୀତରେ ସନ୍ଥଙ୍କ ପରାମର୍ଶ କେତେଥର ତାଙ୍କ ପକ୍ଷରେ ଲାଭପ୍ରଦ ହୋଇଥିଲା। ଆତ୍ମସମର୍ପଣ ତୁଳନାରେ ଯୁଦ୍ଧ କରିବା ଅଧିକ ଶ୍ରେୟସ୍କର ବୋଲି ଭାବି ରାଜା ସନ୍ଥଙ୍କ ଉପରେ ସେନାବାହିନୀର ଦାୟିତ୍ୱ ଦେଲେ। ଶତ୍ରୁ ସେନାଙ୍କ ଶିବିର ଦୂରରେ ଥିଲା। ସେଠାକୁ ଯିବା ବାଟରେ ଥିଲା ଏକ ଦେବ ମନ୍ଦିର। କାହାର ବିଜୟ ହେବ ସେ ବିଷୟରେ ଦେବତାଙ୍କୁ ପଚାରି ନେବା ପାଇଁ ସନ୍ଥ କହିଲେ। ସେନାବାହିନୀ ସମ୍ମୁଖରେ ମନ୍ଦିର ପ୍ରାଙ୍ଗଣରେ ଗୋଟିଏ ମୁଦ୍ରା ଉପରକୁ ଫିଙ୍ଗି ସନ୍ଥ କହିଲେ, ମୁଦ୍ରାଟି ଯଦି ଉପରମୁହାଁ ହୋଇ ପଡ଼ିବ ତେବେ ଆମର ବିଜୟ ହେବ। ସଂଯୋଗବଶତଃ ମୁଦ୍ରା ଉପରମୁହାଁ ହୋଇ ପଡ଼ିଲା। ଦୈବୀ କୃପା ଅନୁକୂଳ ଜାଣି ସେନାବାହିନୀ ବୀରତ୍ୱର ସହିତ ଯୁଦ୍ଧ କଲେ, ଜୟଲାଭ ହେଲା। ସୈନିକଗଣ ସନ୍ଥଙ୍କୁ କହିଲେ, ଏହାସବୁ ମନ୍ଦିର ଦେବତାଙ୍କ କୃପାର ଫଳ। ସନ୍ଥ ହସିଲେ। ସେ ମୁଦ୍ରାଟିକୁ ଦେଖାଇଲେ। ମୁଦ୍ରାର ଉଭୟ ପାଖରେ ଏକାପରି ଆକୃତି ଥିଲା। ସେ କହିଲେ, ଏସବୁ ଆତ୍ମବିଶ୍ୱାସର ଫଳ, ଯିଏ ଆଗରୁ ଶୋଇଥିଲା ସେ ବର୍ତ୍ତମାନ ଜାଗ୍ରତ ହୋଇଗଲା। ସେତେବେଳକୁ ବୁଦ୍ଧ ଆତ୍ମବୋଧ ଲାଭ କରିନଥିଲେ, ସେ ତପସ୍ୟାରେ ମଗ୍ନ ଥିଲେ। କେତେ କଷ୍ଟସାଧ୍ୟ ସାଧନା କଲାପରେ ସୁଦ୍ଧା ସେ ଲକ୍ଷ୍ୟସ୍ଥଳରେ ଉପନୀତ ହୋଇପାରିନଥିଲେ। ତାଙ୍କର ମନ ଅଶାନ୍ତ ଓ ଅସ୍ଥିର ହୋଇଗଲା। ମହଲରେ ବାସ କରି ସୁଖ ସୁବିଧାଯୁକ୍ତ ଜୀବନଯାପନ କରିବା ଏ ଜୀବନ ତୁଳନାରେ ଭଲ ବୋଲି ସେ ମନେ କଲେ। ଫେରି ଆସିବା ପାଇଁ ସେ ଚିନ୍ତା କରୁଥିଲେ। ନିକଟରେ ଗୋଟିଏ ପୋକ ଗଛରେ ଚଢ଼ିବା ଲାଗି ଚେଷ୍ଟା କରୁଥିଲା। ସେ ଚଢ଼ିବା ପାଇଁ 10 ଥର ଚେଷ୍ଟା କଲା, କିନ୍ତୁ ପ୍ରତିଥର ଅସଫଳ ହେଲା। 11 ଥର ବେଳକୁ ସେ ଚଢ଼ିବାରେ ସଫଳ ହୋଇଗଲା। ବୁଦ୍ଧଙ୍କର ମନେ ହେଲା, ଯେପରି ତାଙ୍କୁ ପ୍ରେରଣା ଦେବା ଉଦ୍ଦେଶ୍ୟରେ

0: ଏ ଦୃଶ୍ୟର ଅବତାରଣା ହୋଇଛି। ତାଙ୍କଠାରେ ଆତ୍ମବିଶ୍ୱାସ ଜାଗ୍ରତ ହୋଇଗଲା। ଦୃଢ଼ ମନରେ ସେ ଆତ୍ମସାଧନାରେ ବ୍ୟାପୃତ ହେଲେ ଏବଂ ଶେଷରେ ସେ ଲକ୍ଷ୍ୟପ୍ରାପ୍ତିରେ ସଫଳ ହେଲେ। ଏହି ସାଫଲ୍ୟକୁ ସତ୍ପ୍ରବୃତ୍ତି ପରିବର୍ଦ୍ଧନରେ ନିୟୋଜିତ କରି ସେ ବିଚାର କ୍ରାନ୍ତି ଆଣିପାରିଲେ। ଶ୍ରୋତାବନ୍ଧୁ, ଆଜି ଆମେ ପ୍ରଜ୍ଞାପରଣର ପ୍ରଥମ ଭାଗର କିୟଦଂଶର ଆଲୋଚନା କଲେ। ପରବର୍ତ୍ତୀ ଅଧ୍ୟାୟରେ ଏହାର ପରବର୍ତ୍ତୀ ଭାଗର ଆଲୋଚନା କରିବା। ନମସ୍କାର।
1: ଶୁଣୁଥିଲେ ଆଜିର ଭାବନା, ଉପସ୍ଥାପନା ଲକ୍ଷ୍ମଣ କୁମାର ପଣ୍ଡା, ଆକାଶବାଣୀ ବଲାଙ୍ଗୀର। ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ କୃତ ଶ୍ରୀମଦ୍ ଭାଗବତ ଭାଗ 454। ସଙ୍ଗୀତ ପରିଚାଳନା ରାଖାଲ ଚନ୍ଦ୍ର ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି। ଶିଳ୍ପୀମାନେ ହେଲେ ସୁବାସ ଦାସ, ଶୈଳଭାମା ମହାପାତ୍ର ଏବଂ ପଦ୍ମାବତୀ ଦ୍ୱିବେଦୀ।

ବିଶ୍ୱାମିତ୍ର, ଦୁର୍ବାସା, ବଶିଷ୍ଠ, ଭୃଗୁ ଏବଂ ଅଙ୍ଗିରାଦି ଋଷିମାନେ କୃଷ୍ଣଙ୍କ ଦର୍ଶନରେ ଆସି ଦ୍ୱାରକା ନିକଟବର୍ତ୍ତୀ ପିଣ୍ଡାରକ ନାମକ ତୀର୍ଥରେ ପହଞ୍ଚିଛନ୍ତି। ଯଦୁକୁମାରମାନେ ଜାମ୍ବବତୀ ସୁତ ଶାମ୍ଭକୁ ଗର୍ଭବତୀ ନାରୀ ବେଶରେ ସଜ୍ଜିତ କରି ସେମାନଙ୍କ ନିକଟକୁ ଯାଇ ପଚାରିଛନ୍ତି, ଏ ସ୍ତ୍ରୀ ଲୋକଟି କନ୍ୟା କି ପୁତ୍ର ପ୍ରସବ କରିବ କୁହନ୍ତୁ। ଧୃଷ୍ଟତା ଦେଖି ଋଷିମାନେ କ୍ରୁଦ୍ଧ ହୋଇ କହିଛନ୍ତି, ଏହି କଳ୍ପିତା ନାରୀ ଯଦୁକୁଳ ନାଶକ ଲୌହ ମୂଷଳ ଅବଶ୍ୟ ପ୍ରସବ କରିବ।

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ।
1: ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ତରଫରୁ ଆଜି ଭୁବନେଶ୍ୱରଠାରେ ପୂର୍ବାଞ୍ଚଳ କୃଷି ସମ୍ମିଳନୀର ଆୟୋଜନ କରାଯିବା। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ଆଉ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଉ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି କାର୍ଯ୍ୟକ୍ରମଟି ଯୋଗ ଦେବେ। ଚାଷ କ୍ଷେତ୍ରର ସାମଗ୍ରିକ ବିକାଶକେ ତହକାବାର, ଚାଷୀମାନଙ୍କର କମାନୀ ବଢ଼ାବାର ଆଉ କେନ୍ଦ୍ର ଆଉ ରାଜ୍ୟ ସରକାରଙ୍କ ଭିତରେ ତାଲମେଲକେ ବରକର୍ସ କରବାରଟା ଏହି ସମ୍ମିଳନୀର ମୂଳ ଉଦ୍ଦେଶ୍ୟ ରହିଛି। ଏଥି କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟର ଭିନ୍ ଭିନ୍ ଯୋଜନାର ଅଗ୍ରଗତି ବାବଦେ ସମୀକ୍ଷା କରାଯିବା ସହିତ ଚାଷ ସାଙ୍ଗେ ଜଡ଼ିତ ବହୁଟେ ବିଷୟ ଉପରେ ଆଲୋଚନା କରାଯିବା। ସମ୍ମିଳନୀଟି ରାଜ୍ୟ କୃଷିମନ୍ତ୍ରୀ, ବରିଷ୍ଠ ଅଧିକାରୀ, ବୈଜ୍ଞାନିକ, କୃଷି ପ୍ରତିନିଧି, ବିଶେଷଜ୍ଞ ଆଉ ଅଲଗା ଅଂଶୀଦାରମାନେ ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। ରାଜସ୍ୱ ସେବାକେ ତୃଣମୂଳ ସ୍ୱର୍ଣ୍ଣ ପହଞ୍ଚାବା ଲାଗି ରାଜସ୍ୱ ବିଭାଗ ତରଫରୁ ଖୁବ୍ ଜଲ୍ଦି ଆମ ଗାଁରେ ଆମ ତହସିଲ କାର୍ଯ୍ୟକ୍ରମ ମୂଲ କରାଯିବା। ଗଲାକାଲି ଭୁବନେଶ୍ୱର ଲୋକସେବା ଭବନର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଉଚ୍ଚସ୍ତରୀୟ ବୈଠକଟି ଏହି ନିଷ୍ପତ୍ତି ନିଆଯାଇଛି। ଏହି ଯୋଜନାଟି ଗାଁ ଆଉ ପଞ୍ଚାୟତ ସ୍ୱର୍ଣ୍ଣ ତହସିଲ କ୍ୟାମ୍ପ କୋର୍ଟ କରାଯିବା। ଆଘନୁ ଲୋକେ ଭିନ୍ ଭିନ୍ କାମ ଲାଗି ତହସିଲ କାର୍ଯ୍ୟାଳୟ ଯାଉଥିବା ବେଳେ ଏତକର ତହସିଲ ଅଧିକାରୀମାନେ ଗାଁକେ ଯାଇକରି ପ୍ରଜାଖାନା ସଂଶୋଧନ, ଡିମାର୍କେସନ, ଅଭିଯୋଗ ଶୁଣାଣି ଆଉ ଅଲଗା ରାଜସ୍ୱ ସେବା ତୁର୍ତ୍ତି ଯୋଗାଇଦେବେ। ଫି ଲୋକଙ୍କ ପାଖେ ରାଜସ୍ୱ ସେବାକେ ପହଞ୍ଚାବା ଲାଗି ମନ୍ତ୍ରୀ ଶ୍ରୀ ପୂଜାରୀ ନିର୍ଦ୍ଦେଶ ଦେଇଛନ୍। ଏତା ସହିତ ସହରାଞ୍ଚଳ ଚାଷ ଜମି କିସମ ପରିବର୍ତ୍ତନ ନିୟମକେ ବିଲ୍ ସରଳୀକରଣ କରାଯିବାରକେ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍। ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସିଏଚ୍ଏସ୍ସି ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଲ ଆଇବାକାଲି ଉପରବେଳା ବାହାରବା ବୋଲି ବିଦ୍ୟାଳୟ ଆଉ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍। କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଲ ଗୋଟେ ଦିନେ ବାହାରିବା। ପରୀକ୍ଷାର୍ଥୀମାନେ ସିଏଚ୍ଏସ୍ସି ୱେବ୍ସାଇଟ୍ orissaresults.nic.in ପରୀକ୍ଷା ଫଲ ଦେଖିପାରିବେ। ଏ ପଛରେ ପାଖାପାଖି 400,000 ଛାତ୍ରଛାତ୍ରୀ ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଷୟଟି ପରୀକ୍ଷା ଦେଇଥିଲେ। ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ତରଫରୁ ପରିଚାଳିତ ମେଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଲାଗି ଫର୍ମ ଭରବାର ସମୟକେ ବଢ଼ାଯାଇଛି। ଏ ବାବଦେ ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ସୂଚନା ଦିଆଯାଇଛି। ମେଟ୍ରିକ୍ ସପ୍ଲିମେଣ୍ଟାରୀ ଫର୍ମ ଫିଲ୍ଅପ୍ର ସମୟ ଗଲାକାଲି ଶେଷ ହେଉଥିଲା, ହେଲେ ଏ ସମୟକେ ଆଇବା 25 ତାରିଖ ତକ୍ ବଢ଼ାଯାଇଛି। ଜୁଲାଇ ମାସ ପହିଲା ହପ୍ତାଥି ପରୀକ୍ଷା ହେବା ବୋଲି ଜଣାପଡ଼ିଛି।

ଶ୍ରୀକ୍ଷେତ୍ର ପୁରୀନ ଆଷ୍ଠାନୁ ଫେରଥରେ ଭିତର ରତ୍ନଭଣ୍ଡାର ଗଣତି କାମ ମୂଲ ହେବା। ମଧ୍ୟାହ୍ନ ଧୂପନୀତି ସର୍ବାର ଉତ୍ରୁ ଗଣତି ମୂଲ ହେଇକରି ସନ୍ଧ୍ୟା ଧୂପ ତକ୍ ଚାଲବା। ଏଥିଲାଗି ଆଜି ମହାପୁରୁମାନଙ୍କର ଭିତର କାଠ ଦର୍ଶନ ବନ୍ଦ ରହିବା। ଭକ୍ତମାନେ ଖାଲି ବାହାର କାଠ ପାଶ ଦର୍ଶନ କରିପାରିବେ। ଇ ମାସେ ଭିତର ରତ୍ନଭଣ୍ଡାର ଗଣତି ଲାଗି ନଅ ଦିନ ସମୟ ଧାରିଛି ହେଇଛି। ଗଲା 11 ଆଉ 12 ତାରିଖ ଦୁଇ ଦିନ ଧରିକିରି ଗଣତି ଶେଷ ହେଇଥିବାର ବେଳେ ଆଜିକି ମିଶେଇକରି ଇ ମାସ 21, 23, 26, 28, 29 ଆଉ 30 ତାରିଖ ଦିନ ବିଲ୍ ଗଣତି କାମ କରାଯିବା। କଳାହାଣ୍ଡି ଜିଲ୍ଲା ନ ତେଲ ଯୋଗାଣ ବିତରଣଠି ଅନିୟମିତତା ହେଉଥିବା ଅଭିଯୋଗ ଉତ୍ରୁ ଜିଲ୍ଲା ପ୍ରଶାସନ ତରଫ ସହରର ଭିନ୍ ଭିନ୍ ପେଟ୍ରୋଲ ପମ୍ପ ମାନକେ ଚଢ଼ଉ କରାଯାଇଛି। ତେଲ ମହଜୁଦକାରୀ ଆଉ କଳାବଜାରୀ କରୁଥିବା ଲୋକମାନଙ୍କର ବିରୋଧୀ ଅତ୍ୟାବଶ୍ୟକ ଦ୍ରବ୍ୟ ଆଇନ 1955 ଅନୁସାରେ ଜରୁରୀ କାର୍ଯ୍ୟାନୁଷ୍ଠାନ ନେବାରକେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ନିର୍ଦ୍ଦେଶ ଦେଇଛନ୍। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବହଲପଦର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଜିଲ୍ଲା ମଙ୍ଗଳ ବିଭାଗ ତରଫ ଜନଜାତୀୟ ଗାରିମା ଉତ୍ସବ 2026ର ଶୁଭାରମ୍ଭ ହୋଇଛି। ଏହି ଉତ୍ସବ ଜରିଏ ଜିଲ୍ଲାର 3 ଅନୁସୂଚିତ ଜନଜାତି ଗାଁର ସାମଗ୍ରିକ ବିକାଶ ଲାଗି ପଦକ୍ଷେପ ନିଆଯିବା। ଉତ୍ସବ ଆଇବା 25 ତାରିଖ ତକ୍ ଚାଲବା। ସବୁ ବିଭାଗୀୟ ଅଧିକାରୀମାନଙ୍କୁ 3 ଯାକ ଗାଁ ଭିନ୍ ଭିନ୍ ସରକାରୀ ଯୋଜନା ବାବଦେ ଜଣାବା ଲାଗି ଲୋକଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ପଞ୍ଚାୟତ ସମିତି କକ୍ଷନ କେନ୍ଦ୍ର ସରକାରଙ୍କ ଜନଭାଗିଦାରୀ ଅଭିଯାନ ସବ୍ସେ ଦୂର ସବ୍ସେ ପହେଲା କାର୍ଯ୍ୟକ୍ରମ ମୂଲିଛି। କାର୍ଯ୍ୟକ୍ରମଟି ଆଇବା 25 ତାରିଖ ତକ 258 ଗାଁ ସଚେତନତା ଶିବିର ଅଭିଯୋଗ ଗ୍ରହଣ ଆଉ ମାହାଲିଆ ସ୍ୱାସ୍ଥ୍ୟ ଶିବିର କରାଯିବା। ନୂଆପଡ଼ା ଜିଲ୍ଲା ନ ପେଟ୍ରୋଲ ଆଉ ଡିଜେଲ ଅପବ୍ୟବହାରକେ ରୋକବାର ଲାଗି ଆଉ ଯୋଗାଣକେ ସ୍ୱାଭାବିକ ରଖବାରକେ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍। ମାସକୁ 4-5 ଅଭିଯୋଗ ଶୁଣାଣି ଶିବିରଠି ଯୋଗ ଦେବାରକେ ଆସୁଥିବା ଅଧିକାରୀମାନଙ୍କୁ ବ୍ୟକ୍ତିଗତ ଗାଡ଼ି ବଦଳେ 3-4 ଜଣ ଅଧିକାରୀ ମିଶିକରି ଗୋଟେ ଗାଡ଼ିଠି ଆସବାରକେ ସେ ପରାମର୍ଶ ଦେଇଛନ୍। ବ୍ୟକ୍ତିଗତ କାମଠି ଯିବାର ବେଳେ ସମ୍ଭବ ହେଲେ ମୋଟରସାଇକେଲ ସାଇକେଲ କି ଚାଲିକରି ଯିବାରକେ ସେ ପରାମର୍ଶ ଦେଇଛନ୍। ପାଣିପାଗ ରାଜ୍ୟ କିଛି ଦିନ ବ୍ୟବଧାନ ଉତ୍ତର ତାପମାତ୍ରା ଫେରଘାଏ ବଢ଼ବାରକେ ଲାଗିଛି। ଖାସ କରି ପଶ୍ଚିମ ଆଉ ଆଭ୍ୟନ୍ତରୀଣ ଓଡ଼ିଶାର କେତେଟା ଜିଲ୍ଲାର ତାପମାତ୍ରା 40 ଡିଗ୍ରୀ ପାର କରିଛି। ଗଲାକାଲି ରାଜ୍ୟର ସବୁନୁ ଜହ ତାପମାତ୍ରା ଝାରସୁଗୁଡ଼ା ଜିଲ୍ଲାର 43.4 ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଏବେ 5 ଦିନ ଭିତରେ ରାଜ୍ୟର ତାପମାତ୍ରା ଆହୁରି 2-3 ଡିଗ୍ରୀ ତକ୍ ବଢ଼ବାର ସମ୍ଭାବନା ରହିଛି। ଏଚ୍ଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଜୁହାର।

କାର୍ଯ୍ୟକ୍ରମର ସୂଚନା ସକାଳ 7:25 ଭକ୍ତି ଗୀତ, 7:35 ଚାଷର ହାଲ। ଆଜି ଏଥିରେ ବିଷୟବସ୍ତୁ ରହିଛେ ଖରାଦିନେ ପନିପରିବା ଚାଷ ଓ ଆଖୁର ଯତ୍ନ। ଗୋସ୍ୱାମୀ ତୁଳସୀଦାସ କୃତ ଶ୍ରୀରାମଚରିତ ମାନସ, 7:40। 7:50 ପାରମ୍ପରିକ ଗୀତ, ଆଜି ଏଥିରେ ଶୁଣିବେ ଛାନ୍ଦ। ହିନ୍ଦୀ କଥାଚିତ୍ର ଗୀତ 8:30। 8:45 ଓଡ଼ିଆ କଥାଚିତ୍ର ଗୀତ।

ବିବିଧ ଭାରତୀ କାର୍ଯ୍ୟକ୍ରମ ଶୁଣିପାରିବେ ସକାଳ 9ଟାରୁ 10ଟା, 10ଟା 5 ମିନିଟ୍ରୁ ଦିନ 11ଟା, 12ଟା 30 ମିନିଟ୍ରୁ ଗୋଟାଏ 50 ମିନିଟ୍, 2ଟା 45 ମିନିଟ୍ରୁ ଅପରାହ୍ନ 5ଟା ଏବଂ ରାତି 9ଟା ବାଜି 15 ମିନିଟ୍ରୁ ରାତି 10ଟା ପର୍ଯ୍ୟନ୍ତ। ଦିନ 11ଟାରେ ବାତାୟନରେ ପ୍ରଚାର କରିବୁ ହିନ୍ଦୀ କଥାଚିତ୍ର ଗୀତ। ଭକ୍ତ କବି ରାମଦାସ ବିରଚିତ ଦାର୍ଢ୍ୟତ ଭକ୍ତି ଶୁଣିପାରିବେ ଦିନ 12ଟାରେ। ଆଜି ଏଥିରେ ରହିଛି ଦୀନବନ୍ଧୁ ଦାସ ସମ୍ବାଦର ଦ୍ୱିତୀୟ ଭାଗ। 12ଟା 15 ମିନିଟ୍ରେ ସୁଗମ ସଙ୍ଗୀତ। ଅପରାହ୍ନ 5ଟାରେ ପ୍ରଚାର କରିବୁ NCERT ଦ୍ୱାରା ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ। 5ଟା 30 ମିନିଟ୍ରେ ପାରମ୍ପରିକ ଗୀତ, ହିନ୍ଦୀ ଭକ୍ତି ଗୀତ 5ଟା ବାଜି 45 ମିନିଟ୍ରେ। ଶୁଣିଲେ କାର୍ଯ୍ୟକ୍ରମର ସୂଚନା ଆକାଶବାଣୀ ବଲାଙ୍ଗୀର। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବହୁରା। କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଆଜି ଭୁବନେଶ୍ୱରଠାରେ ପୂର୍ବାଞ୍ଚଳ କୃଷି ସମ୍ମିଳନୀ ଆୟୋଜନ ହେଉଛି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କାର୍ଯ୍ୟକ୍ରମରେ ଯୋଗଦେବେ। କୃଷିକ୍ଷେତ୍ରର ସାମଗ୍ରିକ ବିକାଶକୁ ପ୍ରୋତ୍ସାହିତ କରିବା, କୃଷକଙ୍କ ଆୟ ବୃଦ୍ଧି ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ୱୟକୁ ସୁଦୃଢ଼ କରିବା ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଓଡ଼ିଶା ଗସ୍ତ ଶେଷ କରି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେବା ପରେ ଏହା ତାଙ୍କର ପ୍ରଥମ ଓଡ଼ିଶା ଗସ୍ତ ଥିଲା। ଗସ୍ତକାଳରେ ଶ୍ରୀ ନବୀନ କେତେକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଅଧ୍ୟକ୍ଷତା କରିଥିଲେ। ଏ ସମ୍ପର୍କରେ ରାଜ୍ୟ ବିଜେପି ଅଧ୍ୟକ୍ଷ ମନମୋହନ ସାମଲ କହିଛନ୍ତି,
1: ସଂଗଠନ ବିଷୟରେ ତନ୍ମଧ୍ୟ ଆଲୋଚନା ହୋଇଛି ଏବଂ ସାଂଗଠନିକ ବ୍ୟବସ୍ଥା କେମିତି ଆହୁରି ସଶକ୍ତ କରାଯିବ ତା ପାଇଁ ମଧ୍ୟ କଥାବାର୍ତ୍ତା ହୋଇଛି। ସବୁ ବିଧାୟକ ସାଂସଦ ତାଙ୍କ ଅଞ୍ଚଳରେ କେମିତି ଯୋଉ କାମ କରୁଛନ୍ତି ତାର ସମୀକ୍ଷା ହୋଇଛି। ସମସ୍ତେ ପ୍ରଭାବିତ ଅଛନ୍ତି, ସମସ୍ତଙ୍କୁ ଉତ୍ସାହ ପ୍ରେରଣା ମିଳିବ କାମ କରିବାର, ଆହୁରି ଦକ୍ଷତା ଯୋଗ୍ୟତା ସମସ୍ତଙ୍କର ଅଛି, ତାକୁ ଆହୁରି ସେମାନେ ତାକୁ ବିନିଯୋଗ କରିବା ପାଇଁ ଚେଷ୍ଟା କରିବେ।
0: ରାଜ୍ୟରେ ଆମ ଗାଁରେ ଆମ ତହସିଲ କାର୍ଯ୍ୟକ୍ରମ ଆରମ୍ଭ ହେବ। ଏଥିରେ ଗ୍ରାମ ତଥା ପଞ୍ଚାୟତ ସ୍ତରରେ ତହସିଲ କ୍ୟାମ୍ପ କୋର୍ଟ କରାଯିବ ବୋଲି ଲୋକସେବା ଭବନରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରୁ ସୂଚନା ମିଳିଛି। କାର୍ଯ୍ୟକ୍ରମ ମାଧ୍ୟମରେ ଗ୍ରାମଗୁଡ଼ିକରେ ତହସିଲ ଅଧିକାରୀମାନେ ଲୋକଙ୍କ ସମସ୍ୟାର ତୁରନ୍ତ ସମାଧାନ ସହ ବିଭିନ୍ନ ରାଜସ୍ୱ ସେବା ଯୋଗାଇଦେବେ। ରାଜସ୍ୱ ସେବାକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ଓଡ଼ିଶା ମାଓବାଦୀ ମୁକ୍ତ ହେବା ପରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଓଡ଼ିଶା ପୁଲିସ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଛତିଶଗଡ଼ର ଜଗଦଲପୁରଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶ୍ରୀ ଶାହା ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ, ନକ୍ସଲ ବିରୋଧୀ ଅଭିଯାନ ଏଡିଜି ସଞ୍ଜୀବ ପଣ୍ଡାଙ୍କୁ ସ୍କୃତିଚିହ୍ନ ପ୍ରଦାନ କରିଥିଲେ। 2026 ସୁଦ୍ଧା ଓଡ଼ିଶା ନକ୍ସଲମୁକ୍ତ ହୋଇଥିବାରୁ ସ୍ୱରାଷ୍ଟ୍ରମନ୍ତ୍ରୀ ରାଜ୍ୟ ପୁଲିସ୍କୁ ପ୍ରଶଂସା କରିବା ସହ ଅଭିନନ୍ଦନ ଜଣାଇଛନ୍ତି। ଗତ 2025 2026 ମାର୍ଚ୍ଚ ପର୍ଯ୍ୟନ୍ତ ରାଜ୍ୟରେ 27 ଜଣ ମାଓବାଦୀଙ୍କୁ ନିପାତ କରାଯାଇଥିବା ଶ୍ରୀ ପଣ୍ଡା କହିଛନ୍ତି। ରାଜ୍ୟ ବାହାରେ ନିଖୋଜ ଶିଶୁଙ୍କୁ ଖୋଜିବା ପାଇଁ କ୍ରାଇମ୍ବ୍ରାଞ୍ଚର ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ପକ୍ଷରୁ ଅପରେସନ୍ ଅନ୍ୱେଷଣ ଆରମ୍ଭ କରାଯିବ। ଆସନ୍ତା 21 ତାରିଖଠାରୁ 30 ତାରିଖ ପର୍ଯ୍ୟନ୍ତ ଏହି ଅଭିଯାନ ଜାରି ରହିବ। ପୁରୀ ଶ୍ରୀମନ୍ଦିରରେ ଆଜି ଭିତର ରତ୍ନଭଣ୍ଡାର ଗଣତି କାର୍ଯ୍ୟ କରାଯିବ। ମଧ୍ୟାହ୍ନ ଧୂପ ନୀତି ପରେ ପ୍ରାଧିକୃତ ଟିମ୍ ଦ୍ୱାରା ସନ୍ଧ୍ୟା ଧୂପ ପର୍ଯ୍ୟନ୍ତ ଗଣତି ହେବ, ଫଳରେ ଆଜି ଭିତରକାଠ ଦର୍ଶନ ବନ୍ଦ ରହିବ ଏବଂ ଶ୍ରଦ୍ଧାଳୁମାନେ କେବଳ ବାହାର କାଠରୁ ଦର୍ଶନ କରିପାରିବେ। ଚଳିତ ମାସରେ ମୋଟ 9 ଦିନ ଧରି ଗଣତି କାର୍ଯ୍ୟ ହେବାକୁ ଥିବାବେଳେ ପ୍ରଥମ ପର୍ଯ୍ୟାୟରେ 2 ଦିନ ଗଣତି ହୋଇଥିଲା। କଟକ ଜିଲ୍ଲାରେ ଜନଭାଗିଦାରୀ ଅଭିଯାନ ଅନ୍ତର୍ଗତ ଜନଜାତି ଗରିମା ଉତ୍ସବ ଆରମ୍ଭ ହୋଇଛି। ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉ ସାହେବ ସିନ୍ଧା ଅଭିଯାନ ଶୁଭାରମ୍ଭ କରିଛନ୍ତି। ଆସନ୍ତା 25 ତାରିଖ ପର୍ଯ୍ୟନ୍ତ ଜିଲ୍ଲାର 21 ଜନଜାତି ବହୁଳ ଗ୍ରାମରେ ଏହା ଅଧୀନରେ ବିଭିନ୍ନ କାର୍ଯ୍ୟକ୍ରମ ଚାଲିବ। ସୁବର୍ଣ୍ଣପୁର ଜିଲ୍ଲାର ବୀର ମହାରାଜପୁର ବ୍ଲକର ବହଲପଦର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଜିଲ୍ଲା ମଙ୍ଗଳ ବିଭାଗ ପକ୍ଷରୁ ଜନଜାତୀୟ ଗାରିମା ଉତ୍ସବ 2026 ଶୁଭାରମ୍ଭ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝି ଜନଭାଗିଦାରୀ ସବ୍ସେ ଦୂର ସବ୍ସେ ପହେଲେ କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ। ରାୟଗଡ଼ ଜିଲ୍ଲାରେ ଜନଜାତି ମନ୍ତ୍ରଣାଳୟ ପକ୍ଷରୁ ଜନଭାଗିଦାରୀ ସବ୍ସେ ଦୂର ସବ୍ସେ ପହେଲେ ଅଭିଯାନ ଆରମ୍ଭ ହୋଇଛି। ଆସନ୍ତା 25 ତାରିଖ ପର୍ଯ୍ୟନ୍ତ ଜିଲ୍ଲାର 525 ଗାଁରେ ଏହି ଅଭିଯାନ ଚାଲିବ। ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପୁରୀ ଭଞ୍ଜପୁର ସ୍ୱତନ୍ତ୍ର ଟ୍ରେନ୍କୁ ନିୟମିତ ଏକ୍ସପ୍ରେସ୍ ଟ୍ରେନ୍ ଭାବେ ଚଳାଚଳ ପାଇଁ ନିଷ୍ପତ୍ତି ହୋଇଛି। ପୂର୍ବତଟ ରେଳପଥର ସୂଚନା ଅନୁସାରେ ଭଞ୍ଜପୁର ପୁରୀ ଭଞ୍ଜପୁର ସ୍ପେଶାଲ୍ ଟ୍ରେନ୍ ଭଞ୍ଜପୁର ପୁରୀ ଭଞ୍ଜପୁର ଏକ୍ସପ୍ରେସ୍ ଟ୍ରେନ୍ ଭାବେ ଚଳାଚଳ କରିବା ସହ ଆସନ୍ତା 21 ଓ 22 ତାରିଖରୁ ଉଭୟ ପଟରୁ ଯାତ୍ରା ଆରମ୍ଭ କରିବ। ଏହି ଟ୍ରେନ୍ ବାରିପଦା, ବାଲେଶ୍ୱର, ସୋର, ଭଦ୍ରକ, ଯାଜପୁର ରୋଡ୍, କଟକ, ଭୁବନେଶ୍ୱର ଏବଂ ଖୋର୍ଦ୍ଧା ରୋଡ୍ ଦେଇ ଯାତ୍ରା କରିବ। ନୂଆପଡ଼ା ଜିଲ୍ଲାରେ ଅଭିଯୋଗ ଶୁଣାଣି ଶିବିରରେ ଯୋଗ ଦେଉଥିବା ଅଧିକାରୀମାନଙ୍କୁ ମିଳିତ ଭାବେ ଯାତ୍ରା କରିବା ଲାଗି ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ଇନ୍ଧନ ବ୍ୟବହାର କମ୍ କରିବା ଉଦ୍ଦେଶ୍ୟରେ ସାଇକେଲ ଓ ମୋଟରସାଇକେଲ ବ୍ୟବହାର କରିବା କିମ୍ବା ଚାଲି ଚାଲି ଯିବା ଲାଗି ଜିଲ୍ଲାପାଳ କହିଛନ୍ତି। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଏବଂ ସଂସ୍କାର ଭାରତୀର ମିଳିତ ସହଯୋଗରେ କଟକ ଶହୀଦ ଭବନରେ 2 ଦିନିଆ ଉତ୍କଳୀୟ ସଂକୀର୍ତ୍ତନ ସମନ୍ୱୟ ମେଳା ଅନୁଷ୍ଠିତ ହୋଇଯାଇଛି। ମେଳାରେ ବିଭିନ୍ନ ସଂକୀର୍ତ୍ତନ ମଣ୍ଡଳୀ ଅଂଶଗ୍ରହଣ କରିଥିଲେ। ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ ଆସନ୍ତା 2 ଦିନ ମଧ୍ୟରେ ତାପମାତ୍ରା ଆହୁରି 2-3 ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଆସନ୍ତା 4 ଦିନ ପର୍ଯ୍ୟନ୍ତ ଗୁଳୁଗୁଳି ସହ ଗ୍ରୀଷ୍ମ ଲହରୀ ବୃଦ୍ଧି ପାଇବା ନେଇ କେତେକ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଗତକାଲି 17 ସହରର ତାପମାତ୍ରା 40 ଡିଗ୍ରୀ ଉପରେ

0: ରେକର୍ଡ ହୋଇଥିବା ବେଳେ ଝାରସୁଗୁଡ଼ାଠାରେ ସର୍ବୋଚ୍ଚ ତାପମାତ୍ରା 43.4 ଡିଗ୍ରୀ ସେଲସିୟସ୍ ରହିଥିଲା। ବର୍ତ୍ତମାନ ପାଇଁ ଆଞ୍ଚଳିକ ସମ୍ବାଦ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଆସନ୍ତୁ ଶୁଣିବା ଇସୋନୋଫିଲିଆ। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ଶରତ ଚନ୍ଦ୍ର ପାଣିଗ୍ରାହୀ।
2: ଆମ ଶରୀରରେ ଥିବା ଶ୍ୱେତ ରକ୍ତକଣିକା ଯାହାକୁ WBC ବା ହ୍ୱାଇଟ୍ ବ୍ଲଡ୍ ସେଲ୍ କୁହାଯାଏ, ସେଥିରେ ଇସୋନୋଫିଲ୍ ସେଲ୍ ବଢ଼ିଗଲେ ତାହାକୁ ଇସୋନୋଫିଲିଆ କୁହାଯାଏ। ପ୍ରକୃତ କଥା ହେଲା, ଇସୋନୋଫିଲିଆ ଏକ ରୋଗ ନୁହେଁ, ଏହା ରୋଗୀର ଗୋଟିଏ ସାମୟିକ ଅବସ୍ଥା। ରୋଗ ନିରୂପଣ ପାଇଁ ରକ୍ତ ପରୀକ୍ଷା କରାଯାଏ। ରକ୍ତରେ DC ବା ଡିଫରେନ୍ସିଆଲ କାଉଣ୍ଟ କରାଗଲେ ଇସୋନୋଫିଲିଆ କେତେ ଅଛି ତାହା ଜଣାପଡ଼େ। ବର୍ତ୍ତମାନ ଜଳବାୟୁ ବା ତାପମାତ୍ରାକୁ ନେଇ ହିସାବ କଲେ ଉପକୂଳ ଓଡ଼ିଶାର ଜିଲ୍ଲାମାନଙ୍କରେ 5-6 ବା ଅତି ବେଶୀରେ 7-8% ପର୍ଯ୍ୟନ୍ତ ଇସୋନୋଫିଲର ନର୍ମାଲ ବା ସାଧାରଣ ଅବସ୍ଥା, ଯାହା ରୋଗୀର ବିଶେଷ କିଛି କ୍ଷତି କରେ ନାହିଁ। 8-10 ହେଲେ ଇସୋନୋଫିଲିଆ ରୋଗୀର କ୍ଷତି ଘଟାଇଥାଏ। ମାତ୍ର ଉପକୂଳ ଜିଲ୍ଲା ଭିନ୍ନ, ଅନ୍ୟ ଜିଲ୍ଲାମାନଙ୍କରେ 0-3 ପର୍ଯ୍ୟନ୍ତ ନର୍ମାଲ ବା ସାଧାରଣ ଅବସ୍ଥା, ତାଠାରୁ ଅଧିକ ହେଲେ ଇସୋନୋଫିଲିଆ ବଢ଼ିଯାଇଛି ବୋଲି ବୁଝାଯାଏ। ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମିଗଲେ ଆମକୁ ବିଭିନ୍ନ ପ୍ରକାର ରୋଗ ଆକ୍ରମଣର ଶିକାର ହେବାକୁ ପଡ଼େ। ତେଣୁ ରୋଗର ଚିକିତ୍ସା ପୂର୍ବରୁ ଆମକୁ ରକ୍ତ ପରୀକ୍ଷା କରିବାକୁ ହେଲେ ପ୍ରଥମେ DC ପରୀକ୍ଷା କରାଇବା ଦରକାର। ଏବେ ଆସନ୍ତୁ ଜାଣିବା, ଇସୋନୋଫିଲିଆ ଆମ ରକ୍ତରେ ରହିଲେ ଆମ ଶରୀରରେ କେଉଁ କେଉଁ ଲକ୍ଷଣ ଦେଖାଯାଏ ବା କେଉଁ କେଉଁ ରୋଗ ହେଲେ ଇସୋନୋଫିଲିଆ ଦେଖାଯାଏ। ଅଳ୍ପ ଅଳ୍ପ କାଶ ହେଲେ, ଅଣନିଶ୍ୱାସୀ ଲାଗିଲେ, ଦେହ ହାତ ଘୋଳାବିନ୍ଧା ହେଲେ, ଜ୍ୱର ଜ୍ୱର ଲାଗିଲେ, ଦେହ ହାତ କୁଣ୍ଡାଇ ହେଲେ, ମୁହଁ ହାତ ଗୋଡ଼ ଫୁଲିଲା ପରି ଦେଖାଦେଲେ, ମୁଣ୍ଡ ବିନ୍ଧିଲେ, ଆଖି ଅନେକ ଦିନ ଲାଲ ରହିଲେ, ଭୋର ଭୋର ଛିଙ୍କ ହେଲେ ଇସୋନୋଫିଲିଆ ଲକ୍ଷଣ ଥିବାର ଜଣାପଡ଼େ। ଦେହରେ ପୁରୁଣା ଥଣ୍ଡା ଥିବା ଏବଂ ଫାଇଲେରିଆ ରୋଗୀଙ୍କ ଦେହରେ ଇସୋନୋଫିଲିଆ ଅଧିକ ଥାଏ। ଛାତିରେ କଫ ରହିଲେ, ଶ୍ୱାସ ବା ନିମୋନିଆ ଭଳି ରୋଗୀ ଦେହରେ ଇସୋନୋଫିଲିଆ ଅଧିକ ଥାଏ। କୌଣସି ଆଣ୍ଠୁଗଣ୍ଠି ଜନିତ ରୋଗ ଯଥା ରିମାଟିଜିମ୍ ଏବଂ ଅଷ୍ଟିଓ ଆର୍ଥ୍ରାଇଟିସ୍ ଭଳି ରୋଗ ଥିଲେ ଇସୋନୋଫିଲିଆ ଅଧିକ ଥାଏ। ରକ୍ତ କର୍କଟ, ଯକ୍ଷ୍ମା ବା ଟ୍ୟୁବରକୁଲୋସିସ୍ ପରି ରୋଗୀଙ୍କ ଦେହରେ ଏହା ଅଧିକ ମାତ୍ରାରେ ଥିବାର ଜଣାଯାଏ। ଲିକୁମିଆ, ଟନ୍ସିଲାଇଟିସ୍, ମେନିଙ୍ଗାଇଟିସ୍, ଡିପ୍ଥିରିଆ, ମିଜିଲ୍, ସ୍ମଲ୍ପକ୍ସ, ଚିକେନ୍ ପକ୍ସ ହୋଇଥିବା ରୋଗୀଙ୍କ ରକ୍ତରେ ଇସୋନୋଫିଲିଆ ଅଧିକ ରହିଥିବାର ଦେଖାଯାଏ। ପ୍ରଥମରୁ ଆଲୋଚନା କରାଯାଇଛି, ଏହା ଏକ ରୋଗ ନୁହେଁ, ମାତ୍ର ରୋଗୀକୁ ଭଲ କରାଇବାରେ ବାଧକ ସୃଷ୍ଟି କରେ। ଏହିଭଳି ରୋଗୀ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ସେବନ କଲେ ଆରୋଗ୍ୟ ଲାଭ କରିପାରିବେ। ହୋମିଓପାଥି ଚିକିତ୍ସାରେ ଇସୋନୋଫିଲିଆର ଚିକିତ୍ସା ମଧ୍ୟ କରାଯାଇପାରେ। ହୋମିଓପାଥିର ବଡ଼ ବିଶେଷତ୍ୱ ହେଉଛି, ଆମେ ରୋଗକୁ ଚିକିତ୍ସା ନ କରି ରୋଗର ଲକ୍ଷଣକୁ ଆଧାର କରି ଚିକିତ୍ସା କରିଥାଉ। ଜଣେ ରୋଗୀ ହୋମିଓପାଥିକ ଡାକ୍ତରଙ୍କ ପାଖରେ ତାର ରୋଗ ସମ୍ପର୍କରେ ନ କହି ତାର ଲକ୍ଷଣଗୁଡ଼ିକୁ ଯଦି ଠିକ୍ ଠିକ୍ ଭାବରେ କହିପାରିବ, ଅର୍ଥାତ୍ ମୁଁ ଗୋଟିଏ ଉଦାହରଣ ଦେଇ ଆପଣଙ୍କୁ କହୁଛି, ମୋତେ ବହୁତ ଶୋଷ ଲାଗୁଛି, ପ୍ରତି ଅଧଘଣ୍ଟା ବା 1 ଘଣ୍ଟା ଅନ୍ତରରେ ବହୁତ ପାଣି ପିଇବାକୁ ଇଚ୍ଛା ହେଉଛି, କିମ୍ବା ଶୋଷ ଆଦୌ ଲାଗୁନାହିଁ, କିମ୍ବା ମୋତେ ବହୁତ ଶୋଷ ଲାଗୁଛି କିନ୍ତୁ ପାଣି ପିଇବାକୁ ଇଚ୍ଛା ହେଉନି, ଏହିପରି ଭାବରେ କହିଲେ ଜଣେ ହୋମିଓପାଥି ଡାକ୍ତର ଆପଣଙ୍କୁ ସଠିକ୍ ଚିକିତ୍ସା କରାଇପାରିବେ। ହୋମିଓପାଥିକର ଲକ୍ଷଣ ଅନୁସାରେ ଇସୋନୋଫିଲିଆ ପାଇଁ ଅନେକ ଔଷଧ ଯଥା ଆର୍ସେନିକ ଆଲବମ୍, ନେଟ୍ରିମ୍ ସଲ୍ଫ, ନେଟ୍ରିମ୍ୟୁର, ବ୍ରାଇନିଆ, ବେଲାଡୁନା, ସଲ୍ଫର, ରଷ୍ଟକ୍ସ, ରୋଡୋଡେଣ୍ଡ୍ରମ୍, ଥୁଜା, ଟ୍ୟୁବରକୁଲିନମ୍, ଜେଲସିମମ୍, ଉସିମମ୍ ସେଙ୍କ୍ଟମ୍ ଇତ୍ୟାଦି ଔଷଧକୁ ଧାରାବାହିକ ବ୍ୟବହାର କରାଯାଇଥାଏ। ପୁରୁଣା ରୋଗ ଶରୀରରେ ଥିଲେ ଏହା ଭଲ ହେବା ପାଇଁ ଅନେକ ଦିନ ଲାଗିଥାଏ। ଡାକ୍ତରଙ୍କ ଠାରୁ ଔଷଧ ଖାଇଲେ ହୁଏତ ଅଳ୍ପ ଦିନରେ ଭଲ ଲାଗିପାରେ। ରୋଗୀ ଭାବନ୍ତି ମୋର ରୋଗ ଛାଡ଼ିଗଲା, ମାତ୍ର ରୋଗ ଛାଡ଼ିନଥାଏ। ଗୋଟିଏ ଗୋଟିଏ ରୋଗ 3-6 ମାସ ବା 6 ମାସରୁ ଅଧିକ ବା ବର୍ଷାଧିକ କାଳ ଔଷଧ ସେବନ କଲେ ଭଲ ହୋଇଥାଏ। ଆମକୁ ସେତେଦିନ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ସେବନ କରିବାକୁ ପଡ଼େ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲି ଇସୋନୋଫିଲିଆ। ଏ ସମ୍ପର୍କରେ ଆଲୋଚନା କଲେ ଡାକ୍ତର ଶରତ ଚନ୍ଦ୍ର ପାଣିଗ୍ରାହୀ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଏହି କାର୍ଯ୍ୟକ୍ରମ DTH ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି। ସମୟ 7:15। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।

0: ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ଭାରତ ଓ ନରୱେ ମଧ୍ୟରେ ଦ୍ୱିପାକ୍ଷିକ ଆର୍ଥିକ କାରବାର ଏବଂ ନିବେଶ କ୍ଷେତ୍ର ବୃଦ୍ଧି ପାଇଛି କହିଲେ ପ୍ରଧାନମନ୍ତ୍ରୀ. ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ଛତିଶଗଡ଼ର ଜଗଦଲପୁରରେ ଅନୁଷ୍ଠିତ ହେବ କେନ୍ଦ୍ରୀୟ ଜୋନାଲ ପରିଷଦ ବୈଠକ. ଦେଶର 18 ସହରରେ ଜଳ ମେଟ୍ରୋ ସେବା ଆରମ୍ଭ କରିବାକୁ ପ୍ରସ୍ତୁତ ହୋଇଛି ଯୋଜନା କହିଲେ ବନ୍ଦର ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ. କାତାର, ସାଉଦିଆରବ ଏବଂ ୟୁଏଇ ଅନୁରୋଧ କ୍ରମେ ଇରାନ ଉପରେ ଆକ୍ରମଣକୁ ସ୍ଥଗିତ ରଖାଯାଇଛି, ସୂଚନା ଦେଲେ ଆମେରିକା ରାଷ୍ଟ୍ରପତି. ଏବଂ ଆଇପିଏଲ୍ କ୍ରିକେଟ୍ର ଗତକାଲିର ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗସ୍କୁ 5 ପରାସ୍ତ କଲା ସନ୍ରାଇଜର୍ସ ହାଇଦ୍ରାବାଦ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତ ଏବଂ ନରୱେ ମଧ୍ୟରେ ବାଣିଜ୍ୟ ଓ ଅର୍ଥନୈତିକ ସହଭାଗିତା ଚୁକ୍ତିନାମା କାର୍ଯ୍ୟକାରୀ ହେବା ପରେ ଦ୍ୱିପାକ୍ଷିକ ଆର୍ଥିକ କାରବାର ଏବଂ ନିବେଶରେ ବୃଦ୍ଧି ଘଟିଛି. ଓସ୍ଲୋଠାରେ ଅନୁଷ୍ଠିତ ଭାରତ ନରୱେ ବ୍ୟବସାୟ ଏବଂ ଗବେଷଣା ଶୀର୍ଷକ ସମ୍ମିଳନୀରେ ଯୋଗଦେଇ ଶ୍ରୀ ମୋଦି ଏହା କହିଛନ୍ତି. ଚୁକ୍ତିନାମା ଅଧୀନରେ ଉଭୟ ଦେଶ 100 ଆମେରିକୀୟ ଡଲାର ନିବେଶ ଲକ୍ଷ୍ୟ ଏବଂ ଭାରତରେ 10 ନିଯୁକ୍ତି ସୁଯୋଗ ସୃଷ୍ଟି ଉପରେ ପ୍ରୟାସ ଜାରି ରଖିବା ଉପରେ ଶ୍ରୀ ମୋଦି ଗୁରୁତ୍ୱ ପ୍ରଦାନ କରିଛନ୍ତି. ଜାହାଜ ନିର୍ମାଣ, ସବୁଜ ପରିବର୍ତ୍ତନ, ନବୀକରଣୀୟ ଶକ୍ତି, ସ୍ୱାସ୍ଥ୍ୟ ପ୍ରଯୁକ୍ତିବିଦ୍ୟା, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଏବଂ ଷ୍ଟାର୍ଟଅପ୍ ଭଳି ପ୍ରମୁଖ କ୍ଷେତ୍ରଗୁଡ଼ିକରେ ଭାରତରେ ବ୍ୟାପକ ନିବେଶ ସୁଯୋଗ ରହିଛି. ଏହାର ସୁଯୋଗ ନେବାକୁ ଶ୍ରୀ ମୋଦି ନରୱେ ବ୍ୟବସାୟୀ ଗୋଷ୍ଠୀଙ୍କୁ ଆହ୍ୱାନ ଦେଇଛନ୍ତି. ଭାରତର ମହତ୍ୱାକାଂକ୍ଷୀ ସବୁଜ ପରିବର୍ତ୍ତନ ଅଭିଯାନ ଉପରେ ଆଲୋକପାତ କରି ଶ୍ରୀ ମୋଦି ବର୍ଦ୍ଧିତ ଶକ୍ତି ଚାହିଦା, ଜଳବାୟୁ ପରିବର୍ତ୍ତନ, ନବୀକରଣୀୟ ଶକ୍ତି, ଗ୍ରିଡ୍ ଭିତ୍ତିଭୂମି ଏବଂ ସ୍ୱଚ୍ଛ ଶକ୍ତି କ୍ଷେତ୍ରରେ ରହିଥିବା ଗୁରୁତ୍ୱ ପ୍ରଦାନ କରିଛନ୍ତି. ଉଭୟ ଦେଶର ବ୍ୟବସାୟିକ ସମ୍ପ୍ରଦାୟକୁ ନୂତନ ସହଭାଗିତା ଗଠନ କରିବା ଏବଂ ସହଯୋଗର ଉଦୀୟମାନ କ୍ଷେତ୍ର ଚିହ୍ନଟ କରି ଆର୍ଥିକ ସହଯୋଗକୁ ଅଧିକ ମଜବୁତ କରିବାକୁ ଶ୍ରୀ ମୋଦି ଅନୁରୋଧ କରିଛନ୍ତି.
1: चाहे वो अर्कलो का भारत के फूड सेक्टर में निवेश हो, इक्विनोर से भारत को एलपीजी और एलएनजी सप्लाई की बात हो, या यारा का भारत के फर्टिलाइजर क्षेत्र में योगदान. मुझे बहुत खुशी है कि आप में से कई सीईओ भारत के वाइब्रेंट गुजरात और अन्य इन्वेस्टर समिट में भी बड़े उत्साह के साथ हमेशा भाग लेते रहे हैं. अब हमें इस पार्टनरशिप को, इसकी इंटेंसिटी बढ़ाकर इसे न्यू फ्रंटियर की ओर ले जाना चाहिए.
0: ସମ୍ମିଳନୀରେ 50 ଅଧିକ ବିଭିନ୍ନ କମ୍ପାନୀର କାର୍ଯ୍ୟନିର୍ବାହୀ ଅଧିକାରୀ, ନରୱେ ଏବଂ ଭାରତୀୟ ବ୍ୟବସାୟ ଓ ଗବେଷଣା କ୍ଷେତ୍ରର 250 ଅଧିକ ଅଂଶଗ୍ରହଣକାରୀ ଯୋଗ ଦେଇଥିଲେ. ଏହି ଅବସରରେ ଭାରତୀୟ ଏବଂ ନରୱେ କମ୍ପାନୀ ତଥା କେତେକ ପ୍ରତିଷ୍ଠାନ ମଧ୍ୟରେ ବ୍ୟାବସାୟିକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି. ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଆଜି କେନ୍ଦ୍ରୀୟ ଜୋନାଲ ପରିଷଦ ବୈଠକ ଅନୁଷ୍ଠିତ ହେବ. ଛତିଶଗଡ଼ ବସ୍ତର ଡିଭିଜନାଲ ମୁଖ୍ୟାଳୟ ଜଗଦଲପୁରଠାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ଛତିଶଗଡ଼, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀଗଣ ଯୋଗଦେବେ. ଛତିଶଗଡ଼ ଗସ୍ତ ଅବସରରେ ଗତକାଲି ଶ୍ରୀ ଶାହା ବସ୍ତର ଜିଲ୍ଲାର ନେତାନାର ଗ୍ରାମରେ ଏକ ଜନସେବା କେନ୍ଦ୍ରର ଉଦ୍ଘାଟନ କରିଛନ୍ତି. ଶ୍ରୀ ଶାହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଗତ 6 ଧରି ନକ୍ସଲବାଦ ଯୋଗୁଁ ବସ୍ତରରେ ଆର୍ଥିକ, ସାମାଜିକ ଏବଂ ସାଂସ୍କୃତିକ କ୍ଷେତ୍ରରେ ହୋଇଥିବା କ୍ଷତିକୁ ଆଗାମୀ 5 ମଧ୍ୟରେ ପୂରଣ କରାଯିବ. ଦେଶରେ ଜଳ ମେଟ୍ରୋ ସେବାର କାର୍ଯ୍ୟକାରିତା ନେଇ ନୂଆଦିଲ୍ଲୀଠାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି. ବନ୍ଦର ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜଳ ମେଟ୍ରୋ ସେବା ଆରମ୍ଭ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଛି. ଶ୍ରୀ ସୋନୱାଲ କହିଛନ୍ତି ସରକାର 18 ସହରରେ ଜଳ ମେଟ୍ରୋ ସେବା ଆରମ୍ଭ କରିବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି. ପ୍ରଥମ ପର୍ଯ୍ୟାୟରେ ଗୁଆହାଟୀରେ ଆରମ୍ଭ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି. ଶ୍ରୀନଗର, ପାଟଣା, ବାରାଣସୀ, ଅଯୋଧ୍ୟା ଏବଂ ପ୍ରୟାଗରାଜ ଆଦି ସହରଗୁଡ଼ିକୁ ମଧ୍ୟ ପ୍ରଥମ ପର୍ଯ୍ୟାୟରେ ସାମିଲ କରିବାକୁ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ଶ୍ରୀ ସୋନୱାଲ କହିଛନ୍ତି. ଆସାମର ତେଜପୁର ଏବଂ ଦିବ୍ରୁଗଡ଼କୁ ଦ୍ୱିତୀୟ ପର୍ଯ୍ୟାୟରେ ସାମିଲ କରାଯିବ. ଆନ୍ତଃ ମନ୍ତ୍ରଣାଳୟ ପରାମର୍ଶ ଆଧାରରେ ଜାତୀୟ ଜଳ ମେଟ୍ରୋ ନୀତି 2026 ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ ପକ୍ଷରୁ ଇତିମଧ୍ୟରେ ପ୍ରସ୍ତୁତ ହୋଇଛି. ଶ୍ରୀ ସୋନୱାଲ କହିଛନ୍ତି ପ୍ରସ୍ତାବିତ ଜଳ ମେଟ୍ରୋ ବ୍ୟବସ୍ଥା ପାଇଁ ଅତ୍ୟଧିକ ପୁଞ୍ଜିନିବେଶର ଆବଶ୍ୟକତା ପଡ଼ିବ ନାହିଁ. ଏହି ପଦକ୍ଷେପ ଆଭ୍ୟନ୍ତରୀଣ ଜଳପଥକୁ ଏକ ଦକ୍ଷ, ସ୍ଥାୟୀ ଏବଂ ଆଧୁନିକ ସାର୍ବଜନୀନ ପରିବହନ କରିଡରରେ ପରିଣତ କରିବ ବୋଲି ଆଶା କରାଯାଉଛି. ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ. କାତାର, ସାଉଦି ଆରବ ଏବଂ ସଂଯୁକ୍ତ ଆରବ ଏମିରେଟ୍ସର ଶୀର୍ଷ ନେତୃବୃନ୍ଦଙ୍କ ଅନୁରୋଧ କ୍ରମେ

ଇରାନ ଉପରେ ସାମରିକ ଆକ୍ରମଣକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି। ସାମାଜିକ ଗଣମାଧ୍ୟମ ଟ୍ରୁଥ୍ ସୋସିଆଲ୍ରେ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଟ୍ରମ୍ପ କହିଛନ୍ତି, ଆଜିଠାରୁ ଆରମ୍ଭ ହେବାକୁ ଥିବା ଆକ୍ରମଣକୁ ଏହି ନେତାଙ୍କ ଅନୁରୋଧ କ୍ରମେ ସ୍ଥଗିତ ରଖାଯାଇଛି। ଆମେରିକା ଏବଂ ପଶ୍ଚିମ ଏସିଆ ରାଷ୍ଟ୍ରଗୁଡ଼ିକ ଦ୍ୱାରା ଗ୍ରହଣୀୟ ଏକ ଚୁକ୍ତି ସ୍ୱାକ୍ଷରିତ ହେବାର ଶ୍ରୀ ଟ୍ରମ୍ପ ଆଶା ବ୍ୟକ୍ତ କରିଛନ୍ତି। ଏଥିପାଇଁ ଆଲୋଚନା ଜାରି ରହିଛି। ତେବେ ଆଲୋଚନା ବିଫଳ ହେଲେ ଆମେରିକା ପକ୍ଷରୁ ଇରାନ ଉପରେ ବଡ଼ ଧରଣର ଆକ୍ରମଣ ହେବା ନେଇ ଶ୍ରୀ ଟ୍ରମ୍ପ ସତର୍କ କରାଇଛନ୍ତି। ଅନ୍ୟପକ୍ଷରେ ଇରାନ ଗତକାଲି କହିଛି, ଚୁକ୍ତିନାମା ସ୍ୱାକ୍ଷର ନେଇ ଆମେରିକାର କେତେକ ପ୍ରସ୍ତାବ ଉପରେ ମଧ୍ୟସ୍ଥତା କରୁଥିବା ପାକିସ୍ତାନକୁ ଇରାନ ନିଜର ପକ୍ଷ ପ୍ରଦାନ କରିସାରିଛି। ହରମୁଜ ପ୍ରଣାଳୀରେ ଇରାନର ନିୟନ୍ତ୍ରଣ ବଳବତ୍ତର ରହିଛି। ବିଶ୍ୱର ପ୍ରାୟ 20% ତୈଳ ଏବଂ ଏଲ୍ପିଜି ଯାତାୟତ କରୁଥିବା ଏହି ଜଳପଥକୁ ପ୍ରଭାବଶାଳୀ ଢଙ୍ଗରେ ବନ୍ଦ ରଖାଯାଇଛି ବୋଲି ଇରାନ କହିଛି। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଆଜି ଭୁବନେଶ୍ୱରଠାରେ ପୂର୍ବାଞ୍ଚଳ କୃଷି ସମ୍ମିଳନୀ ଆୟୋଜନ କରାଯାଉଛି। କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ, ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି କାର୍ଯ୍ୟକ୍ରମରେ ଯୋଗଦେବେ। କୃଷିକ୍ଷେତ୍ରର ସାମଗ୍ରିକ ବିକାଶକୁ ପ୍ରୋହାହନ ପ୍ରଦାନ କରିବା, କୃଷକଙ୍କ ଆୟ ବୃଦ୍ଧି ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ୱୟକୁ ସୁଦୃଢ଼ କରିବା ହେଉଛି ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ। ସମ୍ମିଳନୀରେ ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର କୃଷିମନ୍ତ୍ରୀ, ବରିଷ୍ଠ ଅଧିକାରୀ, ବୈଜ୍ଞାନିକ, କୃଷି ପ୍ରତିନିଧି, କୃଷି ବିଶେଷଜ୍ଞ ଏବଂ ଅନ୍ୟାନ୍ୟ ଅଂଶୀଦାର ଯୋଗଦେଇ ଏ କ୍ଷେତ୍ରରେ ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ନିଜର ସୁଚିନ୍ତିତ ମତାମତ ବ୍ୟକ୍ତ କରିବେ। ଜଷ୍ଟିସ୍ ଯଶୋବନ୍ତ ବର୍ମାଙ୍କ ଦୁର୍ନୀତି ଅଭିଯୋଗ ନେଇ ତଦନ୍ତ କରୁଥିବା ବିଚାରପତି ତଦନ୍ତ କମିଟି ଏହାର ରିପୋର୍ଟ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ପ୍ରଦାନ କରିଛି। ସଂସଦ ଭବନରେ ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ବିଚାରପତି ଅନୁସନ୍ଧାନ ଆଇନ 1968 ଆଧାରରେ ପ୍ରସ୍ତୁତ ଏହି ରିପୋର୍ଟକୁ ଉପସ୍ଥାପନ କରାଯାଇଛି। ସଂସଦର ଉଭୟ ଗୃହରେ ରିପୋର୍ଟକୁ ଉପସ୍ଥାପନ କରାଯିବ। ଗତବର୍ଷ ଅଗଷ୍ଟ 12 ତାରିଖରେ ବାଚସ୍ପତି ଶ୍ରୀ ବିର୍ଲା ଏହି କମିଟି ଗଠନ କରିଥିଲେ। କୋଲକାତାର ଆର୍ଜିକର ମେଡିକାଲ କଲେଜ ଓ ହସ୍ପିଟାଲର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କ ବିରୁଦ୍ଧରେ ମାମଲା ରୁଜୁ ପାଇଁ ପଶ୍ଚିମବଙ୍ଗ ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି। 2024 ଅଗଷ୍ଟ 23 ତାରିଖରେ କେତୋଟି ମାମଲାରେ କୋଲକାତା ହାଇକୋର୍ଟଙ୍କ ଦ୍ୱାରା ଦିଆଯାଇଥିବା ନିର୍ଦ୍ଦେଶ ପରିପ୍ରେକ୍ଷୀରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ଜଣାପଡ଼ିଛି। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇର ଦୁର୍ନୀତି ନିବାରଣ ଶାଖା ମାମଲାର ତଦନ୍ତ ନିଜ ଅଧୀନକୁ ନେଇଥିଲା। 2024 ଅଗଷ୍ଟ 24 ତାରିଖରେ ଏ ସଂକ୍ରାନ୍ତରେ ଏକ ମାମଲା ପଞ୍ଜୀକୃତ ହୋଇଛି। ଆର୍ଜିକର ମେଡିକାଲ କଲେଜ ଓ ହସ୍ପିଟାଲର ବିଭିନ୍ନ କିଣାବିକାରେ ଆର୍ଥିକ ଅନିୟମିତତା ହୋଇଥିବା ନେଇ ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କ ବିରୋଧରେ ଅଭିଯୋଗ ରହିଛି। ଅପରେସନ୍ ସିନ୍ଦୁରକୁ ଭାରତରେ ଏକ ଶକ୍ତିଶାଳୀ, ଆତ୍ମବିଶ୍ୱାସୀ ଏବଂ ଦକ୍ଷତା ସମ୍ପନ୍ନ ରାଷ୍ଟ୍ର ପ୍ରମାଣ କରିଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବର୍ଣ୍ଣନା କରିଛନ୍ତି। ଭିଏତନାମର ହାନୋଇଠାରେ ଗତକାଲି ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରି ଶ୍ରୀ ସିଂ ଶତ୍ରୁପକ୍ଷର ଯେକୌଣସି କାର୍ଯ୍ୟର ଦୃଢ଼ ଜବାବ ଦେବାକୁ ଭାରତ ପ୍ରସ୍ତୁତ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଭିନ୍ନ କ୍ଷେତ୍ରରେ ଗ୍ରହଣ କରାଯାଇଥିବା ସଂସ୍କାରମୂଳକ ପଦକ୍ଷେପ ଏବଂ ପରିବର୍ତ୍ତନ ଭାରତକୁ ବିଶ୍ୱସ୍ତରରେ ଏକ ଅଗ୍ରଣୀ ରାଷ୍ଟ୍ର ଭାବେ ପରିଗଣିତ କରିପାରିଛି ବୋଲି ଶ୍ରୀ ସିଂ କହିଛନ୍ତି। ଭାରତ ସେମିକଣ୍ଡକ୍ଟର କ୍ଷେତ୍ରରେ ଦ୍ରୁତ ଅଗ୍ରଗତି କରୁଛି। ପ୍ରଯୁକ୍ତିବିଦ୍ୟା ଭାରତର ବିକାଶ ପଥରେ ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ପାଲଟିଛି ବୋଲି ଶ୍ରୀ ସିଂ କହିଛନ୍ତି। ଆଇପିଏଲ୍ କ୍ରିକେଟ୍ରେ ଗତକାଲିର ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ବିଜୟୀ ହୋଇଛି। ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ଚେନ୍ନାଇ ସୁପର କିଙ୍ଗ୍ସକୁ 5 ୱିକେଟ୍ରେ ପରାସ୍ତ କରିଛି। ଟସ୍ ଜିତି ଚେନ୍ନାଇ ସୁପର କିଙ୍ଗ୍ସ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ନିର୍ଦ୍ଧାରିତ 20 ଓଭରରେ 7 ୱିକେଟ୍ ବିନିମୟରେ 180 ରନ୍ ସଂଗ୍ରହ କରିଥିଲା। ହାଇଦ୍ରାବାଦ ପକ୍ଷରୁ ପ୍ୟାଟ୍ କମିନ୍ସ 3ଟି ୱିକେଟ୍ ଅକ୍ତିଆର କରିଥିଲେ। 181 ରନ୍ର ବିଜୟ ଲକ୍ଷ୍ୟକୁ ସନ୍ରାଇଜର୍ସ ହାଇଦ୍ରାବାଦ 19 ଓଭରରେ 5ଟି ୱିକେଟ୍ ବିନିମୟରେ ହାସଲ କରିପାରିଥିଲା। ଇଶାନ କିଶନ ଦଳ ପକ୍ଷରୁ ସର୍ବାଧିକ 70 ରନ୍ ସଂଗ୍ରହ କରିଥିଲେ। କିଶନଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚନା କରାଯାଇଛି। ଏହି ବିଜୟ ସହ ସନ୍ରାଇଜର୍ସ ହାଇଦ୍ରାବାଦ 16 ପଏଣ୍ଟ ହାସଲ କରିଛି। ଚେନ୍ନାଇ ସୁପର କିଙ୍ଗ୍ସ ମାତ୍ର 12 ପଏଣ୍ଟ ହାସଲ କରି ପ୍ଲେ ଅଫ୍ ପର୍ଯ୍ୟାୟରୁ ବାଦ ପଡ଼ିଛି। ଆଜି ରାଜସ୍ଥାନ ରୟାଲ୍ସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ ଜୟପୁରଠାରେ ସନ୍ଧ୍ୟା 7:30ରେ ଆରମ୍ଭ ହେବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ଭାରତ ଓ ନରୱେ ମଧ୍ୟରେ ଦ୍ୱିପାକ୍ଷିକ ଆର୍ଥିକ କାରବାର ଏବଂ ନିବେଶ କ୍ଷେତ୍ର ବୃଦ୍ଧି ପାଇଛି କହିଲେ ପ୍ରଧାନମନ୍ତ୍ରୀ। ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ଛତିଶଗଡ଼ର ଜଗଦଲପୁରରେ ଅନୁଷ୍ଠିତ ହେବ କେନ୍ଦ୍ରୀୟ ଜୋନାଲ ପରିଷଦ ବୈଠକ। ଦେଶର 18ଟି ସହରରେ ଜଳ ମେଟ୍ରୋ ସେବା ଆରମ୍ଭ କରିବାକୁ ପ୍ରସ୍ତୁତ ହୋଇଛି ଯୋଜନା କହିଲେ ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ। କାତାର, ସାଉଦି ଆରବ ଏବଂ ୟୁଏଇ ଅନୁରୋଧ କ୍ରମେ ଇରାନ ଉପରେ ଆକ୍ରମଣକୁ ସ୍ଥଗିତ ରଖାଯାଇଛି ସୂଚନା ଦେଲେ ଆମେରିକା ରାଷ୍ଟ୍ରପତି। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲିର ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସକୁ 5 ୱିକେଟ୍ରେ ପରାସ୍ତ କରା ସନ୍ରାଇଜର୍ସ ହାଇଦ୍ରାବାଦ। ସମ୍ବାଦ ଶେଷ ହେଲା।

0: ଶୁଣୁଥିଲେ ଭକ୍ତି ଗୀତ, ଶିଳ୍ପୀ ଥିଲେ ଅରବିନ୍ଦ ମୁଦୁଲି। ଆକାଶବାଣୀ ବଲାଙ୍ଗୀର, ଚାଷର ହାଲ।
1: ଖରାଦିନେ ଆମର୍ ଚାଷୀ ଭାଇମାନେ ପନିପରିବା ଚାଷ୍ କେନ୍ତା କରିପାରିବେ ସେ ବିଷୟରେ ନିହାତି ଜାନ୍ବାର୍ ଦରକାର। ସବୁ ପ୍ରକାର ଆମର୍ ଯେନ୍ କଖାରୁ ଜାତୀୟ ପନିପରିବା ଯେନ୍ତାକି ମାଖନ, କାଙ୍କିର, ଜହ୍ନି, ଲାଉ, କଲରା, ତରଭୁଜ, ଇ ସବୁକେ ଆମର୍ ଚାଷୀ ଭାଇମାନେ ଚାଷ୍ କରିପାରବେ। ପ୍ରତ୍ୟେକ ମନ୍ଦାନ 2-3 ବହୁତ ଭଲ୍ ହେଇଥିବାର ଗଛ୍କେ ରଖିକରି ବାକି ସବୁ ଚାରାକେ ଘିଚି ଦେବାରଟା ସବୁଠାନୁ ଭଲ୍ ହେ। ଉନ୍ନତ କିସମ କି ଆମେ ଯେନ୍ଟା ଶଙ୍କର କିସମ ବୋଲିକରି କହୁଛୁଁ, ହେନ୍ତା ଜାତୀୟ ଭେଣି ମଞ୍ଜି ବି ଲଗେଇ ପାରବେ। ଜମିକେ ଭଲ୍ ଭାବେ ଜୁତାବୁହା କରିକରି ଇହାଦେ ସମିଆନ ଶାଗଜାତିଆ ଫସଲ ବି କରିପାରବେ। ସବୁ ସମିଆନ ଶାଗଜାତିଆ ଫସଲରେ ଅଧିକା ହିସାବେ ଶୁଖ୍ଲା ସଢ଼ା ଗୋବର ଖତ ନାଇଁ ତ ଜିଆ ଖତ୍କେ ବ୍ୟବହାର କରିପାରବେ। 3 ବ୍ୟବଧାନଥି ଜମିର ମାଟି ପରୀକ୍ଷା କରବାରଟା ନିହାତି ହିସାବେ ଆମର୍ ଚାଷୀ ଭାଇମାନେ ଟିକେ ମନେ ରଖ୍ବେ। ଇ ପରୀକ୍ଷା କରିକରି ଅନୁମୋଦିତ ହିସାବରେ ସାର୍କେ ପ୍ରୟୋଗ କରୁନ୍। ବାଇଗନ୍ ଗଛର ଡାଲ୍ ଆରୁ ଫଲ୍ଥି ବିନ୍ଧାପୋକ ଲାଗ୍ବାର ବହୁତଟେ ଡର ରହିଥିସି। ଯଦି ଏନ୍ତା ହେଉଛେ ବୋଲେ ହେକ୍ଟର ପ୍ରତି 200 ଫେମ୍ ନାଇଁ ତ 800 କାଟ୍ଟା ହାଇଡ୍ରୋକ୍ଲୋରାଇଡ୍ 40 ସେଚିତ ଗୁଣ୍କେ 500 ପାଣିଥି ମିଶେଇକରି 15 ବ୍ୟବଧାନରେ ଥରକେ ଥର ସିଞ୍ଚନ କରବାକେ ପଡ଼୍ବା। ଖରାଦିନିଆ ଭେଣି, ଜହ୍ନି, ମାଖନ, ପୁଟଲ, କଙ୍କରୁ, କଲରା, କାଙ୍କିର, ଲାଉ, ବାଇଗନ୍ ଇ ସବୁକେ ଆମର୍ ଚାଷୀ ଭାଇମାନେ ଚାଷ୍ କରିପାରବେ। ଖଡ଼ା, ଲେଉଟିଆ, ପୋଇ ଏନ୍ତା ଶାଗକେ ବି ଆମର୍ ଚାଷୀ ଭାଇମାନେ ଇହାଦେ ସମିଆନ ଚାଷ୍ କରିକରି ଭଲ୍ 2 ରୋଜଗାର କରିପାରବେ। ଯେନେ ଟିକେ ଅଧିକା ଖରା ହେଉଛେ, ଗରମ ହେଉଛେ, ସେନେ ଅଦିନିଆ ପନିପରିବା ବି କରିପାରବେ। ଯେନ୍ତାକି ପାତଲଘଣ୍ଟା, ବିନ୍, ମୂଲା ଇ ସବୁକେ ଜଳବାୟୁ ଅନୁସାରେ ଚାଷ୍ କରିକରି ଭଲ୍ ଲାଭବାନ ହେଇପାରବେ। ଆଖୁ ଗଛ୍କେ ଧାରୁଆ ଗୁଟେ ଟାଙ୍ଗେଥି ଆମେ ଭୂମିର ପତନ ସାଙ୍ଗେ ସମାନ କରିକରି କାଟିଦେବାକେ ପଡ଼୍ବା। ଇତାର୍ ଦ୍ୱାରା ଆଖୁ ଅଧିକା ଅମଲ ହେସି। ଯେନ୍ ଚାଷୀ ଭାଇମାନେ ଆଖୁ ଫସଲ କରୁଛନ୍, ମୂଲି ଆଖୁ ଫସଲ ଲାଗି ଅଧିକା ଗଜା ବାହାରବାକେ ହେଲେ ଜମିର ଶୁଖ୍ଲା ପତର ବାହାର କରିକରି ଖେତ୍କେ ସଫା ସୁତର କରିଦେବାକେ ପଡ଼୍ବା। ଆଖୁ ଫସଲରେ ଶର୍କରା ଅଂଶ ବ୍ରିକ୍ସ ମିଟର ସାହାଯ୍ୟରେ ପରୀକ୍ଷା କରବାକେ ପଡ଼୍ବା। ବ୍ରିକ୍ସ ମୂଲ୍ୟାଙ୍କ 18 ଅଧିକା ହେଲେ ଆଖୁକେ କାଟବାର ଦରକାର। ଆଖୁ ଖୁଟାକେ କାଟି ସାରିଲା ପରେ ଜୁତାବୁହା କରିକରି ଆମକୁ ଇନେ ହୁଳା ଭାଙ୍ଗି ଦେବାକେ ପଡ଼୍ବା। ଇତାର୍ ଦ୍ୱାରା ପୁରୁଣା ଚେର୍ ସବୁ ନଷ୍ଟ ହେଇକରି ନୂଆ ଚେର୍ ସବୁ ବାହାରିବା, ଯେନ୍ଥିର୍ ଲାଗିକି ଆଖୁ ବଢ଼ବାର୍ନେ ସାହାଯ୍ୟ ହେଇଥିସି। ମାଏଟ୍ ଅଧିକା ଶୁଖିଯାଇଥିଲେ ପାଏନ୍ ଟିକେ ମଡ଼େଇ ଦେଇକରି ଇନେ ଆମକୁ ହୁଡ଼ା କର୍ବାକେ ପଡ଼୍ବା। ହୁଡ଼ା ଭାଙ୍ଗି ସାରିଲା ପରେ ହେକ୍ଟର ପ୍ରତି 10 ଗୋବର ଖତ, 100 ଯବକ୍ଷାରଜାନ, 100 ଫସ୍ଫରସ୍ ଆରୁ 30 ପଟାସ୍ ସାର ପ୍ରୟୋଗ କରବାକେ ପଡ଼୍ବା। ଧାଡ଼ି ଭିତରେ ଗଛ୍କେ ଗଛ୍ ତାର ବ୍ୟବଧାନ ହେଉଛେ 45 ଅଧିକା ଥିଲେ ହୁଡ଼ା ଭାଙ୍ଗବାର 30 ଭିତରେ କେନ ଯଦି ଖାଲି ଅଛେ ବୋଲେ ସେନେ ଆମେ ଖୁଚା ଦେଇପାର୍ମା। ଇଥିର୍ଲାଗି ଆଖୁ କାଟ୍ଲା ବେଲ୍କେ ତଲି ପକାବାକେ ପଡ଼୍ବା, କିମ୍ବା ଆମେ ପଲିଥିନ୍ରେ ବି ଆମର୍ ଯେନ୍ ମୁନା ଅଛେ ହେନେ ବି ଆମେ ଚାରା କରିପାର୍ମା।

ଶୁଣୁଥିଲେ ଚାଷର ହାଲ ଉପସ୍ଥାପନା ଲୋକେଶ୍ୱର ପାଣ୍ଡେ ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛ ଗୋସ୍ୱାମୀ ତୁଳସୀଦାସ କୃତ ଶ୍ରୀରାମଚରିତ ମାନସ।

0: ଫେମସ୍ ପର୍ସନାଲ ଡିଟେଲ୍ସର ଭୁଲ ୟୁଜ୍ କରିପାରନ୍ତି।
1: ତୁ ବୁଝିଗଲୁ ନା? ରିଲାକ୍ସ।
2: କିନ୍ତୁ କାର ଜିତି ଯାଇଥିଲେ ବାପା ହୋମୱର୍କ କରାଇ ନଥାନ୍ତେ।
0: ଆର୍ବିଆଇ କହେ ସ୍ମାର୍ଟ ବନ କୁଲ ରୁହ।
3: ଏଥର ପୁରାତନ ରଚନାରୁ ଅନ୍ୟ ଏକ ଛାନ୍ଦ କଣ୍ଠଦାନ କରିଛନ୍ତି ସଙ୍ଗୀତା ମହାପାତ୍ର ଏବଂ ଗୀତାରାଣୀ ଦାସ।

0: ବଦଳାଅ ବଦଳାଅ ଅଭ୍ୟାସ ବଦଳାଅ।
1: ମେସିନରେ ଲୁଗା ପକାଇବା ପୂର୍ବରୁ ଚେକ୍ କରିନଥିଲ କି?
0: ବଦଳାଅ ବଦଳାଅ ଅଭ୍ୟାସ ବଦଳାଅ। ଏବେ ନିକଟସ୍ଥ ବ୍ୟାଙ୍କ ଯାଇ ଫଟା ପୁରୁଣା ନୋଟ ବଦଳାନ୍ତୁ। ଯଦି ବ୍ୟାଙ୍କ ମନା କରେ ତ RBI ର ଅମ୍ବଡ୍ସମ୍ୟାନ ପାଖରେ ଅଭିଯୋଗ କରନ୍ତୁ। RBI କହେ ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
2: ସାବିତ୍ରୀ, ମୁଁ ଅଫିସ ଯାଉଛି।
3: ନିଅ, ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦବ।
2: ବାପରେ, ଏତେ ଟଙ୍କା?
3: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
2: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
3: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
4: ଆଜ୍ଞା ହଁ, PM ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।

ଏଥର କଥାଚିତ୍ର ବିଶ୍ୱନାଥ, କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର ଏବଂ ସୋହିନୀ ମିଶ୍ର, ଗୀତ ନିର୍ମଳ ନାୟକ, ସଙ୍ଗୀତ ଅଭିଜିତ ମଜୁମଦାର।

ଶେଷରେ କଥାଚିତ୍ର ବିଦ୍ୟାରାଣ, କଣ୍ଠଦାନ କରିଛନ୍ତି ବାବୁସାନ ମହାନ୍ତି। ଗୀତ ବାପୁ ଗୋସ୍ୱାମୀ, ସଙ୍ଗୀତ ବୈଦ୍ୟନାଥ ଦାସ।

ପ୍ରଚାର କଲୁ ଓଡ଼ିଆ କଥାଚିତ୍ର ଗୀତ ଆକାଶବାଣୀ ବଲାଙ୍ଗୀର। ସମୟ ସକାଳ 9ଟା ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ ବିବିଧ ଭାରତୀରୁ।

ଏତେବେଳେ ଯାଏଁ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ ଆକାଶବାଣୀ ବଲାଙ୍ଗୀର। ବାତାୟନରେ ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ର ଗୀତ। ପ୍ରଥମେ କଥାଚିତ୍ର କାର୍ତୁସ, କଣ୍ଠଦାନ କରିଛନ୍ତି ଉଦିତ ନାରାୟଣ।

ଏଥର କଥାଚିତ୍ର ଖୁବ୍ ସୁରତ। ଦ୍ୱୈତକଣ୍ଠରେ କଣ୍ଠଦାନ କରିଛନ୍ତି କୁମାର ସାନୁ ଏବଂ କବିତା କୃଷ୍ଣମୂର୍ତ୍ତି। ଗୀତ ସଞ୍ଜୟ ଛେଲ, ସଙ୍ଗୀତ ଯତୀନ ଲଲିତ।

ଏଥର କଥା ଚିତ୍ର ମ୍ୟା ଖିଲାଡ଼ି ତୁ ଅନାଡ଼ି କଣ୍ଠଦାନ କରିଛନ୍ତି କୁମାର ସାନୁ ଏବଂ ଅଲକା ୟାଗ୍ନିକ ଗୀତିକାର ରାନୀ ମଲ୍ଲିକ ସଙ୍ଗୀତ ଅନୁ ମଲ୍ଲିକ।

ଏଥରକ ଚିତ୍ର ମୋହରା ଶିଳ୍ପୀ ଉଦିତ ନାରାୟଣ ଏବଂ ସାଧନା ସରଗମ, ଗୀତ ଆନନ୍ଦ ବକ୍ସି, ସଙ୍ଗୀତ ବିଜୁ ସାହା।

ଏଥର କଥାଚିତ୍ର ସଲାମୀ, କଣ୍ଠଦାନ କରିଛନ୍ତି କୁମାର ସାନୁ ଏବଂ ଅଲକା ୟାଗ୍ନିକ, ଗୀତ ସମୀର, ସଙ୍ଗୀତ ନଦୀମ ଶ୍ରବଣ।

ଏଥରକ ଚିତ୍ର ସାଜନ କଣ୍ଠଦାନ କରିଛନ୍ତି ଏସ୍ପି ବାଲସୁବ୍ରମଣ୍ୟମ ଏବଂ ଅଲକା ୟାଗ୍ନିକ। ଗୀତ ସମୀର, ସଙ୍ଗୀତ ନଦୀମ ଶ୍ରବଣ।

ଶେଷରେ କଥାଚିତ୍ର କସୁର କଣ୍ଠଦାନ କରିଛନ୍ତି ଅଲକା ୟାଗ୍ନିକ ଏବଂ ଉଦିତ ନାରାୟଣ ଗୀତ ସମୀର ସଙ୍ଗୀତ ନଦୀମ ଶ୍ରବଣ।

0: ବାତାୟନରେ ପ୍ରଚାର କଲୁ ହିନ୍ଦୀ କଥାଚିତ୍ର ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ।
1: ସାବିତ୍ରୀ, ମୁଁ ଅଫିସ ଯାଉଛି।
2: ନିଅ, ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦେବ।
1: ବାପରେ, ଏତେ ଟଙ୍କା!
2: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
1: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
2: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
3: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
4: କଣ ରିମା, ଘରେ ସୋଲାର ଲଗେଇଦେଲ?
5: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
4: ଚିନ୍ତା ନାହିଁ ମାନେ?
5: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
4: ସତରେ?
5: ଖାଲି ସେତିକି ନୁହଁ ଅପା, ସୌରଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
3: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
0: ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ଭକ୍ତ କବି ରାମଦାସ ବିରଚିତ ଦାଢ଼୍ୟତା ଭକ୍ତି। ଆଜି ଏଥିରେ ଶୁଣନ୍ତୁ ଦୀନବନ୍ଧୁ ଦାସ ସମ୍ବାଦର ଦ୍ୱିତୀୟ ଭାଗ। ବେତାର ସମ୍ପାଦନା ଶ୍ରୀଚରଣ ଦାସ, ସଙ୍ଗୀତ ଚୌଧୁରୀ ଭାରତୀ କୃଷ୍ଣ, ପ୍ରଯୋଜନା ଦୀପକ ସାମନ୍ତରାୟ। ଏହି ଭାଗର ଶିଳ୍ପୀମାନେ ହେଲେ ଗୀତା ଦାସ, ତୃପ୍ତି ଦାସ ଏବଂ ଶରତ ନାୟକ। ଦୀନବନ୍ଧୁ ଦାସ ସମ୍ବାଦର ଦ୍ୱିତୀୟ ଭାଗ।

ଗତ ଅଧ୍ୟାୟରେ ଶୁଣୁଥିଲେ ଦୀନବନ୍ଧୁ ଦାସଙ୍କ ଅଦ୍ଭୁତ ଅତିଥି ସତ୍କାର ସମ୍ପର୍କରେ। ଆଜି ଶୁଣିବା ସେ କିପରି ପୁଣି ଥରେ ଫେରିପାଇଲେ

ଇ କଥାଟା ଯେନ୍ କହିଲ ନାଇ ମନ୍କେ ପାଇଲା। ଆରେ ଝାଉ ମାରବାରନୁ ନିଜ୍କେ ବଞ୍ଚାବାର୍ ଲାଗି ଇସବୁ କଥା କରବାର୍କେ ପଡ଼୍ବା, ନାଇଁ ହେଲେ ବିପଦ ଏ, ବୁଝିଲ।

ଆକାଶବାଣୀ ବଲାଙ୍ଗୀର ସମୟ ବର୍ତ୍ତମାନ ଦିନ 12:30 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ ବିବିଧ ଭାରତୀର।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ବିକଶିତ ଭାରତ ଲକ୍ଷ୍ୟ ପୂରଣ ଦିଗରେ କୃଷି ଓ କୃଷକମାନଙ୍କ ଗୁରୁତ୍ୱ ଆଗାମୀ ଦିନରେ ଅଧିକ ବୃଦ୍ଧି ପାଇବ କହିଲେ କେନ୍ଦ୍ର କୃଷିମନ୍ତ୍ରୀ। ଭୁବନେଶ୍ୱରଠାରେ ପୂର୍ବାଞ୍ଚଳ ରାଜ୍ୟମାନଙ୍କ କୃଷିମନ୍ତ୍ରୀ ସମ୍ମିଳନୀକୁ କଲେ ସମ୍ବୋଧନ। ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ। ଜ୍ୟେଷ୍ଠ ମାସ କୃଷ୍ଣପକ୍ଷ ଚତୁର୍ଥୀ ତିଥିରେ ପୁରୀ ଶ୍ରୀମନ୍ଦିରରେ ଆସନ୍ତାକାଲି ଅନୁଷ୍ଠିତ ହେବ ଶ୍ରୀଜୀଉଙ୍କ ବନକ ଲାଗି ନୀତି। ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଜାରି, ଚଳିତ ମାସ ଶେଷ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳମ୍ ଛୁଇଁବା ସମ୍ଭାବନା। ଦେଶର ଅର୍ଥବ୍ୟବସ୍ଥାରେ କୃଷି କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବା ପାଇଁ କେନ୍ଦ୍ର ସରକାର ବିଭିନ୍ନ ଉନ୍ନୟନମୂଳକ ଯୋଜନା କାର୍ଯ୍ୟକାରୀ କରିଛନ୍ତି ବୋଲି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି। ଭୁବନେଶ୍ୱରରେ ଆୟୋଜିତ ପୂର୍ବାଞ୍ଚଳ ରାଜ୍ୟମାନଙ୍କ କୃଷିମନ୍ତ୍ରୀ ସମ୍ମିଳନୀରେ ଯୋଗଦେଇ ଶ୍ରୀ ଚୌହାନ କହିଛନ୍ତି, ବିକଶିତ ଭାରତ ଲକ୍ଷ୍ୟ ପୂରଣ ଦିଗରେ କୃଷି ଓ କୃଷକମାନଙ୍କ ଗୁରୁତ୍ୱ ଆଗାମୀ ଦିନରେ ଆହୁରି ଅଧିକ ବୃଦ୍ଧି ପାଇବ। ଚଳିତ ବର୍ଷ ଓଡ଼ିଶା ଧାନ କ୍ରୟ କ୍ଷେତ୍ରରେ ରେକର୍ଡ ସୃଷ୍ଟି କରିଛି। ରାଜ୍ୟରେ 76 ଲକ୍ଷ ମେଟ୍ରିକ୍ ଟନ୍ରୁ ଅଧିକ ଧାନ କ୍ରୟ ସହ ଚାଷୀମାନଙ୍କୁ ସମ୍ପୂର୍ଣ୍ଣ ଅର୍ଥ ପ୍ରଦାନ କରାଯାଇଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି।
1: इस साल तो ओडिशा ने रिकॉर्ड बनाया है। धान की खरीदी में शायद 76 लाख मीट्रिक टन से ज्यादा किसानों से धान खरीदी है और पसीने की भी पूरी पूरी कीमत दी है। नंबर एक, खाद्य सुरक्षा सुनिश्चित करना है। 140 करोड़ भारतवासी अन्न के लिए, फल के लिए, सब्जी के लिए, दूध के लिए दुनिया के किसी देश की तरफ हाथ ना फैलाए, इसलिए हम आत्मनिर्भर बनेंगे। दूसरा, पोषण युक्त आहार उपलब्ध कराना है। और इससे भी आगे तीसरा जो लक्ष्य है, किसानों की बेहतर आजीविका, आय बढ़ाना है, सुनिश्चित करना है वो सुखी जीवन।
0: ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର ଉର୍ବର ଭୂମି, ଅନୁକୂଳ ଜଳବାୟୁ ଓ ଚାଷୀମାନଙ୍କ ପରିଶ୍ରମର ପ୍ରଶଂସା କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଏହି ଅଞ୍ଚଳଗୁଡ଼ିକ ଦେଶର କୃଷି ବିକାଶର ମୁଖ୍ୟ କେନ୍ଦ୍ର ଭାବେ ବିକଶିତ ହେବାର ସମ୍ଭାବନା ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାର କୃଷକଙ୍କ ଆୟ ବୃଦ୍ଧି ଓ କୃଷିକ୍ଷେତ୍ରର ସାର୍ବଜନୀନ ଉନ୍ନତି ପାଇଁ ପ୍ରତିବଦ୍ଧ ବୋଲି ସେ କହିଛନ୍ତି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଦେଶରେ ସ୍ଥାୟୀ କୃଷି ପ୍ରଣାଳୀକୁ ପ୍ରୋତ୍ସାହନ ଓ ଆଦର୍ଶ କୃଷି ମଡେଲ ଗଠନର ଆବଶ୍ୟକତା ନେଇ ସରକାର ଗୁରୁତ୍ୱ ଦେଉଛନ୍ତି। ଅତ୍ୟଧିକ ରାସାୟନିକ ସାର ବ୍ୟବହାର

ଯୋଗୁଁ ମାଟିର ଉର୍ବରତା ଓ କୃଷି ଉତ୍ପାଦନ ପ୍ରଭାବିତ ହେଉଛି। ଚାଷ ଜମି ସୁରକ୍ଷା ସହ ସନ୍ତୁଳିତ କୃଷି ପଦ୍ଧତି ଗ୍ରହଣ କରିବା ପାଇଁ ସମ୍ମିଳନୀରେ କୃଷିମନ୍ତ୍ରୀ ପରାମର୍ଶ ଦେଇଛନ୍ତି। କୃଷକ ପଞ୍ଜୀକରଣ ବ୍ୟବସ୍ଥାର ଗୁରୁତ୍ୱ ସମ୍ପର୍କରେ ଶ୍ରୀ ଚୌହାନ କହିଛନ୍ତି, ଏହା ମାଧ୍ୟମରେ କୃଷକଙ୍କ ଜମି, ପରିବାର ଓ ଫସଲ ସମ୍ବନ୍ଧୀୟ ସମସ୍ତ ତଥ୍ୟ ଗୋଟିଏ ପ୍ଲାଟଫର୍ମରେ ଉପଲବ୍ଧ ହେବ। ଏଥିସହ କୃଷକମାନେ ସହଜରେ ଋଣ ଓ ସରକାରୀ ସହାୟତା ପାଇପାରିବେ। କୃଷକ କଲ୍ୟାଣ ପାଇଁ ଅଧିକାରୀମାନେ ଦାୟିତ୍ୱବୋଧ ସହ କାର୍ଯ୍ୟ କରିବାକୁ ସେ ଆହ୍ୱାନ ଦେଇଛନ୍ତି। ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସିଏଚ୍ଏସ୍ସି ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଳ ଆସନ୍ତାକାଲି ପ୍ରକାଶ ପାଇବ ବୋଲି ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ମଧ୍ୟାହ୍ନ 12:30ରେ ପରିଷଦ କାର୍ଯ୍ୟାଳୟରେ ମନ୍ତ୍ରୀ ଶ୍ରୀ ଗଣ୍ଡ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିବେ। ଅପରାହ୍ନ 3:00ରେ results.odisha.gov.in ଏବଂ results.digilocker.gov.inରେ ଲଗ୍ଇନ୍ କରି ପରୀକ୍ଷାର୍ଥୀମାନେ ପରୀକ୍ଷା ଫଳ ଜାଣିପାରିବେ। ଚଳିତ ବର୍ଷ ପ୍ରାୟ 4 ଲକ୍ଷ ଛାତ୍ରଛାତ୍ରୀ ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଷୟରେ ପରୀକ୍ଷା ଦେଇଛନ୍ତି। ଅନ୍ୟପକ୍ଷରେ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଆବେଦନ ଫର୍ମ ପୂରଣ ପ୍ରକ୍ରିୟା ଚଳିତ ମାସ 25 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡର ସୂଚନା ଅନୁସାରେ ମାଟ୍ରିକ୍ ସହିତ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ପାଇଁ ଆବେଦନ ସମୟସୀମାକୁ ମଧ୍ୟ ବୃଦ୍ଧି କରାଯାଇଛି। ଚଳିତ ବର୍ଷ ମାଟ୍ରିକ୍ ରେଗୁଲାର ଓ ଏକ୍ସ ରେଗୁଲାର ପରୀକ୍ଷାରେ 8,000ରୁ ଉର୍ଦ୍ଧ୍ୱ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିଲେ ଏବଂ 17,055 ଜଣ ଫେଲ୍ ହୋଇଥିଲେ। ସେମାନଙ୍କୁ ପୁଣି ଥରେ ସୁଯୋଗ ଦେବା ପାଇଁ ସପ୍ଲିମେଣ୍ଟାରୀ ପରୀକ୍ଷା ଲାଗି ଫର୍ମ ଆବେଦନ କରାଯାଉଛି। ଢେଙ୍କାନାଳ ଜିଲ୍ଲାସ୍ତରୀୟ ମେଧାବୀ ସମ୍ବର୍ଦ୍ଧନା ସମାରୋହରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ 77 ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଏଥିସହ ଜାତୀୟ ସ୍ତରରେ କ୍ରୀଡ଼ା ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା 20 ଜଣ କ୍ରୀଡ଼ାବିତ୍ଙ୍କୁ ମଧ୍ୟ ସମ୍ମାନିତ କରିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଜ୍ୟେଷ୍ଠମାସ କୃଷ୍ଣପକ୍ଷ ଚତୁର୍ଥୀ ତିଥିରେ ପୁରୀ ଶ୍ରୀମନ୍ଦିରରେ ଆସନ୍ତାକାଲି ଶ୍ରୀଜୀଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗମଣ୍ଡପ ନୀତି ଶେଷ ହେବା ପରେ ପ୍ରାୟ 6:00ରୁ ରାତି 10:00 ପର୍ଯ୍ୟନ୍ତ ଏହି ନୀତି ଅନୁଷ୍ଠିତ ହେବ। ବନକଲାଗି ନୀତି ଏକ ଗୁପ୍ତ ନୀତି ହୋଇଥିବାରୁ ଶ୍ରୀଜୀଉଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। କୋରାପୁଟ ଜିଲ୍ଲାରେ ଆସନ୍ତା ଗୁରୁବାର ଓ ଶୁକ୍ରବାର ସାଧାରଣ କର୍ମଚାରୀଙ୍କ ପାଇଁ ପେନ୍ସନ୍ ଅଦାଲତ ଅନୁଷ୍ଠିତ ହେବ। ପୂର୍ବାହ୍ନ 9:00ରେ ସ୍ଥାନୀୟ ସଦ୍ଭାବନା ସଭାଗୃହରେ ପେନ୍ସନ୍ ସମ୍ବନ୍ଧୀୟ ଅଭିଯୋଗ ଥିବା ଅବସରପ୍ରାପ୍ତ କର୍ମଚାରୀ ଓ ଉତ୍ତରାଧିକାରୀମାନେ ଆବଶ୍ୟକ କାଗଜପତ୍ର ସହ ଉପସ୍ଥିତ ରହିବାକୁ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ କୁହାଯାଇଛି। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକରେ କୃଷି ବିଭାଗ ଓ ବିଭିନ୍ନ ଚାଷୀ ଫାର୍ମ ପକ୍ଷରୁ ରବି ଫସଲ ସଂଗ୍ରହ କାର୍ଯ୍ୟ ଆରମ୍ଭ ହୋଇଛି। କୃଷି ଅଧିକାରୀ ଯୋଗଦେଇ ଚାଷୀମାନଙ୍କୁ ନିର୍ଦ୍ଧାରିତ ମୂଲ୍ୟରେ ଫସଲ ବିକ୍ରି ବଜାର ସୃଷ୍ଟି କରିବା, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ବିଭିନ୍ନ ଡାଲି ଜାତୀୟ ଫସଲର ମୂଲ୍ୟ ଚାଷୀମାନେ ସଠିକ୍ ଭାବେ ପାଇବା ସମ୍ପର୍କରେ ଆଲୋଚନା କରିଥିଲେ। ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁରସ୍ଥିତ ହିନ୍ଦୀ ପ୍ରଚାର ସଭା ସମ୍ମିଳନୀ କକ୍ଷରେ ତାଲୁକ ଆଇନ ସେବା ପ୍ରାଧିକରଣ କମିଟି ପକ୍ଷରୁ ସୁରକ୍ଷିତ ଶୈଶବ ଓ ସୁରକ୍ଷିତ ଭବିଷ୍ୟତ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କମିଟିର ଅଧ୍ୟକ୍ଷା ସୁମିତା ଆଚାର୍ଯ୍ୟ ଯୋଗଦେଇ ଶିଶୁଙ୍କ ସୁରକ୍ଷା ଓ ନିର୍ଯାତନା ରୋକିବା ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଆଇନ ସମ୍ପର୍କରେ ଆଲୋଚନା କରିଥିଲେ। ରାଜ୍ୟ କ୍ରାଇମବ୍ରାଞ୍ଚର ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ସିଏଡବ୍ଲ୍ୟୁ ଏବଂ ସିଡବ୍ଲ୍ୟୁ ପକ୍ଷରୁ ନିଖୋଜ ଶିଶୁଙ୍କୁ ଖୋଜିବା ପାଇଁ ଆସନ୍ତା ଗୁରୁବାରଠାରୁ 30 ତାରିଖ ପର୍ଯ୍ୟନ୍ତ ଅପରେସନ୍ ଅନ୍ୱେଷଣ ଆରମ୍ଭ ହେବ। ଏହି ଅଭିଯାନରେ ପୁଲିସ୍ ଅନ୍ୟ ରାଜ୍ୟକୁ ଯାଇ ନିଖୋଜ ଶିଶୁଙ୍କୁ ଖୋଜିବ। ଏଥିଲାଗି ସମସ୍ତ ରେଞ୍ଜ ଆଇଜି ଓ ଡିଆଇଜିଙ୍କୁ ସିଏଡବ୍ଲ୍ୟୁ ଆଣ୍ଡ ସିଡବ୍ଲ୍ୟୁ ପକ୍ଷରୁ ଚିଠି ଲେଖି ଅବଗତ କରାଯାଇଛି। ରାଜ୍ୟ ପୁଲିସ୍ ସହ ସମନ୍ୱୟ ରକ୍ଷା ଲାଗି କମିଶନର ପୁଲିସ୍ ସମେତ 8ଟି ରେଞ୍ଜକୁ ଦାୟିତ୍ୱ ଦିଆଯାଇଛି। ସେମାନେ ପଶ୍ଚିମବଙ୍ଗ, ଆସାମ, ନୂଆଦିଲ୍ଲୀ ସମେତ 13ଟି ରାଜ୍ୟକୁ ଯାଇ ନିଖୋଜ ଶିଶୁଙ୍କୁ ଖୋଜିବେ। ବୌଦ୍ଧ ଜିଲ୍ଲାରେ ଜନଭାଗିଦାରୀ ଅଭିଯାନ ଆରମ୍ଭ ହୋଇଛି। ଜିଲ୍ଲାର ବୌଦ୍ଧ, ହରଭଙ୍ଗା ଓ କଣ୍ଟାମାଳ ବ୍ଲକରେ ଆଦିମ ଜନଜାତି ଆଦିବାସୀ ବହୁଳ ଗ୍ରାମମାନଙ୍କରେ ଆସନ୍ତା 25 ତାରିଖ ପର୍ଯ୍ୟନ୍ତ ପର୍ଯ୍ୟାୟକ୍ରମେ ଏହି ଅଭିଯାନ ଆୟୋଜିତ ହେବ। ଏହାର ମୂଳ ଲକ୍ଷ୍ୟ ହେଉଛି ଜନଜାତି ସମ୍ପ୍ରଦାୟଙ୍କ ସଶକ୍ତିକରଣ, ସେମାନଙ୍କ ଐତିହ୍ୟର ସୁରକ୍ଷା ଅଧିକାରୀ ସୁନିଶ୍ଚିତ କରିବା। ତୃଣମୂଳ ସ୍ତରରେ ଲୋକଙ୍କ ସକ୍ରିୟ ଭାଗିଦାରୀ ସହିତ ଏହାକୁ କାର୍ଯ୍ୟକାରୀ କରାଯାଉଛି।
ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ତିନି ରଥର 42 ଚକ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଭୋଇ ସେବକଙ୍କ ତତ୍ତ୍ୱାବଧାନରେ ସିଙ୍ଗଡ଼ା ବାଡ଼ିଆ କାର୍ଯ୍ୟ ଶେଷ ହୋଇଛି। ରଥଖଳାରେ ମହାରଣା ସେବକମାନେ ଧୂଳିଦଣ୍ଡା ଦୁଇଟି ତିଆରି କରୁଛନ୍ତି। ଗୋଟିଏ ଚାରି ପରିଛା ଶେଷ ହୋଇଥିବା ବେଳେ

ଅନ୍ୟଟିର ହଣାକାର୍ଯ୍ୟ ଚାଲିଛି। ଦୋଳବେଦୀରେ ନିର୍ମାଣ କରାଯାଇଥିବା ଅସ୍ଥାୟୀ କମରାଶାଳରେ ଓଝା ସେବକମାନେ ତିନି ରଥର ଦଣ୍ଡାକଣ୍ଟା ନିର୍ମାଣ ଜାରି ରଖିଛନ୍ତି। ଦୋଳବେଦୀରେ ମହାପ୍ରଭୁଙ୍କ ସ୍ନାନଯାତ୍ରା, ରଥଯାତ୍ରାରେ ଶ୍ରୀଜୀଉଙ୍କ ପୂଜାନୀତି ଲାଗି କୁରୁମପିଢ଼ା, ବିଜେ ଡୋରି, ପଇତା ପ୍ରସ୍ତୁତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ସମ୍ବନ୍ଧୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ନବରଙ୍ଗପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ବୈଠକ ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଭୋଟର ତାଲିକା ସଂଶୋଧନକୁ ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ଆସନ୍ତା ସେପ୍ଟେମ୍ବର ମାସ 6 ତାରିଖ ସୁଦ୍ଧା ଏସ୍ଆଇଆର୍ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି। କେନ୍ଦୁଝର ଜିଲ୍ଲାପାଳ ଏସ୍ଆଇଆର୍ ପ୍ରକ୍ରିୟାର ବିଭିନ୍ନ ବୈଷୟିକ ଓ ପ୍ରଶାସନିକ ଦିଗ ଉପରେ ଆଲୋଚନା କରିଛନ୍ତି। ଏହି ଗଣତାନ୍ତ୍ରିକ ପ୍ରକ୍ରିୟାରେ ଯୋଗ୍ୟ ଭୋଟରଙ୍କ ନାମ ସାମିଲ କରିବା ଏବଂ ସାମଗ୍ରିକ ଭୋଟର ତାଲିକାର ଶୁଦ୍ଧତା ବଜାୟ ରଖିବାରେ ରାଜନୈତିକ ଦଳଗୁଡ଼ିକର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଛନ୍ତି। ବୌଦ୍ଧ ଜିଲ୍ଲାରେ ଏସ୍ଆଇଆର୍ କାର୍ଯ୍ୟକ୍ରମରେ ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତାଙ୍କ ସହ ଜିଲ୍ଲାପାଳ ଆଲୋଚନା କରିଛନ୍ତି। ମାଲକାନଗିରି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବନ୍ୟା ପୂର୍ବ ପ୍ରସ୍ତୁତି, ଜରୁରୀକାଳୀନ ଉଦ୍ଧାର କାର୍ଯ୍ୟ ଏବଂ ବିପର୍ଯ୍ୟୟ ପରବର୍ତ୍ତୀ ପୁନରୁଦ୍ଧାର ଯୋଜନା ଉପରେ ଆଲୋଚନା କରାଯାଇଥିଲା। ଜିଲ୍ଲାର ବିଭିନ୍ନ ନଦୀ ଓ କେନାଲ ବନ୍ଧରେ ପୂର୍ବରୁ ହୋଇଥିବା ଘାଇଗୁଡ଼ିକର ସ୍ଥାୟୀ ମରାମତି, ବନ୍ୟାଜଳର ମୁକ୍ତ ପ୍ରବାହ ପାଇଁ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ନାଳଗୁଡ଼ିକୁ ତୁରନ୍ତ ସଫା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିପର୍ଯ୍ୟୟ ସମୟରେ ଟେଲିଫୋନ୍ ଲାଇନ୍ ସଚଳ ରଖିବା ଏବଂ ବିପର୍ଯ୍ୟୟ ପରେ ବିଦ୍ୟୁତ୍, ଟେଲି ଯୋଗାଯୋଗ, ରାସ୍ତାଘାଟ ଭଳି ଅତ୍ୟାବଶ୍ୟକ ସେବାକୁ ତୁରନ୍ତ ପୁନରୁଦ୍ଧାର କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ବୈଠକରେ ପରାମର୍ଶ ଦିଆଯାଇଛି। ପାଣିପାଗ, ରାଜ୍ୟର ଅଧିକାଂଶ ସ୍ଥାନରେ ଆଜି ମଧ୍ୟ ଗ୍ରୀଷ୍ମ ପ୍ରବାହ ଏବଂ ଗୁଳୁଗୁଳି ଜାରି ରହିଛି। ପଶ୍ଚିମ ଓଡ଼ିଶାର ପ୍ରାୟ ସବୁ ଅଞ୍ଚଳରେ ତାପମାତ୍ରା 40 ଡିଗ୍ରୀରୁ ଅଧିକ ଥିବା ସୂଚନା ଆମର ହସ୍ତଗତ ହୋଇଛି। ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାର କେତେକ ସ୍ଥାନରେ କାଳବୈଶାଖୀର ପ୍ରଭାବରେ ଝଡ଼ ବର୍ଷାର ଅନୁମାନ କରାଯାଇଛି। ଅନ୍ୟପକ୍ଷରେ ମୌସୁମୀ ବାୟୁ ଚଳିତ ମାସ ଶେଷ ସୁଦ୍ଧା କେରଳରେ ପ୍ରବେଶ ପାଇଁ ପାଗ ଅନୁକୂଳ ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ, ବିକଶିତ ଭାରତ ଲକ୍ଷ୍ୟ ପୂରଣ ଦିଗରେ କୃଷି ଓ କୃଷକମାନଙ୍କ ଗୁରୁତ୍ୱ ଆଗାମୀ ଦିନରେ ଅଧିକ ବୃଦ୍ଧି ପାଇବ କହିଲେ କେନ୍ଦ୍ର କୃଷିମନ୍ତ୍ରୀ। ଭୁବନେଶ୍ୱରଠାରେ ପୂର୍ବାଞ୍ଚଳ ରାଜ୍ୟମାନଙ୍କ କୃଷିମନ୍ତ୍ରୀ ସମ୍ମିଳନୀକୁ କଲେ ସମ୍ବୋଧନ। ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ 2 ପରୀକ୍ଷାଫଳ ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଜାରି, ଚଳିତ ମାସ ଶେଷ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳମ୍ ଛୁଇଁବା ସମ୍ଭାବନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ପାରମ୍ପରିକ ଗୀତରେ ଶୁଣୁଛନ୍ତି ଛାନ୍ଦ। ପରବର୍ତ୍ତୀ ଗୀତ ଭକ୍ତଚରଣ ଦାସଙ୍କ ରଚନା, କଣ୍ଠଦାନ କରିଛନ୍ତି ନବକିଶୋର ମିଶ୍ର।

ପରବର୍ତ୍ତୀ ଗୀତ ଉଷାରାଣୀ ଭଞ୍ଜଙ୍କ କଣ୍ଠରେ। ଗୀତ ଅଭିମନ୍ୟୁ ସାମନ୍ତ ସିଂହାର।

ପାରମ୍ପରିକ ଗୀତରେ ଶୁଣିଲେ କେତୋଟି ଛାନ୍ଦ। ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ହିନ୍ଦୀ ଭକ୍ତିଗୀତ। ନିଜ ରଚନାରୁ କଣ୍ଠଦାନ କରିଛନ୍ତି ହରିଓମ ଶରଣ।

ଶୁଣିଲେ କେତୋଟି ହିନ୍ଦୀ ଭକ୍ତିଗୀତ, ନିଜ ରଚନାରୁ କଣ୍ଠଦାନ କଲେ ହରିଓମ୍ ଶରଣ।

ଶୁଣନ୍ତୁ ଅଂଶୁଘାତ ସତର୍କତା ସୂଚନା। ଲକ୍ଷଣ: ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଚର୍ମ ଶୁଷ୍କ ଲାଲ ଓ ଉତ୍ତପ୍ତ ହେବା, ଅଚେତ ହେବା କିମ୍ବା ବାତ ମାରିବା। ସତର୍କତା: ଦିନ ଏଗାରଟାରୁ ତିନିଟା ମଧ୍ୟରେ ଖରାତାତି ଅଧିକ ଥାଏ। ଏହି ସମୟ ମଧ୍ୟରେ ବାହାରକୁ ଯାଆନ୍ତୁ ନାହିଁ। ଜରୁରୀ କାମ ଥିଲେ ବାହାରକୁ ଯିବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ ଓ ସାଥିରେ ଛତା, ଚପଲ ଓ ପିଇବା ପାଣି ନିଅନ୍ତୁ। ଧଳା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, କୌଣସି ପ୍ରକାର ମାଦକଦ୍ରବ୍ୟ ସେବନ କରନ୍ତୁ ନାହିଁ। ପ୍ରତିକାର: ଅଂଶୁଘାତ ଆକ୍ରାନ୍ତଙ୍କୁ ଖୋଲା ଓ ଥଣ୍ଡା ଜାଗାକୁ ନେଇଯାଆନ୍ତୁ। ORS ଚିନି ଲୁଣ ସର୍ବ

ଯାବତ୍ ସାଦା ପାଣି ପିଅନ୍ତୁ, ପୋଷାକ ଯଥାସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡ ଧୋଇ ଦିଅନ୍ତୁ, ଓଦା କପଡ଼ାରେ ପୋଛନ୍ତୁ, ରୋଗୀକୁ ପଙ୍ଖା କୁଲର ଏସି ପବନରେ ଶୁଆଇ ଦିଅନ୍ତୁ ଓ ପାଣି ସିଞ୍ଚନ କରନ୍ତୁ। ଅବସ୍ଥାରେ ଉନ୍ନତି ନହେଲେ ତୁରନ୍ତ ଡାକ୍ତରଖାନା ନେଇ ଚିକିତ୍ସା କରାନ୍ତୁ। ଶୁଣିଲେ ଅଂଶୁଘାତ ସତର୍କତା ସୂଚନା।

ଏଥର କହି ରଖୁଛୁ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା। ସନ୍ଧ୍ୟା 6:10 ଓଡ଼ିଆ ଭକ୍ତି ଗୀତ, 6:30 ରାଜ୍ୟସ୍ତରୀୟ ପ୍ରସାରଣରେ ବିଶେଷ କାର୍ଯ୍ୟକ୍ରମ ଉଦୟ ଭାରତ। ଆଜିର ପ୍ରସଙ୍ଗ ସନ୍ଧ୍ୟା 6:55, 7:25 ଜିଲ୍ଲା ହାଲଚାଲରେ ଆଜି ଶୁଣିବେ ସୁନ୍ଦରଗଡ଼ ଜିଲ୍ଲା ସମ୍ପର୍କରେ। ସନ୍ଧ୍ୟା 7:30 ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନବାଣୀ। ଆଜି ଏଥିରେ ଶୁଣିବେ ନିର୍ମାଣ ଶ୍ରମିକଙ୍କ ପାଇଁ ସରକାରୀ ସୁବିଧା ସୁଯୋଗ ସମ୍ପର୍କରେ ସୁକାନ୍ତ ସେଠୀ DLC ବଲାଙ୍ଗୀରଙ୍କ ସହ ଆଲୋଚନା। ରାତି 8:00 ପ୍ରଚାର କରିବୁ ଶବ୍ଦ ସୁଧା। ଆଜି ଏଥିରେ ସ୍ଥାନ ପାଇଛି ଡକ୍ଟର ସଂଘମିତ୍ରା ମିଶ୍ରଙ୍କ ଗଳ୍ପ। ରାତି 8:15 ତୁଳସୀ ରାମାୟଣ ଭାଗ 44, 8:25 ହିନ୍ଦୀ ଭକ୍ତି ଗୀତ, ଆଞ୍ଚଳିକ ଗୀତ ରାତି 8:30, 9:15 ଶୁଣିବେ ବିବିଧ ଭାରତୀ କାର୍ଯ୍ୟକ୍ରମ, ରାତି 10:00 ପ୍ରଚାର କରିବୁ ଓଡ଼ିଆ କଥାଚିତ୍ର ଗୀତ, 10:30 ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମରେ ଶୁଣିବେ ଗିଟାର ବାଦନ, ପରିବେଷଣ କରିବେ ପଣ୍ଡିତ ବିଶ୍ୱମୋହନ ଭଟ୍ଟ। ଶ୍ରୋତାବନ୍ଧୁ, ଏଥିଲା ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ କଣ୍ଠଦାନ କରିଛନ୍ତି କରୁଣାକର ସେଠୀ।

ଶୁଣିଲେ କେତୋଟି ଓଡ଼ିଆ ଭକ୍ତିଗୀତ ଆକାଶବାଣୀ ବଲାଙ୍ଗୀର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଉଦୟ ଭାରତ, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ।
1: ନମସ୍କାର, ଆଜିର ଉଦୟ ଭାରତ କାର୍ଯ୍ୟକ୍ରମକୁ ସ୍ୱାଗତ ଆପଣଙ୍କୁ।
2: ଶ୍ରୋତା ବନ୍ଧୁ, ମହୁମାଛି ପାଳନ ଏକ ଲାଭଜନକ ବ୍ୟବସାୟ। ଏବେର ଯୁବବର୍ଗ ଏହି ମହୁମାଛି ଚାଷ ପ୍ରତି ଆକର୍ଷିତ ହେଉଛନ୍ତି, ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟମାନଙ୍କୁ ରୋଜଗାରର ପନ୍ଥା ଦେଖାଉଛନ୍ତି, ଯାହାଦ୍ୱାରା ବ୍ୟକ୍ତିଗତ ସ୍ତରରେ ଆର୍ଥିକ ଲାଭ ହେବା ସହ ଦେଶର ଆର୍ଥିକ ପ୍ରଗତିରେ ଏହା ସହାୟକ ହେଉଛି। ବିଶେଷ କରି ଏହି ମହୁମାଛି ଆମ ପରିବେଶର ସନ୍ତୁଳନ ରକ୍ଷା କରିବା ପାଇଁ ଏକ ବଡ଼ ମାଧ୍ୟମ। ଏହାର ସୁରକ୍ଷା ଆମମାନଙ୍କର ଦାୟିତ୍ୱ। ଏହି ଅବସରରେ ଆଜି ରହିଛି ଆଲୋଚନା, ମହୁମାଛି ପାଳନ, ଆର୍ଥିକ ପ୍ରଗତି ଏବଂ ପରିବେଶ ସନ୍ତୁଳନ। ଏ ସମ୍ପର୍କରେ ଆଲୋଚନା କରୁଛନ୍ତି ପ୍ରଫେସର ଅଜୟ କୁମାର ପାତ୍ର।
3: ମାନ୍ୟବର ପ୍ରଧାନମନ୍ତ୍ରୀଙ୍କର ଯେଉଁ ଆହ୍ୱାନ ଘର ଘର ମେ ଦେଶୀ, ଆଉ ଏବେ ଯେଉଁ ନିକଟରେ ସେ ଯେଉଁ ବାର୍ତ୍ତା ଦେଇଛନ୍ତି ଦେଶବାସୀଙ୍କ ପ୍ରତି ମିତବ୍ୟୟ ହେବା ସଞ୍ଚୟ କରିବା, ଏଥିରୁ ବୁଝାଯାଏ ମାନ୍ୟବର ପ୍ରଧାନମନ୍ତ୍ରୀ ଆମ ଦେଶବାସୀଙ୍କୁ ମିତବ୍ୟୟ ହେବା ପାଇଁ କହୁଛନ୍ତି ଏବଂ ନିଜ ଚେଷ୍ଟାରେ ନିଜ ଗୋଡ଼ରେ ଠିଆ ହୋଇ କୌଣସି କାର୍ଯ୍ୟ କରିବା ପାଇଁ କହୁଛନ୍ତି। ତାର ଅର୍ଥ ହେଲା ଆମେ ଅନ୍ୟ ଦେଶ ଉପରେ ବା ଅନ୍ୟ କାହାରି ଉପରେ ନିର୍ଭର ନ କରି ଆମେ ନିଜ ଗୋଡ଼ରେ ଠିଆ ହେବା। ଆଜି ଯେଉଁ ଆଲୋଚ୍ୟ ବିଷୟ ଅଛି ମହୁମାଛି, ଇଏ ଗୋଟିଏ ମଧ୍ୟ ସେଇ ମାନେ ଉନ୍ନତମୂଳକ କାର୍ଯ୍ୟ, ଯାହାଦ୍ୱାରା କି ସ୍ୱଚେଷ୍ଟାରେ ସେମାନେ ନିଜର ସବୁକିଛି ଖର୍ଚ୍ଚ ସେମାନେ ତୁଳେଇ ପାରିବେ। ଆମ ପୃଥିବୀର ଅଭିବୃଦ୍ଧି ମୁଖ୍ୟତଃ ନିର୍ଭର କରେ ସବୁଜ ଉଦ୍ଭିଦ ଉପରେ, ଏବଂ ଏହି ସବୁଜିମାର ମୂଳରେ ରହିଛି ମହୁମାଛି। କାରଣ ମହୁମାଛି ହେଉଛି ଦୁଇ ପ୍ରକାର, ଏପିସ୍ ମେଲିଫେରା ଆଉ ଏପିସ୍ ଇଣ୍ଡିକାସ୍। ପରାଗ ସଙ୍ଗମରେ ମହୁମାଛିର ଭୂମିକା ଗୁରୁତ୍ୱପୂର୍ଣ୍ଣ। କୃଷି ଓ ଖାଦ୍ୟ ଉତ୍ପାଦନ କ୍ଷେତ୍ର ସମେତ ପ୍ରାୟ 70% ପରାଗ ସଙ୍ଗମ ନିର୍ଦ୍ଦିଷ୍ଟ ଭାବେ ମହୁମାଛି ଦ୍ୱାରା ହେଇପାରୁଛି। ଏହାଦ୍ୱାରା ଉତ୍ପନ୍ନ ହେଉଥିବା ଖାଦ୍ୟ ଉପରେ ମଣିଷ ଓ ଲକ୍ଷ ଲକ୍ଷ ପ୍ରାଣୀ ନିର୍ଭର କରିଥାନ୍ତି। ସମଗ୍ର ମାନବ ଜାତି ଖାଉଥିବା ଖାଦ୍ୟର ଏକ

ଚତୁର୍ଥ ଭାଗ ଉତ୍ପାଦନରେ ମହୁମାଛିର ଭୂମିକା ରହିଛି। ମହୁମାଛି ହେଉଛି ଏକମାତ୍ର ପତଙ୍ଗ ଯାହାଦ୍ୱାରା ଆମେ ପ୍ରାକୃତିକ ପ୍ରସ୍ତୁତ ଖାଦ୍ୟ ପାଇଥାଉ। ଜୀବନର ସୁଦୀର୍ଘ ଇତିହାସରେ ପ୍ରାୟ ଏକା ସମୟରେ ମହୁମାଛି ଓ ସପୁଷ୍ପକ ଉଦ୍ଭିଦର ଉଦ୍ଭବ ଘଟିଛି। ଏହି ଉଭୟ ଗୋଷ୍ଠୀ ପରସ୍ପର ଉପରେ ନିର୍ଭରଶୀଳ। ମହୁମାଛି ଗୋଷ୍ଠୀରେ ରହେ ଏବଂ ଏହାର ବସା ମହୁଫଣା ଭାବେ ସୁପରିଚିତ। ଏଥିରେ ମହୁସିଠା ଯାହାକୁ ଆମେ କହୁ ଇଂଲିଶରେ ୱାକ୍ସ ନିର୍ମିତ ଅସଂଖ୍ୟ ଷଡ଼ଭୁଜାକାର କୋଠରୀ ଥାଏ। ଏ ପ୍ରକାର କୋଠରୀ ନିର୍ମାଣ ପାଇଁ କମ୍ ମହୁସିଠା ଆବଶ୍ୟକ ହେବା ସହ ଏଥିରେ ବିଭିନ୍ନ କାର୍ଯ୍ୟ ପାଇଁ ଅଧିକ ସ୍ଥାନ ମିଳିଥାଏ। ଗୋଲାକାର ତ୍ରିଭୁଜାକାର ବା ଚତୁର୍ଭୁଜାକାର ଘର ପାଇଁ ଅଧିକ ମହୁସିଠା ଦରକାର ହୋଇଥାଏ ଓ ଏ ସବୁଥିରେ କମ୍ ସ୍ଥାନ ଥାଏ। ସାଧାରଣତଃ ଗୋଟିଏ ମହୁଫଣାରେ ପ୍ରାୟ 50,000-60,000 ମହୁମାଛି ବାସ କରନ୍ତି। ଏମାନେ ସାଧାରଣତଃ ତିନି ପ୍ରକାର, ପ୍ରଥମେ ହେଲା ରାଣୀ ମହୁମାଛି, କର୍ମୀ ମହୁମାଛି ଏବଂ ଡ୍ରୋନ୍ ମହୁମାଛି। ଗୋଷ୍ଠୀରେ ଗୋଟିଏ ମାତ୍ର ରାଣୀ ମହୁମାଛି ଥାଏ ଏବଂ ଡିମ୍ବ ଦେବା ଦିନକୁ ପ୍ରାୟ 25,000 ଡିମ୍ବ ଦେବା ସହ ମହୁଫଣାର ପରିଚାଳନା ଦାୟିତ୍ୱ ରାଣୀ ଉପରେ ଥାଏ। ଏହାର ଆୟୁଷ ପ୍ରାୟ 5 ବର୍ଷ। କର୍ମୀ ମହୁମାଛିଙ୍କ ସଂଖ୍ୟା ଖୁବ୍ ଅଧିକ। ମହୁଫଣାକୁ ସଫା ରଖିବା, ଏହାକୁ ବାୟୁ ଯୋଗାଇବା, ଆବଶ୍ୟକ ସ୍ଥଳେ ଡିମ୍ବକୁ ଖାଦ୍ୟ ରୂପେ ରୟାଲ ଜେଲି ଯୋଗାଇ ସେଥିରୁ ରାଣୀ ମହୁମାଛିର ବିକାଶ କରାଇବା, ପୁଷ୍ପରସ ତଥା ଖାଦ୍ୟ ସଂଗ୍ରହ ଓ ମହୁ ପ୍ରଭୃତି ପରି ଯାବତୀୟ କାର୍ଯ୍ୟ କ୍ରମାଗତ ଭାବେ କରିଥାନ୍ତି। ସେମାନଙ୍କର ଆୟୁଷ ପ୍ରାୟ 5-6 ମାସ ମାତ୍ର। ଏହି ଅବଧି ଭିତରେ ଗୋଟିଏ କର୍ମୀ ପ୍ରାୟ 1 ଚାମଚ ମହୁ ପ୍ରସ୍ତୁତ କରିଥାଏ। ଡ୍ରୋନ୍ ମହୁମାଛି କର୍ମୀ ଠାରୁ ସାମାନ୍ୟ ବଡ଼, କିନ୍ତୁ ସେମାନଙ୍କର ସଂଖ୍ୟା କମ୍ ଓ କାର୍ଯ୍ୟ ମଧ୍ୟ ସୀମିତ। ଖାଇବା ଓ ନିଶ୍ଚେତନ ସମୟନ ପାଇଁ ଶୁକ୍ରାଣୁ ଦାନ କରିବା ହେଉଛି ସେମାନଙ୍କର କାର୍ଯ୍ୟ। ସେମାନଙ୍କର ଆୟୁଷ ପ୍ରାୟ 3 ମାସ। ସୁତରାଂ ମହୁମାଛିର ଗୋଷ୍ଠୀ ଜୀବନରେ ସୁସ୍ପଷ୍ଟ ଶ୍ରମ ବିଭାଜନ ଦେଖାଯାଏ, ଯାହା ମଣିଷ ସମାଜରେ ଥିବା ବିଭାଜନ ସହ କେତେକାଂଶରେ ତୁଳନୀୟ। ମହୁମାଛିଙ୍କ ଠାରେ ଅତି ଉଚ୍ଚକୋଟୀର ଯୋଗାଯୋଗ ସାମର୍ଥ୍ୟ ରଖାଯାଇଥାଏ। ଏଥିରେ ଫେରୋମନ ଭୂମିକା ରହିଛି। ମହୁମାଛିଙ୍କ ଖାଦ୍ୟ ହେଉଛି ପରାଗରେଣୁ ଓ ସୁପ୍ରସ୍ତୁତ ମହୁ। ସେମାନେ ଆବଶ୍ୟକତା ଠାରୁ 3-4 ଗୁଣ ଅଧିକ ମହୁ ପ୍ରସ୍ତୁତ ସଞ୍ଚୟ କରିଥାନ୍ତି। ମହୁର ବହୁବିଧ ଔଷଧୀୟ ବ୍ୟବହାର ରହିଛି। କଟା ତଥା ପୋଡ଼ା ଘା ଶୁଖାଇବା, ହଜମ ଶକ୍ତି ବଢ଼ାଇବା, ଶକ୍ତି ବୃଦ୍ଧି ଆଦିରେ ଏବଂ ପୁତିଘ୍ନ ଆଣ୍ଟିସେପ୍ଟିକ ଭାବେ ଏହା ବ୍ୟବହୃତ। ଏହା ପ୍ରସାଧନ ସାମଗ୍ରୀ ଭାବେ ମଧ୍ୟ କାମ ଦିଏ। କୁହାଯାଏ ଯେ କ୍ଲିଓପାଟ୍ରାଙ୍କ ଦୈନନ୍ଦିନ କାର୍ଯ୍ୟରେ ମହୁ ଏକ ମୁଖ୍ୟ ଉପାଦାନ ଥିଲା। ମହୁମାଛି ବିଶ୍ୱର ମଧ୍ୟ ଔଷଧୀୟ ଗୁଣ ଅଛି। ସନ୍ଦୀପ ପ୍ରଦାହ, ଗଣ୍ଠିବାତ, ସ୍ନାୟୁବିକ ବ୍ୟଥା, ପେଶୀକୁ ପୀଡ଼ା କମେଇବା, ପେଶୀ ରୋଗ ଭଲ କରାଇବା, ଶୁଭଶିଷ ଆଦିରେ ଏହା ଅତ୍ୟନ୍ତ ଉପଦେୟ। ଜୀବଜଗତରେ ମହୁମାଛିର ଗୁରୁତ୍ୱପୂର୍ଣ୍ଣ ଭୂମିକା ଏବଂ ଏହାର ବିବିଧ ବିଶେଷତ୍ୱକୁ ବିଚାରକୁ ନେଇ ଲଣ୍ଡନର ରିୟାଲ ଜିଓଗ୍ରାଫିକାଲ ସୋସାଇଟି ଏବଂ ଦି ଆର୍ଥ ୱାଚ୍ ଇନଷ୍ଟିଚ୍ୟୁଟ୍ ତରଫରୁ ଏହାକୁ ପୃଥିବୀର ସବୁଠାରୁ ବେଶୀ ଗୁରୁତ୍ୱପୂର୍ଣ୍ଣ ଜୀବ ବୋଲି କୁହାଯାଇଅଛି। ଏହି ପରିପ୍ରେକ୍ଷୀରେ ପ୍ରଖ୍ୟାତ ପିପାଲିକା ବିଶାରଦ ତଥା ପରିବେଶବିତ୍ ଇଓ ଉଲିସଙ୍କ ମତ ପ୍ରଣିଧାନ ଯୋଗ୍ୟ। ସେ କହିଛନ୍ତି, ପରିବେଶ ପ୍ରତି ପ୍ରତ୍ୟେକ ଜୀବରେ କିଛି ନା କିଛି ଅବଦାନ ରହିଛି। ଭାରସାମ୍ୟ ରକ୍ଷା କରିବାରେ ମହୁମାଛିର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ପରାଗ ସଂଗମ କରି ଫୁଲର ବୈବିଧତା ବଢ଼ାଇବା ଏବଂ ଫଳ ପନିପରିବାରେ ସାହାଯ୍ୟ କରିବା, ଏହା ହେଉଛି ମହୁମାଛିର ମୁଖ୍ୟ ଅବଦାନ ଅଟେ। ତେଣୁ ଯଦି ମଣିଷ ଏହି ପରିବେଶର ଭାରସାମ୍ୟ ରକ୍ଷା ନ କରେ ଏବଂ ମହୁମାଛିର ଜୀବନଚକ୍ରକୁ ଠିକ ଭାବରେ ଚଳାଇବାରେ ସାହାଯ୍ୟ ନ କରେ, ତାହେଲେ ଭବିଷ୍ୟତରେ ହୁଏତ ମହୁମାଛି ଲୋପ ପାଇଯିବାର ଆଶଙ୍କା ରହିଛି। କେବଳ ମଣିଷ ଜାତି ବଞ୍ଚି ରହିଲା ହେବ ନାହିଁ, ମଣିଷ ଜାତି ସହିତ ଅନ୍ୟାନ୍ୟ ଜୀବଜଗତ ବା ଜୀବଜନ୍ତୁ ମଧ୍ୟ ବଞ୍ଚିବା ନିହାତି ଦରକାର। ତେଣୁ ୱିଲସନ ଚରମବାଣୀ ସ୍ୱାଇଁ କହିଛନ୍ତି ଯେ ମଣିଷ ଜାତିର ବିଲୁପ୍ତି ଘଟିଲେ ଜୀବମଣ୍ଡଳର କୌଣସି କ୍ଷତି ହେବ ନାହିଁ, ଅନ୍ୟ ସମସ୍ତ ଜୀବ ଶାନ୍ତିରେ ରହିବେ। ସମସ୍ତ ମଣିଷ ଜାତି ପାଇଁ ଏହା ଏକ ଚେତାବାନୀ, କିନ୍ତୁ ଆମେ ଏଠି ମନେ ରଖିବା ଉଚିତ ଯେ ମଣିଷ ବଞ୍ଚୁ ଏବଂ ସମସ୍ତ ଜୀବଜଗତ ମଧ୍ୟ ବଞ୍ଚୁ। ଆଉ ଗୋଟିଏ କଥା ମୁଁ କହିବାକୁ ଚାହେଁ ଯେ ସାମଗ୍ରିକ ଭାବେ ବିଭିନ୍ନ ଜାତିର ମଧୁପଙ୍କୁ ବିଚାରକୁ ନେଲେ ଜଣାଯାଏ ଯେ ଜଙ୍ଗଲ କ୍ଷୟ, ମଧୁକୋଷ ବା ମହୁ ଘର ନିର୍ମାଣ ପାଇଁ ଉପଯୁକ୍ତ ସ୍ଥାନ ଉପଲବ୍ଧ ହେବା, ପର୍ଯ୍ୟାପ୍ତ ପରିମାଣର ଫୁଲର ଅଭାବ, 1 ପାଉଣ୍ଡ ମହୁ ପ୍ରସ୍ତୁତି ପାଇଁ ପ୍ରାୟ 2 ନିୟୁତ ଫୁଲର ରସ ସଂଗ୍ରହ କରିବାକୁ ପଡିଥାଏ ଓ 1,44,000 କିଲୋମିଟର ଦୂରତ୍ୱ ଅତିକ୍ରମ କରିବାକୁ ମହୁମାଛିଟି ପଡିଥାଏ। ଏଇଥିରୁ ଜଣାଯାଏ ଯେ ମହୁମାଛି ମହୁ ସଂଗ୍ରହ କରିବାରେ କେତେ କଷ୍ଟ କରନ୍ତି ଏବଂ ମଣିଷ ଜାତି ପ୍ରତି ତାଙ୍କର ଅବଦାନ ଅତ୍ୟନ୍ତ ଅତୁଳନୀୟ। ପରିବର୍ତ୍ତନ ଓ ମୋବାଇଲ ଟାୱାର ନିର୍ମାଣ ଆଦି କାରଣରୁ ବିଭିନ୍ନ ଜାତିର ମହୁମାଛି ସଂଖ୍ୟା କମ୍ ହେବାରେ ଲାଗିଛି। ପ୍ରକାଶ ଥାଉ କି ମୋବାଇଲ ଫୋନ ତରଙ୍ଗ ଦ୍ୱାରା ମହୁମାଛିଙ୍କ ଗତିବିଧି ଗୁରୁତ୍ୱ ଭାବେ ପ୍ରଭାବିତ ହୋଇଥାଏ। ଏଥିଯୋଗୁଁ ସେମାନେ ଅଧିକ ଶବ୍ଦ କରନ୍ତି ଏବଂ ମହୁମାଛିଙ୍କୁ ଆସନ୍ନ ବିପଦ ସମ୍ପର୍କରେ ସଂକେତ ମଧ୍ୟ ଦେଇଥାନ୍ତି। ପରାଗ ସଂଗମ ପତଙ୍ଗ ଗୋଷ୍ଠୀର ଭୂମିକା ବିଷୟରେ ସମସ୍ତେ ଉଣା ଅଧିକ ପରି

0: ଏଥିରୁ ସବୁଠୁ ବେଶି ଗୁରୁତ୍ୱପୂର୍ଣ୍ଣ ହେଉଛି ମହୁମାଛି, କାରଣ କୃଷି ଓ ଖାଦ୍ୟ ଉତ୍ପାଦନ କ୍ଷେତ୍ର ସମେତ ପ୍ରାୟ 70% ପରାଗ ସଙ୍ଗମ ନିର୍ଦ୍ଦିଷ୍ଟ ଭାବେ ମହୁମାଛି ଦ୍ୱାରା ହେଉଛି। ଏହାଦ୍ୱାରା ଉତ୍ପନ୍ନ ହେଉଥିବା ଖାଦ୍ୟ ଉପରେ ମଣିଷ ଓ ଲକ୍ଷ ଲକ୍ଷ ପ୍ରାଣୀ ନିର୍ଭର କରିଥାନ୍ତି। ସମଗ୍ର ମାନବ ଜାତି ଖାଉଥିବା ଖାଦ୍ୟର 1/3 ଉତ୍ପାଦନରେ ମହୁମାଛିର ଭୂମିକା ରହିଛି। ଯଦି ମହୁମାଛି ଲୋପ ପାଏ ତାହେଲେ ମଣିଷ ମଧ୍ୟ ବହୁତ ଅସୁବିଧାର ସମ୍ମୁଖୀନ ହେବାର ସମ୍ଭାବନା ରହିଛି। ତେଣୁ ଆମେ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶକୁ ହାତରେ ଗ୍ରହଣ କରି ବିଚାର କରି ଆମେ ମହୁମାଛି ଭଳି ଅନେକ କୁଟୀର ଶିଳ୍ପକୁ ଆଗେଇ ନେବା ଉଚିତ। ମହୁମାଛି ଚାଷ କରି ଜଣେ ବ୍ୟକ୍ତି ବର୍ଷକୁ ପ୍ରାୟ ଅତି କମରେ 3-4 ଲକ୍ଷ ଟଙ୍କା ଆୟ କରିପାରିବେ ଏବଂ ନିଜର ପରିବାର ପୋଷଣ କରିପାରିବେ। ଏତଦ୍ବ୍ୟତୀତ ଯେକୌଣସି ବ୍ୟକ୍ତି ଚାହିଁଲେ, ଚାକିରିଆ ହଉ ବା ଚାକିରି ନଥାଉ, ସେମାନେ ଯଦି ଚାହିଁବେ ନିଜ ଘରେ ମହୁ ଚାଷ କରିପାରିବେ। ଏଥିପାଇଁ ଅତ୍ୟନ୍ତ ସରଳ ସୁବିଧା ରହିଛି ଏବଂ ସରକାରଙ୍କ ତରଫରୁ ଅନେକ ପରିମାଣରେ ସାହାଯ୍ୟ ଋଣ ମଧ୍ୟ ଦିଆଯାଉଛି। ମହୁ ଗୋଟିଏ ଅତ୍ୟନ୍ତ ପୁଷ୍ଟିକର ଖାଦ୍ୟ ଏବଂ ଏହା ମଧ୍ୟ ସମସ୍ତଙ୍କ ପାଇଁ ଉପାଦେୟ। ମହୁରୁ ବିଭିନ୍ନ ପ୍ରକାର ପଦାର୍ଥ ତିଆରି ହେଇପାରେ। ତେଣୁ ଘରେ ବାହାରେ ବଗିଚାରେ ମହୁ ଚାଷ କରି ଲାଭବାନ ହେବା ଉଚିତ। ଏବଂ ସାଧାରଣତଃ ଆମେ ଘରୋଇ ମହୁମାଛି ଯେଟା କହୁଛେ ଏପିସ୍ ଇଣ୍ଡିକାସ୍ ବା ଏପିସ୍ ମିଲିଫେରା, ଏଇ ଦୁଇ ପ୍ରକାର ଶ୍ରେଣୀର ମହୁମାଛି ଆଣି ଚାଷ କରିବା ଉଚିତ ଏବଂ ଏହା ମହୁବାକ୍ସ ମାଧ୍ୟମରେ ହେଇପାରିବ। ଏବଂ ଏହି ମହୁବାକ୍ସ ମଧ୍ୟ ସରକାର ବିନା ଟଙ୍କାରେ ସେମାନେ ଯୋଗାଇ ଦେଉଛନ୍ତି ଏବଂ ସେମାନଙ୍କର ଯେଉଁ ଅଛନ୍ତି ମହୁମାଛି ବିଶେଷଜ୍ଞ ସେମାନେ ମଧ୍ୟ ପ୍ରଶିକ୍ଷଣ ଦେଉଛନ୍ତି। ତେଣୁ ମହୁ ଗୋଟିଏ ଅତ୍ୟନ୍ତ ସୁବିଧାଜନକ ସରଳ ସାବଲୀଳ ବ୍ୟବସାୟ ଅଟେ। ମହୁମାଛି ଥରେ ପରିବେଶ ସହିତ ଖାପ ଖୁଆଇଗଲେ ଏବଂ ତା ପାଇଁ ସୁନ୍ଦର ପରିବେଶ ବା ତା ପାଇଁ ସୁନ୍ଦର ଘରଟି ତିଆରି ହୋଇଗଲେ ସେ ନିଜ ଚେଷ୍ଟାରେ ତା ନିଜର ଘରର ଉନ୍ନତି କରେ ଏବଂ ନିଜ ଚେଷ୍ଟାରେ ଖାଦ୍ୟ ସଂଗ୍ରହ କରେ, ନିଜ ଚେଷ୍ଟାରେ ଖାଦ୍ୟ ତିଆରି କରେ, ନିଜ ଚେଷ୍ଟାରେ ଖାଦ୍ୟ ମଧ୍ୟ ଦାନ କରେ। ତେଣୁ ମହୁମାଛି ଚାଷ କରି ଆମେ ଆମର ଆର୍ଥିକ ଦୁରବସ୍ଥାକୁ ଆମେ ସୁଧାରି ପାରିବା ଏବଂ ପ୍ରଗତି ପଥେ ମଧ୍ୟ ଦେଶ ଆଗେଇ ଚାଲିବ ଏବଂ ସମସ୍ତେ ଏଇଭଳିଆ ପଦ୍ଧତିକୁ ଅନୁସରଣ କରି ନିଜର ଜୀବିକା ନିର୍ବାହ ସୁନ୍ଦର ଭାବରେ କରିପାରିବେ। ତେଣୁ ମହୁମାଛି ଭଳି ଏକ ମୂଲ୍ୟବାନ ପତଙ୍ଗକୁ ଆମେ ସବୁବେଳେ ସୁରକ୍ଷା ଦେବା ଉଚିତ। ସେଥିପାଇଁ ଜଙ୍ଗଲ ରହିବା ଦରକାର, ସେଥିପାଇଁ ଛାତ ଉପରେ ପରିବା ଚାଷ ହେବା ଦରକାର। ଆମେ ଏଇଭଳି ଗୋଟିଏ ସୁନ୍ଦର ଏବଂ ଉପାଦେୟ ମୂଲ୍ୟବାନ ଚାଷକୁ ଆପଣେଇ ଅତି ସହଜରେ ଆମେ ନିଜକୁ ଜଣେ ଭାରତୀୟ ବୋଲି ଗର୍ବ ଅନୁଭବ କରିପାରିବା ଏବଂ ଆମର ଅବଦାନ ରହିବ ଦେଶର ଆର୍ଥିକ ଉନ୍ନତି ପ୍ରତି।
1: ଶୁଣୁଥିଲେ ଆଲୋଚନା ମହୁମାଛି ପାଳନ, ଆର୍ଥିକ ପ୍ରଗତି ଏବଂ ପରିବେଶ ସନ୍ତୁଳନ, ଏ ସମ୍ପର୍କରେ ଆଲୋଚନା କରୁଥିଲେ ପ୍ରଫେସର ଅଜୟ କୁମାର ପାତ୍ର। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ, ନମସ୍କାର।
2: ଶୁଣିଲେ କାର୍ଯ୍ୟକ୍ରମ ଉଦୟ ଭାରତ, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱାଇଁ। ଆକାଶବାଣୀ କଟକ, ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
3: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
4: ଗାଁରୁ ସହର ଯାଏ ସବୁ ସ୍ଥାନରେ
3: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
4: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
3: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସନ୍ତୋଷ କୁମାର ସାହୁ। ମୁଖ୍ୟ ସମ୍ବାଦ, ଚାଷୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଆସନ୍ତା ପହିଲାରୁ ଦେଶବ୍ୟାପୀ ଆରମ୍ଭ ହେବ କ୍ଷେତ ବଚାଓ ଅଭିଯାନ, କହିଲେ କେନ୍ଦ୍ର କୃଷିମନ୍ତ୍ରୀ। କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନିଟ୍ ୟୁଜି ପୁନଃ ପରୀକ୍ଷା ପ୍ରସ୍ତୁତି ନେଇ ବୈଠକ। ଆସନ୍ତାକାଲି ପ୍ରକାଶ ପାଇବ ସିଏଚ୍ଏସ୍ଇ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଳ। ଏବଂ ରାଜ୍ୟରେ ବୃଦ୍ଧି ପାଉଛି ତାପମାତ୍ରା, ହୀରାକୁଦଠାରେ ସର୍ବାଧିକ ତାପମାତ୍ରା 44 ଡିଗ୍ରୀ ସେଲସିୟସ୍ ରେକର୍ଡ। ଭୁବନେଶ୍ୱରଠାରେ ପୂର୍ବାଞ୍ଚଳ କୃଷି ସମ୍ମିଳନୀ ଆୟୋଜିତ ହୋଇଯାଇଛି। ସମ୍ମିଳନୀ ପରେ ଭୁବନେଶ୍ୱରରେ ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି, ମାଟିର ସୁରକ୍ଷା ପାଇଁ ଦେଶବ୍ୟାପୀ ଆସନ୍ତା ପହିଲାରୁ 15 ତାରିଖ ପର୍ଯ୍ୟନ୍ତ କ୍ଷେତ ବଚାଓ ଅଭିଯାନ ଆରମ୍ଭ ହେବ। ଏଥିରେ ଚାଷୀମାନଙ୍କୁ ସନ୍ତୁଳିତ ସାର ବ୍ୟବହାର ପାଇଁ ସଚେତନ କରାଯିବ। ଏହାସହ କେବଳ ଧାନ ବା ଗହମ ଚାଷ ନ କରି ମାଟିର ମାନ ବଜାୟ ରଖିବାକୁ କୃଷି ବିବିଧୀକରଣ ଉପରେ ଗୁରୁତ୍ୱ ଦିଆଯିବ।
1: 1 जून से जो हम तय कर रहे हैं खेत बचाओ अभियान, उसमें हम ये सब चीजें कर सकते हैं। हम आधुनिक टेक्नोलॉजी की जानकारी भी दे सकते हैं, हम योजनाओं की ढंग से जानकारी दे सकते हैं। 1 जून से 15 जून तक सोचा, दलहन तिलहन मिशन के बारे में भी बता सकते हैं। तो किसान को जागरूक करने का काम उसमें हो सकता है। ID तेजी से अब बनाने का काम चल रहा है। फार्मर ID का मतलब है किसान के सारा विवरण एक ही जगह आ जाए, उसके पास जमीन, उसके पास परिवार, परिवार के सदस्य, बाकी संपत्ति, एक जगह फार्मर ID। 1 मिनट में 2 मिनट में बैंक लोन सैंक्शन कर सकता है।
0: ଶ୍ରୀ ଚୌହାନ କହିଛନ୍ତି, ପ୍ରତ୍ୟେକ ଚାଷୀଙ୍କର ଏକ ସ୍ୱତନ୍ତ୍ର ଡିଜିଟାଲ ପରିଚୟପତ୍ର ପ୍ରସ୍ତୁତ କରାଯାଉଛି। ଏହା ମାଧ୍ୟମରେ ଚାଷୀଙ୍କ ଜମି, ଫସଲ, ସରକାରୀ ଯୋଜନା ଓ ଋଣ ସମ୍ବନ୍ଧୀୟ ସମସ୍ତ ତଥ୍ୟ ଉପଲବ୍ଧ ହେବ। ଏହା ପୂର୍ବରୁ କୃଷି ସମ୍ମିଳନୀରେ ଯୋଗଦେଇ ଶ୍ରୀ ଚୌହାନ କହିଥିଲେ, ପୂର୍ବ ଭାରତର ଉର୍ବର ଭୂମି, ପ୍ରଚୁର ଜଳସମ୍ପଦ ଏବଂ ଅନୁକୂଳ ଜଳବାୟୁ ଆଗାମୀ ଦିନରେ ଚାଷୀଙ୍କ ବିକାଶ ପାଇଁ ଏକ ଶକ୍ତିଶାଳୀ ଇନ୍ଧନ ସାଜିବ। ପ୍ରାକୃତିକ କୃଷି ଉପରେ ଗୁରୁତ୍ୱ ଦେବାକୁ ଚାଷୀମାନଙ୍କୁ ସେ ଆହ୍ୱାନ ଦେଇଥିଲେ। ପ୍ରାକୃତିକ ଚାଷ ଦ୍ୱାରା ରାସାୟନିକ ସାରର ଆବଶ୍ୟକତା ହ୍ରାସ ପାଇବା ସହ ମାଟିର ଉର୍ବରତା ବଜାୟ ରହିବ। ଆଗାମୀ ଦିନରେ କୃଷକଙ୍କ ସୁରକ୍ଷା ପାଇଁ ନୂଆ ପେଷ୍ଟିସାଇଡ୍ ଆକ୍ଟ ଅଣାଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ, ରାଜ୍ୟରେ ବିଲୁପ୍ତ ହୋଇଯାଉଥିବା ସ୍ଥାନୀୟ କିସମର ଖାଦ୍ୟଶସ୍ୟଗୁଡ଼ିକର ପୁନରୁଦ୍ଧାର ପାଇଁ ବ୍ଲକ୍ ସ୍ତରରେ ସ୍ୱତନ୍ତ୍ର ପ୍ରୟାସ କରାଯାଉଛି। ସମୃଦ୍ଧ କୃଷକ ଯୋଜନାରେ ଗତ ଖରିଫ ଋତୁରେ 19 ଲକ୍ଷରୁ ଉର୍ଦ୍ଧ୍ୱ ଚାଷୀ ଉପକୃତ ହୋଇଛନ୍ତି। କୋରାପୁଟ, କଳାହାଣ୍ଡି ଭଳି 9ଟି ଜିଲ୍ଲାରେ 1 ଲକ୍ଷ ଏକର ଜମିରେ କଫି ବଗିଚାର ବିକାଶ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସମ୍ମିଳନୀରେ 5ଟି ରାଜ୍ୟର କୃଷିର ବିକାଶ ପାଇଁ ରୂପରେଖ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା ହୋଇଯାଇଛି। ନିଟ୍ ୟୁଜି 2026 ପୁନଃ ପରୀକ୍ଷା ପ୍ରସ୍ତୁତି ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀଠାରେ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ପରୀକ୍ଷାକୁ ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ ଏବଂ ସ୍ୱଚ୍ଛତାର ସହ କରିବା ଉପରେ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଛନ୍ତି। ଆଲୋଚନାରେ ସମସ୍ତ ରାଜ୍ୟର ଜିଲ୍ଲା ମାଜିଷ୍ଟ୍ରେଟ୍ ଏବଂ ଆରକ୍ଷୀ ଅଧୀକ୍ଷକ ଏହାକୁ ତଦାରଖ କରିବେ ଏବଂ ପରୀକ୍ଷା ପ୍ରସ୍ତୁତି ନେଇ ସମ୍ପୂର୍ଣ୍ଣ ସହଯୋଗ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି। ଭୁବନେଶ୍ୱରସ୍ଥିତ ଅନ୍ଧାରୁଆଠାରେ ଇଏସ୍ଆଇ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ପାଇଁ ଓଡ଼ିଶା ସରକାରଙ୍କର ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଏବଂ କେନ୍ଦ୍ର ସରକାରଙ୍କର କର୍ମଚାରୀ ରାଜ୍ୟ ବୀମା ନିଗମ ମଧ୍ୟରେ ଏକ ବୁଝାମଣାପତ୍ର ଖାରବେଳ ଭବନ ସମ୍ମିଳନୀ କକ୍ଷରେ ସ୍ୱାକ୍ଷରିତ ହୋଇଯାଇଛି। ପ୍ରକଳ୍ପ ଅଧୀନରେ ଅନ୍ଧାରୁଆଠାରେ ସ୍ଥାୟୀ ଭିତ୍ତିଭୂମି ପ୍ରତିଷ୍ଠା ହେବାକୁ ଥିବାବେଳେ ମେଡିକାଲ କଲେଜର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଚନ୍ଦ୍ରଶେଖରପୁରସ୍ଥିତ ଇଏସ୍ଆଇ ହସ୍ପିଟାଲକୁ ବ୍ୟବହାର କରାଯିବାକୁ ନିଷ୍ପତ୍ତି ନିଆଯାଇଛି। କାର୍ଯ୍ୟକ୍ରମରେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଚିତ୍ରା ଆରୁମଗମ୍ଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଭୁବନେଶ୍ୱରଠାରେ ନିର୍ବାଚନ ପ୍ରକ୍ରିୟାର ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ଭୋଟ୍ ଗଣତି ଏବଂ ଫଳାଫଳ ସାରଣୀକରଣକୁ ଅଧିକ ସୁଦୃଢ଼ ଓ ତ୍ରୁଟିଶୂନ୍ୟ କରିବା ପାଇଁ ଏକ ଉଚ୍ଚସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ ସର୍ବୋତ୍ତମ ନିର୍ବାଚନ ପଦ୍ଧତି ଏବଂ ବୈଷୟିକ ଜ୍ଞାନକୌଶଳ ସମ୍ପର୍କରେ ଆଲୋଚନା କରିଥିଲେ। ନବରଙ୍ଗପୁର ଜିଲ୍ଲାର କୁଡିଙ୍ଗାଠାରେ ନୂତନ ସିଭିଲ ଜଜ୍ କୋର୍ଟ ତଥା ଜେଏମ୍ଏଫ୍ସି କୋର୍ଟର ଶୁଭ ଉଦ୍ଘାଟନ ଆଜି ଆଭାସୀ ଜରିଆରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନ ଯୋଗ ଦେଇଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। राज्य उच्च माध्यमिक शिक्षा परिषद सीएचएसई द्वारा परिचालित युक्त दुई परीक्षा फल आसंताकाली प्रकाश पाइब बोली विद्यालय ओ गणशिक्षा मंत्री नित्यानंद गंड कहिछन्ते। मध्याह्न 12:30 परिषद कार्यालय रे मंत्री श्री गंड परीक्षा फल पुस्तिका उन्मोचन करिवे। अपराह्न 3:00 results.odisha.gov.in एवं results.digilocker.gov.in रे लॉगिन करि परीक्षार्थी माने परीक्षा फल जानि परिवे। चलित वर्ष प्राय 4,00,000 छात्र छात्री युक्त दुई कला विज्ञान वाणिज्य और धंदामूलक विषय परीक्षा देते। राष्ट्रीय शैक्षिक अनुसंधान और प्रशिक्षण परिषद एनसीईआरटी द्वारा देशर 9 एकक आंचलिक शिक्षा प्रतिष्ठान शिक्षक शिक्षा कार्यक्रम निमन्ते अनुष्ठित होवाक प्रवेशिका परीक्षा सीईई 2026 ऑनलाइन आवेदन प्रक्रिया आरंभ होईछि। आवेदनर शेष तारीख जून 5 रही। इच्छुक प्रार्थी आवेदनर विस्तृत सूचना riebbs.ac.in पोर्टल रे पाइपरिबे। पुरी श्रीमंदिरे मध्याह्न धूप नीति सरिबा परे भीतर रत्नभंडार गणति मणति कार्य आरंभ होईछि। गणति कार्य संध्या धूप पर्यंत अनुष्ठित होबाकु थिबा बेले श्रद्धालु माने बाहर काठ निकटरु महाप्रभुंकु दर्शन करुछन्ते। चलित मास 9 पई भीतर रत्नभंडार गणति कार्य करा जिबाकु दिन धार्य होईथिबा बेले गत 11 और 12 तारिखरे भीतर रत्नभंडाररे थिबा रत्न अलंकारर गणति मणति कार्य शेष होईछि। अन्य पक्षरे ज्येष्ठ मास कृष्णपक्ष चतुर्थी तिथिरे पुरी श्रीमंदिरे आसंताकाली श्री बनकलागी नीति अनुष्ठित हेब। द्वितीय भोगमंडप नीति शेष होबा परे प्राय संध्या 6 राति 10 पर्यंत एही नीति अनुष्ठित हेब। बनकलागी नीति एक गुप्त नीति होइथिबारु श्रीजीवंक सर्वसाधारण दर्शन बंद रहिबो बोली श्रीमंदिर प्रशासन पक्षरु सूचना दिया जाइछि। केन्द्रापड़ा जिला परिषद सम्मिलनी कक्षठारे जिलास्तरीय प्राकृतिक विपर्यय परिचालना कमिटी बैठक अनुष्ठित होइजैछि। जिलापाल रघुराम आर आयरंक अध्यक्षतारे अनुष्ठित बैठक में प्राकृतिक विपर्यय एवं आसंता वर्षा ऋतु को दृष्टि रखि बन्या परिचालना पई पूर्व प्रस्तुति नदी और केनाल बंधर दुर्बल स्थानगुडिकर मरामती और सुरक्षा 24 घंटिया सहायता केन्द्र दैनिक रिपोर्ट प्रदान आदि उपरे आलोचना होइथिला। नयगढ़ जिला निपुण ओडिशा सेलर राज्य उपदेष्टा रीटामणि बोराहा नयगढ़ जिला ओडगा गस्तरे जाई ब्लॉक शिक्षा अधिकारी कार्यालय एक बैठक में

ଦେଇଛନ୍ତି। ବୈଠକରେ ବିଦ୍ୟାଳୟର ଶୈକ୍ଷିକ ସମସ୍ୟା, ନିପୁଣ ଆପ୍ ମାଧ୍ୟମରେ ପ୍ରତ୍ୟେକ ବିଦ୍ୟାଳୟକୁ ପରିଚାଳନା କରିବା ତଥା ସର୍ବାଙ୍ଗୀନ ଶିକ୍ଷଣ ଅଭିବୃଦ୍ଧି ସଂକ୍ରାନ୍ତରେ ଆଲୋଚନା କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ଅଙ୍ଗୁଳାଇଠାରେ ଦୁଇ ଦିବସୀୟ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଭିଯାନ 2026 ଏବଂ ଜିଲ୍ଲା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

0: ପାରମ୍ପରିକ ଔଷଧ ଜ୍ଞାନମେଳା ଅନୁଷ୍ଠିତ ହୋଇଯାଇଛି। ମେଳାରେ 50ରୁ ଅଧିକ ଷ୍ଟଲରେ ବିଭିନ୍ନ ଚେରମୂଳି ଆୟୁର୍ବେଦ ଔଷଧ ଏବଂ ଚିକିତ୍ସା ପ୍ରଣାଳୀ ସଂକ୍ରାନ୍ତରେ ପ୍ରଚାର ପ୍ରସାର କରାଯାଇଛି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଭୋଟର ତାଲିକାର ସଘନ ସଂଶୋଧନ ଏସ୍ଆଇଆର୍ ସମ୍ବନ୍ଧୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ଜିଲ୍ଲାପାଳଙ୍କ ସଦ୍ଭାବନା ସମ୍ମିଳନୀ କକ୍ଷରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ବୈଠକ ଅତିରିକ୍ତ ଜିଲ୍ଲାପାଳ ଦେବଦତ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ଆସନ୍ତାକାଲିଠାରୁ 29 ତାରିଖ ପର୍ଯ୍ୟନ୍ତ ପ୍ରସ୍ତୁତି ପ୍ରଶିକ୍ଷଣ ମୁଦ୍ରଣ କାର୍ଯ୍ୟ ସମ୍ପାଦିତ ହେବ ବୋଲି ଜଣାପଡ଼ିଛି। ବୈଠକରେ ଯୋଗ୍ୟ ମତଦାତାଙ୍କୁ ଭୋଟର ତାଲିକାରେ ସଂଯୁକ୍ତ କରିବା, ଅଯୋଗ୍ୟ ବ୍ୟକ୍ତିଙ୍କ ନାମ ତାଲିକାରୁ ବାଦ୍ ଦେବା, ସ୍ଥାନାନ୍ତରିତ ମତଦାତାଙ୍କ ନାମ ସଂଶୋଧନ କରିବା ଆଦି ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ଭୋଟର ତାଲିକା ସଂଶୋଧନକୁ ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। କଳାହାଣ୍ଡି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ସଂକ୍ରାନ୍ତରେ ବିସ୍ତୃତ ଆଲୋଚନା କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ରଘୁରାମ ଆର୍ ଆୟରଙ୍କ ଅଧ୍ୟକ୍ଷତାରେ ରାଜ୍ୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପାଣିପାଗ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଏବଂ ଗୁଳୁଗୁଳି ଜାରି ରହିଛି। ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା 40 ଡିଗ୍ରୀରୁ ଅଧିକ ଥିବା ସୂଚନା ଆମର ହସ୍ତଗତ ହୋଇଛି। ସମ୍ବଲପୁରର ହୀରାକୁଦଠାରେ ଆଜି ଅପରାହ୍ନ 2:30 ସୁଦ୍ଧା ରାଜ୍ୟର ସର୍ବାଧିକ ତାପମାତ୍ରା 44 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। କାଳବୈଶାଖୀର ପ୍ରଭାବରେ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ଝଡ଼ବର୍ଷାର ସମ୍ଭାବନା ଥିବାରୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଅନ୍ୟପକ୍ଷରେ ମୌସୁମୀ ବାୟୁ ଚଳିତ ମାସ ଶେଷ ସୁଦ୍ଧା କେରଳମରେ ପ୍ରବେଶ ପାଇଁ ପାଗ ଅନୁକୂଳ ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ ଚାଷୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଆସନ୍ତା ପହିଲାରୁ ଦେଶବ୍ୟାପୀ ଆରମ୍ଭ ହେବ କ୍ଷେତ ବଚାଓ ଅଭିଯାନ କହିଲେ କେନ୍ଦ୍ର କୃଷିମନ୍ତ୍ରୀ। କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନିଟ୍ ୟୁଜି ପୁନଃ ପରୀକ୍ଷା ପ୍ରସ୍ତୁତି ନେଇ ବୈଠକ। ଆସନ୍ତାକାଲି ପ୍ରକାଶ ପାଇବ ସିଏଚ୍ଏସ୍ଇ ଦ୍ୱାରା ପରିଚାଳିତ ଯୁକ୍ତ 2 ପରୀକ୍ଷାଫଳ ଏବଂ ରାଜ୍ୟରେ ବୃଦ୍ଧି ପାଉଛି ତାପମାତ୍ରା। ହୀରାକୁଦଠାରେ ସର୍ବାଧିକ ତାପମାତ୍ରା 44 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗ ଆନ୍ତର୍ଜାତିକ ସହଯୋଗକୁ ସୁଦୃଢ଼ କରୁଛି ପ୍ରଧାନମନ୍ତ୍ରୀଙ୍କ ପଞ୍ଚରାଷ୍ଟ୍ରୀୟ ଗସ୍ତ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ମହେଶ୍ୱର ସାହୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଞ୍ଚରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଆଜି ଇଟାଲୀରେ ପହଞ୍ଚୁଛନ୍ତି। ରୋମ୍ରେ 2 ଦିନିଆ ସରକାରୀ ଗସ୍ତ ଅବସରରେ ଶ୍ରୀ ମୋଦି ସେଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ଆମନ୍ତ୍ରଣ କ୍ରମେ ଶ୍ରୀ ମୋଦି ଏହି ଗସ୍ତରେ ଯାଇଛନ୍ତି। ସେଠାରେ ଶୀର୍ଷ ନେତୃତ୍ୱଙ୍କ ସହ ଦ୍ୱିପାକ୍ଷିକ ଆଲୋଚନାରେ ପ୍ରଧାନମନ୍ତ୍ରୀ ଯୋଗଦେବେ। ପଞ୍ଚରାଷ୍ଟ୍ରୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ସଂଯୁକ୍ତ ଆରବ ଏମିରେଟ୍ସକୁ ଯାଇଥିଲେ। ଏହାପରେ ନେଦରଲାଣ୍ଡ, ସ୍ୱିଡେନ୍ ଏବଂ ନରୱେ ଗସ୍ତ ଶେଷ କରି ଶ୍ରୀ ମୋଦି ଇଟାଲୀ ଯାଇଛନ୍ତି। ଇଟାଲୀ ଗସ୍ତ ଶେଷ କରି ଆସନ୍ତାକାଲି ଶ୍ରୀ ମୋଦି ଭାରତ ପ୍ରତ୍ୟାବର୍ତ୍ତନ କରିବେ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ପ୍ରଥମ ଥର ପାଇଁ ନରୱେ ଗସ୍ତ କରିଥିଲେ। ନରୱେର ଓସ୍ଲୋଠାରେ ଦୁଇ ଦେଶର ବ୍ୟବସାୟ ଓ ଗବେଷଣା ଶିଖର ସମ୍ମିଳନୀରେ ଯୋଗ ଦେଇଥିଲେ। ସମାବେଶକୁ ସମ୍ବୋଧନ କରି ଶ୍ରୀ ମୋଦି ଦ୍ୱିପାକ୍ଷିକ ବାଣିଜ୍ୟ ଓ ନିବେଶ କ୍ଷେତ୍ରରେ ଘଟିଥିବା ଅଭିବୃଦ୍ଧିର ଉଚ୍ଚ ପ୍ରଶଂସା କରିଥିଲେ। ୟୁରୋପୀୟ ସଂଘ ସହ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ପରେ ଭାରତୀୟ ବ୍ୟବସାୟୀଙ୍କ ପାଇଁ ଆନ୍ତର୍ଜାତିକ ବଜାର ଅଧିକ ବ୍ୟାପକ ହୋଇପାରୁଛି। ଭାରତ ଏବଂ ନରୱେ ଉଭୟ ପକ୍ଷ $100 ବିଲିୟନ୍ ନିବେଶର ଲକ୍ଷ୍ୟ ରଖିଛନ୍ତି। ଏହାଦ୍ୱାରା ଭାରତରେ 10 ଲକ୍ଷ ନିଯୁକ୍ତି ସୃଷ୍ଟି ହେବ। ଏଥିପାଇଁ ଉଭୟ ଦେଶର ପ୍ରୟାସ ଉପରେ ଶ୍ରୀ ମୋଦି ଗୁରୁତ୍ୱ ପ୍ରଦାନ କରିଛନ୍ତି। ସମ୍ମିଳନୀରେ ଶ୍ରୀ ମୋଦି ଭାରତର ଦୃଢ଼ ଏବଂ ନିରନ୍ତର ଅର୍ଥନୈତିକ ଅଭିବୃଦ୍ଧି, ମାନବ ସମ୍ବଳ, ଦକ୍ଷ ଏବଂ ଆକାଂକ୍ଷୀ ଯୁବବର୍ଗ, ସୁଦୃଢ଼ ବ୍ୟବସାୟ ବ୍ୟବସ୍ଥା ଏବଂ ନିବେଶ ଅନୁକୂଳ ନିୟାମକ ଢାଞ୍ଚା ଉପରେ ଆଲୋକପାତ କରିଛନ୍ତି। ଦେଶର ନୀଳ ଅର୍ଥନୀତି, ଜାହାଜ ନିର୍ମାଣ, ସବୁଜ ପରିବର୍ତ୍ତନ, ନବୀକରଣୀୟ ଶକ୍ତି, ସ୍ୱାସ୍ଥ୍ୟ ପ୍ରଯୁକ୍ତି ବିଦ୍ୟା, ଗୁରୁତ୍ୱପୂର୍ଣ୍ଣ ଖଣିଜ ସାମଗ୍ରୀ ଏବଂ ଷ୍ଟାର୍ଟଅପ୍ ଭଳି ପ୍ରମୁଖ କ୍ଷେତ୍ରଗୁଡ଼ିକରେ ନିବେଶର ବ୍ୟାପକ ସୁଯୋଗ ରହିଛି। ଶ୍ରୀ ମୋଦି ନରୱେର ବ୍ୟବସାୟୀ ଗୋଷ୍ଠୀଙ୍କୁ ଭାରତରେ ପୁଞ୍ଜିନିବେଶ ପାଇଁ ଆହ୍ୱାନ ଦେଇଛନ୍ତି। ଉଭୟ ଦେଶର ବ୍ୟାବସାୟିକ ସମ୍ପ୍ରଦାୟ ନୂତନ ସହଭାଗିତା ଗଠନ କରିବା ସହିତ ସମ୍ପର୍କ ବୃଦ୍ଧି ପାଇଁ ମାର୍ଗ ଉନ୍ମୋଚନ କରିବା ଉପରେ ଶ୍ରୀ ମୋଦି ଗୁରୁତ୍ୱ ଦେଇଛନ୍ତି। ସମ୍ମିଳନୀରେ ବିଭିନ୍ନ କମ୍ପାନୀର 50ରୁ ଅଧିକ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ଉଭୟ ଦେଶର ବ୍ୟବସାୟ ଓ ଗବେଷଣା କ୍ଷେତ୍ରର 250ରୁ ଅଧିକ ପ୍ରତିନିଧି ଯୋଗ ଦେଇଥିଲେ।

0: ସମ୍ମିଳନୀ ଅବସରରେ ଭାରତ ଓ ନରୱେର ବିଭିନ୍ନ କମ୍ପାନୀ ଏବଂ ପ୍ରତିଷ୍ଠାନ ମଧ୍ୟରେ କେତେକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ନରୱେ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ପଞ୍ଚରାଷ୍ଟ୍ରୀୟ ଗସ୍ତର ତୃତୀୟ ପର୍ଯ୍ୟାୟରେ ସ୍ୱିଡେନ୍ରେ ପହଞ୍ଚିଥିଲେ। ଗୋଥନବର୍ଗଠାରେ ଆୟୋଜିତ ୟୁରୋପୀୟ ଶିଳ୍ପ ଗୋଲଟେବୁଲ୍ ବୈଠକକୁ ସମ୍ବୋଧନ କରିଥିଲେ। ଭଲଭୋ ଗ୍ରୁପ୍ ଦ୍ୱାରା ଆୟୋଜିତ ଏହି ବୈଠକରେ ଶ୍ରୀ ମୋଦିଙ୍କ ସହ ସ୍ୱିଡେନ୍ ପ୍ରତିପକ୍ଷ ଉଲ୍ଫ କ୍ରିଷ୍ଟର୍ସନ୍ ଏବଂ ୟୁରୋପୀୟ କମିଶନର ଅଧ୍ୟକ୍ଷ ଉର୍ସୁଲା ଭନ୍ ଡେର୍ ଲେନ୍ ଯୋଗ ଦେଇଥିଲେ। ନିଜ ସମ୍ବୋଧନରେ ଶ୍ରୀ ମୋଦି ଭାରତ ଏବଂ ୟୁରୋପ ସଂଘ ସଦସ୍ୟ ରାଷ୍ଟ୍ର ମଧ୍ୟରେ ବୃଦ୍ଧି ପାଉଥିବା ରଣନୈତିକ ସମନ୍ୱୟ ଉପରେ ଆଲୋକପାତ କରିଥିଲେ। ଭାରତ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତିନାମାକୁ ଏକ ପରିବର୍ତ୍ତନକାରୀ ଆର୍ଥିକ ସହଭାଗିତା ଭାବରେ ସେ ବର୍ଣ୍ଣନା କରିଥିଲେ। ଏହାଦ୍ୱାରା ବାଣିଜ୍ୟ, ପ୍ରଯୁକ୍ତିବିଦ୍ୟା, ଉତ୍ପାଦନ ସେବା କ୍ଷେତ୍ର ଏବଂ ନିରନ୍ତର ଯୋଗାଣ ଶୃଙ୍ଖଳରେ ନୂତନ ସୁଯୋଗ ସୃଷ୍ଟି ହେବ। ଭାରତ ମଧ୍ୟପ୍ରାଚ୍ୟ ୟୁରୋପ ଅର୍ଥନୈତିକ କରିଡର ଭଳି ସଂଯୋଗୀକରଣ ପ୍ରକଳ୍ପଗୁଡ଼ିକ ଭାରତ ୟୁରୋପ ବାଣିଜ୍ୟ ସହଭାଗିତାକୁ ଅଧିକ ତ୍ୱରାନ୍ୱିତ କରିବ। ବିବିଧ ଏବଂ ସୁଦୃଢ଼ ଯୋଗାଣ ଶୃଙ୍ଖଳ ପରିସ୍ଥିତି ଉପରେ ଭାରତ ଓ ୟୁରୋପ ମିଳିତ ଭାବେ କାର୍ଯ୍ୟ କରିବା ନେଇ ଶ୍ରୀ ମୋଦି ଗୁରୁତ୍ୱ ଦେଇଥିଲେ। ଭାରତରେ ଦୂରସଞ୍ଚାର ଓ ଡିଜିଟାଲ ଭିତ୍ତିଭୂମି, କୃତ୍ରିମ ବୁଦ୍ଧିମତା, ସେମିକଣ୍ଡକ୍ଟର, ଇଲେକ୍ଟ୍ରୋନିକ୍ସ ଏବଂ ଡିପ୍ଟେକ୍ ନିର୍ମାଣ, ସ୍ୱଚ୍ଛ ଶକ୍ତି, ସହରାଞ୍ଚଳ ବିକାଶ, ସ୍ୱାସ୍ଥ୍ୟସେବା ଓ ଜୀବବିଜ୍ଞାନ ଭଳି କ୍ଷେତ୍ରରେ ସହଭାଗୀ ହେବାକୁ ପ୍ରଧାନମନ୍ତ୍ରୀ ୟୁରୋପୀୟ ଶିଳ୍ପ ନେତୃତ୍ୱଙ୍କୁ ଆମନ୍ତ୍ରଣ କରିଥିଲେ। ସ୍ୱିଡେନ୍ ଗସ୍ତ ପୂର୍ବରୁ ଶ୍ରୀ ମୋଦି ନେଦରଲାଣ୍ଡ ଗସ୍ତରେ ଯାଇ ଦ୍ୱିପାକ୍ଷିକ ରଣନୈତିକ ଭାଗିଦାରିତାର ଭବିଷ୍ୟତ ରୂପରେଖ ପ୍ରସ୍ତୁତ ନେଇ ମତ ବିନିମୟ କରିଥିଲେ। ବିଭିନ୍ନ କ୍ଷେତ୍ରରେ ଉଭୟ ରାଷ୍ଟ୍ର ସହଭାଗିତା ନେଇ ସମ୍ମତି ପ୍ରଦାନ କରିଛନ୍ତି। ଅର୍ଥନୈତିକ ସହଯୋଗ ଓ ପୁଞ୍ଜିନିବେଶ, ଜଳ, କୃଷି ଏବଂ ସ୍ୱାସ୍ଥ୍ୟକ୍ଷେତ୍ର, ଆଧୁନିକ ପ୍ରଯୁକ୍ତିବିଦ୍ୟା, ନବସୃଜନ, ବିଜ୍ଞାନ ଏବଂ ଶିକ୍ଷା ଆଦି ବିଭିନ୍ନ କ୍ଷେତ୍ରରେ ସହଭାଗିତା ପାଇଁ ଉଭୟ ରାଷ୍ଟ୍ର ସହମତ ହୋଇଛନ୍ତି। ଏପରିକି ଶକ୍ତି ରୂପାନ୍ତରଣ, ନିରନ୍ତର ବିକାଶ ଏବଂ ସାମୁଦ୍ରିକ କ୍ଷେତ୍ର ପାଇଁ ଉଭୟ ରାଷ୍ଟ୍ର ମିଳିମିଶି କାମ କରିବାକୁ ସମ୍ମତ ହୋଇଛନ୍ତି। ଅନ୍ୟାନ୍ୟ କ୍ଷେତ୍ରଗୁଡ଼ିକ ମଧ୍ୟରେ ପ୍ରତିରକ୍ଷା ସହଯୋଗ, ସୁରକ୍ଷା, ସୂଚନା ଆଦାନ ପ୍ରଦାନ, ଲୋକସମ୍ପର୍କ, ସଂସ୍କୃତି ଆଦି ବିଭିନ୍ନ କ୍ଷେତ୍ରରେ ଦୁଇ ଦେଶ ମିଳିମିଶି କାର୍ଯ୍ୟ କରିବେ ବୋଲି ସ୍ଥିର ହୋଇଛି। ବିଶ୍ୱସ୍ତରରେ ଭାରତକୁ ଏକ ପ୍ରମୁଖ ଅଂଶୀଦାର ଭାବେ ଗଢ଼ି ତୋଳିବାରେ ଶ୍ରୀ ମୋଦିଙ୍କର ଏହି ପଞ୍ଚରାଷ୍ଟ୍ରୀୟ ଗସ୍ତ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି।
1: ଆଜିର ପ୍ରସଙ୍ଗରେ ଶୁଣିଲେ ଆନ୍ତର୍ଜାତିକ ସହଯୋଗକୁ ସୁଦୃଢ଼ କରୁଛି ପ୍ରଧାନମନ୍ତ୍ରୀଙ୍କ ପଞ୍ଚରାଷ୍ଟ୍ରୀୟ ଗସ୍ତ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ମହେଶ୍ୱର ସାହୁ।
2: ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଏହି ସୂଚନା ପରେ।

0: ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ କୃତାଞ୍ଜଳି ତ୍ରିପାଠୀ। ଜୁହାର। ପହଲା ମୁଖ୍ୟ ଖବର। ବିକଶିତ ଭାରତ ଲକ୍ଷ୍ୟ ପୂରା କରବାର ଦିଗେ ଚାଷ ଆଉ ଚାଷୀମାନଙ୍କର ଗୁରୁତ୍ୱ ଆଇବା ଦିନେ ଆହୁରି ବଢ଼ବା ବୋଲି କହିଲେ କେନ୍ଦ୍ର କୃଷିମନ୍ତ୍ରୀ। ମାଟିର ସ୍ୱାସ୍ଥ୍ୟ ରକ୍ଷା ଲାଗି ମୂଲ କରାଯିବା କ୍ଷେତ ବଞ୍ଚାଅ ଅଭିଯାନ। ଭୁବନେଶ୍ୱର ନଥାପନା ହେବା ଇଏସ୍ଆଇ କଲେଜ ଆଉ ହସ୍ପିଟାଲ। ଆଇବାକେଲ ବାହାରବା ଯୁକ୍ତ ଦୁଇ ପରୀକ୍ଷା ଫଲ। ଆଉ ରାଜ୍ୟର ଭିନ୍ ଭିନ୍ ଜାଗାନ ଜାରି ରହିଛେ ଗରମ। ମାସର ଶେଷ ତକ ଦକ୍ଷିଣ ପଶ୍ଚିମୀ ମୌସୁମୀ ବାୟୁ ପହଞ୍ଚିପାରେ କେରଳ। ଏଥର ପୂରା ଖବର। ଦେଶର ଅର୍ଥବ୍ୟବସ୍ଥାତି ଚାଷ କ୍ଷେତ୍ରକେ ଅତ୍କା ବରକସ କରବାର ଲାଗି କେନ୍ଦ୍ର ସରକାର ଭିନ୍ ଭିନ୍ ଉନ୍ନୟନମୂଳକ ଯୋଜନା କାର୍ଯ୍ୟକାରୀ କରିଛନ୍ ବୋଲି କେନ୍ଦ୍ର କୃଷି ଆଉ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍। ଭୁବନେଶ୍ୱରଠାରେ ଆୟୋଜିତ ପୂର୍ବାଞ୍ଚଳ ରାଜ୍ୟମାନଙ୍କର କୃଷିମନ୍ତ୍ରୀ ସମ୍ମିଳନୀତି ଯୋଗଦେଇକରି ଶ୍ରୀ ଚୌହାନ କହିଛନ୍, ବିକଶିତ ଭାରତ ଲକ୍ଷ୍ୟ ପୂରା କରବାର ଦିଗେ ଚାଷ ଆଉ ଚାଷୀମାନଙ୍କର ଗୁରୁତ୍ୱ ଆଇବା ଦିନେ ଆହୁରି ଅତ୍କା ବଢ଼ବା। ଇ ବଛର ଓଡ଼ିଶା ଧାନଘିନା କ୍ଷେତ୍ରଟି ରେକର୍ଡ କରିଛି। ରାଜ୍ୟ 76 ଲକ୍ଷ ମେଟ୍ରିକ ଟନ୍ ଅତ୍କା ଧାନଘିନା ସାଙ୍ଗେ ଚାଷୀମାନଙ୍କୁ ପୂରା ଟଙ୍କା ଦିଆଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍।
1: धान की खरीदी में शायद 76 लाख मीट्रिक टन से ज्यादा किसानों से धान खरीदी है और पसीने की भी पूरी पूरी कीमत दी है। नंबर एक, खाद्य सुरक्षा सुनिश्चित करना है। 140 करोड़ भारतवासी अन्न के लिए, फल के लिए, सब्जी के लिए, दूध के लिए दुनिया के किसी देश की तरफ हाथ ना फैलाए, इसलिए हम आत्मनिर्भर बन गए। दूसरा, पोषण युक्त आहार उपलब्ध कराना है। और इससे भी आगे तीसरा जो लक्ष्य है, किसानों की बेहतर आजीविका आय बढ़ाना है, सुनिश्चित करना है वो सुखी जीवन।
0: ପୂର୍ବାଞ୍ଚଳ ରାଜ୍ୟମାନଙ୍କର ଉର୍ବର ମାଟି, ଅନୁକୂଳ ଜଳବାୟୁ ଆଉ ଚାଷୀମାନଙ୍କର ପରିଶ୍ରମର ପ୍ରଶଂସା କରିକରି ସେ କହିଛନ୍, ଏ ଅଞ୍ଚଳ ସବୁ ଦେଶରେ ଚାଷର ବିକାଶର ମୁଖ୍ୟ କେନ୍ଦ୍ର ଭାବେ ବିକଶିତ ହେବାର ସମ୍ଭାବନା ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱତି କେନ୍ଦ୍ର ସରକାର ଚାଷୀମାନଙ୍କର କମାନୀ ବଢ଼ାବାର ଆଉ ଚାଷ କ୍ଷେତ୍ରର ସର୍ବାଙ୍ଗୀନ ଉନ୍ନତି ଲାଗି ପ୍ରତିବଦ୍ଧ ଆନ୍ ବୋଲି ସେ କହିଛନ୍। ଦେଶେ ସ୍ଥାୟୀ ଚାଷ ପ୍ରଣାଳୀକେ ତହଙ୍କାବାର ଆଉ ଆଦର୍ଶ କୃଷି ମଡେଲ ଗଠନର ଆବଶ୍ୟକତାକେ ସରକାର ଜୋର ଦେଉଛନ୍। ଅତ୍ୟଧିକ ରାସାୟନିକ ସାର ବ୍ୟବହାର ଲାଗି ମାଟିର ଉର୍ବରତା ଆଉ ଚାଷ ଉତ୍ପାଦନ ପ୍ରଭାବିତ ହେଉଛି। ଚାଷ ଜମିର ସୁରକ୍ଷା ସହିତ ସନ୍ତୁଳିତ ଚାଷ ପଦ୍ଧତି ଅପ୍ନାବାର ଲାଗି ସମ୍ମିଳନୀତି କୃଷିମନ୍ତ୍ରୀ ପରାମର୍ଶ ଦେଇଛନ୍। କୃଷକ ପଞ୍ଜୀକରଣ ବ୍ୟବସ୍ଥାର ଗୁରୁତ୍ୱ ବାବଦେ ଶ୍ରୀ ଚୌହାନ କହିଛନ୍, ଏଥିର ଜରିଏ ଚାଷୀମାନଙ୍କର ଜମିନ, ପରିବାର ଆଉ ଫସଲ ବାବଦ ସବୁ ତଥ୍ୟ ଗୋଟିଏ ପ୍ଲାଟଫର୍ମଟି ମିଳିପାରବା। ଇତାର ସହିତ ଚାଷୀମାନେ ସହସ୍ତି ଋଣ ଆଉ ସରକାରୀ ସାହାଯ୍ୟ ପାଇପାରିବେ। କୃଷକ କଲ୍ୟାଣ ଲାଗି ଅଧିକାରୀମାନେ ଦାୟିତ୍ୱବୋଧ ସହିତ କାମ କରବାରକେ ସେ ଆହ୍ୱାନ ଦେଇଛନ୍। ପୂର୍ବ ଭାରତର ଚାଷର ବିକାଶ ଲାଗି କେନ୍ଦ୍ର ସରକାର ନୂଆ ରଣନୀତି ତିଆରି କରିଛନ୍। ଧାନ ଅମଲ ଉତ୍ରୁ, ଜମିନ ଆଉ ଖାଲି ନାଇଁ ପଡ଼େ। ମାଟିର ସ୍ୱାସ୍ଥ୍ୟ ରକ୍ଷା ଲାଗି କ୍ଷେତ ବଞ୍ଚାଅ ଅଭିଯାନ ମୂଲ ହେବା। ଏହି ଅଭିଯାନ ଆଇବା 1 ତାରିଖରୁ 15 ତାରିଖ ତକ ଚାଲବା ବୋଲି କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ ଘୋଷଣା କରିଛନ୍। ଚାଷର ବିକାଶ ଲାଗି ସରକାର ଖାଦ୍ୟ ସୁରକ୍ଷା, ପୋଷଣ ସୁରକ୍ଷା, ଚାଷୀମାନଙ୍କର କମାନୀ ବଢ଼ାବାର, ଉତ୍ପାଦନ ଖର୍ଚ୍ଚା କମାବାର ଆଉ ଚାଷୀମାନଙ୍କୁ ଦରବର ଠିକ୍ ଦାମ ଦେବାର ବାଗିର 5 ମୁଖ୍ୟ ଲକ୍ଷ୍ୟ ଉପରେ କାମ କରୁଛନ୍। ଓଡ଼ିଶା ଆମ ଆଉ ମୁଗଫଲି ଉତ୍ପାଦନଟି ପୃଥିବୀର 1 ହେବାର କ୍ଷମତା ରଖିଛେ ବୋଲି ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍। ଧାନ ଅମଲ ଉତ୍ରୁ, ଜମିନକେ ପଡ଼ିଆ ନାଇଁ ରଖିକରି ଡାଲ ଚାଷ କରବାରକେ ସେ କହିଛନ୍। ପିଏମ୍ ଆଶା ଯୋଜନାଟି ସରକାର 10% ଏମ୍ଏସ୍ପିଟି ଡାଲ ଘିନ୍ବେ। ଡାଲ ମିଲ୍ ଲାଗି 25 ଲକ୍ଷ ଆଉ ତେଲ ମିଲ୍ ଲାଗି 10 ଲକ୍ଷ ଟଙ୍କା ସାହାଯ୍ୟ ମିଳିବା। ନକଲି ବିହନ ଆଉ କୀଟନାଶକ ବିକବାରକେ କେନ୍ଦ୍ର ସରକାର ନୂଆ ସିଡ୍ସ ଆକ୍ଟ ଆଉ ପେଷ୍ଟିସାଇଡ୍ ଆକ୍ଟ ଆନୁଛନ୍। ନକଲି ଦରବ ବିକିଲେ ବଡ଼ ଜରିମାନା ସହିତ ଜେଲ୍ ଦଣ୍ଡ ବି ହେବା ବୋଲି ମନ୍ତ୍ରୀ ଚେତାବନୀ ଦେଇଛନ୍। ଭୁବନେଶ୍ୱରର ଓଡ଼ିଶା, ବିହାର, ଛତିଶଗଡ଼, ପଶ୍ଚିମବଙ୍ଗ ଆଉ ଝାଡ଼ଖଣ୍ଡର କୃଷିମନ୍ତ୍ରୀ ଆଉ ବରିଷ୍ଠ ଅଧିକାରୀମାନଙ୍କ ସଙ୍ଗେ ଗୋଟିଏ ଉଚ୍ଚସ୍ତରୀୟ ବୈଠକ ଉତ୍ରୁ ସେ ଏହି ସୂଚନା ଦେଇଛନ୍। ବୈଠକଟି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଲ୍ ଉପସ୍ଥିତ ଥିଲେ। ଭୁବନେଶ୍ୱର ଅନ୍ଧାରୁଆଠାରେ ଇଏସ୍ଆଇ ମେଡିକାଲ କଲେଜ ଆଉ ହସ୍ପିଟାଲ ସ୍ଥାପନା ଲାଗି ଗଲାକାଲି ରାଜ୍ୟ ସରକାରଙ୍କର ଶ୍ରମ ଆଉ କର୍ମଚାରୀ ରାଜ୍ୟ ବୀମା ବିଭାଗ ଆଉ କେନ୍ଦ୍ର ସରକାରଙ୍କର ଇଏସ୍ଆଇସି ଭିତରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଅନ୍ଧାରୁଆନ ସ୍ଥାୟୀ ଭିତ୍ତିଭୂମି ତିଆରି ହେବାର ତକ ମେଡିକାଲ କଲେଜର କାମ ତୁର୍ତ୍ତି ମୂଲ କରବାର ଲାଗି ଚନ୍ଦ୍ରଶେଖରପୁର ନଥିବା ଇଏସ୍ଆଇ ହସ୍ପିଟାଲକେ ବ୍ୟବହାର କରାଯିବା। ଶ୍ରମ ବିଭାଗ ତରଫ ହସ୍ପିଟାଲକେ ଆନୁଷ୍ଠାନିକ ଭାବେ ଇଏସ୍ଆଇସିକେ ହସ୍ତାନ୍ତର କରାଯାଇଛି। ଏହି ନୂଆ ମେଡିକାଲ କଲେଜ ସ୍ଥାପନା ହେଲେ ରାଜ୍ୟର ଶ୍ରମିକ ଆଉ ବୀମାଭୁକ୍ତ କର୍ମଚାରୀ ଆଇବା ଦିନେ ଅତ୍ୟାଧୁନିକ ଚିକିତ୍ସା ସେବା ପାଇପାରିବେ। ଭୁବନେଶ୍ୱର ଖାରବେଳ ଭବନ ସମ୍ମିଳନୀ କକ୍ଷନ ହୋଇଥିବା ଚୁକ୍ତି ସ୍ୱାକ୍ଷର କାର୍ଯ୍ୟକ୍ରମଟି ଶ୍ରମ ଆଉ କର୍ମଚାରୀ ରାଜ୍ୟ ବୀମା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଚିତ୍ରା ଆରୁମୁଗମ୍ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା 31 ତାରିଖ ରବିବାର ଦିନ ସକାଳ 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆଉ ଦୁନିଆ ସାରା ଲୁକର ସଙ୍ଗେ ବିଚାର ବିନିମୟ କରିବେ। ଇଟା ତାଙ୍କର 134 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ଏଥିଲାଗି ପ୍ରଧାନମନ୍ତ୍ରୀ ସାଧାରଣ ଲୁକର ମତାମତ ମାଗିଛନ୍। ଲୁକେ ନମୋ ଆପ୍ ଆର୍ ମାଇ ଗଭ୍ ପୋର୍ଟାଲ୍ଥି ସେମାନଙ୍କର ମତାମତ ଦେଇପାରିବେ। ଏତାର ଛଡ଼ା 1800-1170 ଡାଏଲ୍ କରିକି ନିଜେ ନିଜର ମତାମତ ରେକର୍ଡ କରିପାରିବେ। 1922 ନମ୍ବରକେ ମିସ୍ଡ କଲ୍ ଦେଇ

0: Uri, eres un vato.
1: ¿Acaso, Bani? ସମ୍ବାଦ ପଢୁଛନ୍ତି ସରିତା ସାହୁ। ଓସ୍ଲୋଠାରେ ତୃତୀୟ ଭାରତ ନୋର୍ଡିକ୍ ସମ୍ମିଳନୀରେ ଯୋଗଦେଲେ ପ୍ରଧାନମନ୍ତ୍ରୀ। ପଞ୍ଚରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଯିବେ ଇଟାଲୀ। ଛତିଶଗଡ଼ର ବସ୍ତର ଡିଭିଜନ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଦେଶର ସବୁଠାରୁ ବିକଶିତ ଆଦିବାସୀ ଅଞ୍ଚଳରେ ପରିଣତ ହେବ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଭୁବନେଶ୍ୱରଠାରେ ପୂର୍ବାଞ୍ଚଳ କୃଷି ସମ୍ମିଳନୀ ଅନୁଷ୍ଠିତ। ଦେଶବ୍ୟାପୀ ଆସନ୍ତା ପହିଲାରୁ ପନ୍ଦର ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ କ୍ଷେତ ବଚାଅ ଅଭିଯାନ, କେନ୍ଦ୍ର କୃଷିମନ୍ତ୍ରୀଙ୍କ ଘୋଷଣା। ନିଟ୍ ୟୁଜି 2026 ପୁନଃ ପରୀକ୍ଷା ନେଇ ନୂଆଦିଲ୍ଲୀଠାରେ ଶିକ୍ଷାମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜିର ମ୍ୟାଚ୍ରେ ଟସ୍ ଜିତି ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ରାଜସ୍ଥାନ ରୟାଲ୍ସ। ନରୱେ ରାଜଧାନୀ ଓସ୍ଲୋଠାରେ ତୃତୀୟ ଭାରତ ନୋର୍ଡିକ୍ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ନରୱେ, ସ୍ୱିଡେନ୍, ଆଇସ୍ଲ୍ୟାଣ୍ଡ, ଫିନ୍ଲ୍ୟାଣ୍ଡ ଏବଂ ଡେନ୍ମାର୍କର ପ୍ରଧାନମନ୍ତ୍ରୀଗଣ ଏହି ସମ୍ମିଳନୀରେ ଅଂଶଗ୍ରହଣ କରୁଛନ୍ତି। ଡେନ୍ମାର୍କର କୋପେନ୍ହେଗେନ୍ଠାରେ 2022 ଅନୁଷ୍ଠିତ ପୂର୍ବ ଶିଖର ସମ୍ମିଳନୀର ନିର୍ଯ୍ୟାସ ପରିପ୍ରେକ୍ଷୀରେ ଏହି ସମ୍ମିଳନୀରେ ଭାରତ ଏବଂ ନୋର୍ଡିକ୍ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସହଯୋଗ ବୃଦ୍ଧି ଉପରେ ଧ୍ୟାନ କେନ୍ଦ୍ରୀଭୂତ ରହିଛି। ପ୍ରଯୁକ୍ତିବିଦ୍ୟା, ନବସୃଜନ, ନିରନ୍ତରତା, ନବୀକରଣୀୟ ଶକ୍ତି ଏବଂ ଡିଜିଟାଇଜେସନ୍ କ୍ଷେତ୍ରଗୁଡ଼ିକ ଉପରେ ଏହି ବୈଠକରେ ମତ ବିନିମୟ ହୋଇଛି। ବାଣିଜ୍ୟ ଏବଂ ଅର୍ଥନୈତିକ ସହଭାଗିତା ଚୁକ୍ତିନାମା ବଳବତ୍ତର ରହିଥିବାବେଳେ ଏଭଳି ସମ୍ମିଳନୀରେ ଅଂଶଗ୍ରହଣକାରୀ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସମ୍ପର୍କକୁ ଅଧିକ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି। ନୋର୍ଡିକ୍ ରାଷ୍ଟ୍ରଗୁଡ଼ିକ ସହିତ ଭାରତର ଦ୍ୱିପାକ୍ଷିକ ବାଣିଜ୍ୟ ବର୍ତ୍ତମାନ ପ୍ରାୟ $19 ବିଲିୟନ୍ ପହଞ୍ଚିଛି। ଶିଖର ସମ୍ମିଳନୀ ପୂର୍ବରୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆଇସ୍ଲ୍ୟାଣ୍ଡ, ଫିନ୍ଲ୍ୟାଣ୍ଡ ଏବଂ ଡେନ୍ମାର୍କ ପ୍ରତିପକ୍ଷଙ୍କ ସହ ଦ୍ୱିପାକ୍ଷିକ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ପଞ୍ଚରାଷ୍ଟ୍ର ଗସ୍ତର ଶେଷ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଆଜି ନରୱେରୁ ଇଟାଲୀ ଅଭିମୁଖେ ଯାତ୍ରା କରିବେ। ଦୁଇଦିନିଆ ଏହି ଇଟାଲୀ ଗସ୍ତ ଅବସରରେ ଶ୍ରୀ ମୋଦି କେତେକ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୁନିଙ୍କ ବ୍ୟକ୍ତିଗତ ନିମନ୍ତ୍ରଣ କ୍ରମେ ଶ୍ରୀ ମୋଦି ଏହି ଗସ୍ତରେ ଯାଇଛନ୍ତି। ଗସ୍ତ ଅବସରରେ ଉଭୟ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସହଯୋଗ ବୃଦ୍ଧି ଲକ୍ଷ୍ୟ ନେଇ ଶ୍ରୀ ମୋଦି କେତେକ ଆଲୋଚନା ବୈଠକରେ ଅଂଶଗ୍ରହଣ କରିବେ। ଛତିଶଗଡ଼ର ବସ୍ତର ଡିଭିଜନ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଦେଶର ସବୁଠାରୁ ବିକଶିତ ଆଦିବାସୀ ଅଞ୍ଚଳରେ ପରିବର୍ତ୍ତିତ ହେବ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ଜଗଦଲପୁରରେ ଗଣମାଧ୍ୟମକୁ ସମ୍ବୋଧନ କରି ଶ୍ରୀ ଶାହା ଆଜି କହିଛନ୍ତି 2031 ସୁଦ୍ଧା ବସ୍ତରବାସୀଙ୍କ ହାରାହାରି ଆୟ 6 ଗୁଣକୁ ବୃଦ୍ଧି କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ବସ୍ତରକୁ ନକ୍ସଲବାଦ ମୁକ୍ତ କରିବା ପରେ କେନ୍ଦ୍ର ଓ ଛତିଶଗଡ଼ ସରକାର ମିଳିତ ଭାବରେ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଏହି ଅଞ୍ଚଳ ବିକାଶ ପାଇଁ ଏକ ବିସ୍ତୃତ ରୂପରେଖ ପ୍ରସ୍ତୁତ କରିଛନ୍ତି।
2: 19 ମଇ 2026 କି ଏ ତିଥି ହେ କି ଯାହା ସେ ନକ୍ସଲ ପ୍ରଭାବିତ କ୍ଷେତ୍ର ମେ ସମ୍ପୂର୍ଣ୍ଣ ବିକାଶ କି ପରିକଳ୍ପନା କୁ ଲଞ୍ଚ କିଆ ଯା ରହା ହେ। ବସ୍ତର କେ ସାଥ ଜିଲ୍ଲେ କୁ ନକ୍ସଲବାଦ ସେ ମୁକ୍ତ କରାନେ କେ ଲିଏ ଭାରତ ସରକାର କେ ଦ୍ୱାରା ୟହାଁ ପର କରିବ କରିବ 200 ସୁରକ୍ଷା କ୍ୟାମ୍ପ ବନାଏ।
1: ଜଗଦଲପୁରଠାରେ ଶ୍ରୀ ଶାହାଙ୍କ ଅଧ୍ୟକ୍ଷତାରେ 26ତମ କେନ୍ଦ୍ରୀୟ ଜୋନାଲ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଛତିଶଗଡ଼ ସମେତ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଏବଂ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ, ସ୍ୱରାଷ୍ଟ୍ର ସଚିବ, ସିବିଆଇ ନିର୍ଦ୍ଦେଶକ ଏବଂ ଏହି ରାଜ୍ୟଗୁଡ଼ିକର ପୁଲିସ୍ ଓ ପ୍ରଶାସନିକ ବିଭାଗର ବରିଷ୍ଠ ଅଧିକାରୀ ଯୋଗ ଦେଇଥିଲେ। ବୁଲା କୁକୁରଙ୍କ ସ୍ଥାନାନ୍ତର ଏବଂ ବନ୍ଧ୍ୟାକରଣ ସମ୍ପର୍କିତ ପୂର୍ବ ନିର୍ଦ୍ଦେଶକୁ ସୁପ୍ରିମକୋର୍ଟ ବଳବତ୍ତର ରଖିଛନ୍ତି। ଏହାକୁ ପ୍ରତ୍ୟାହାର ନେଇ ହୋଇଥିବା ଆବେଦନଗୁଡ଼ିକୁ ବିଚାରପତି ଜଷ୍ଟିସ୍ ବିକ୍ରମ ନାଥ, ଜଷ୍ଟିସ୍ ସନ୍ଦୀପ ମେହେଟା ଏବଂ ଜଷ୍ଟିସ୍ ଏନ୍ଭି ଆଞ୍ଜାରିଆଙ୍କ ପୀଠ ଖାରଜ କରିଦେଇଛନ୍ତି। ମଣିଷ ଜୀବନ ଏବଂ ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଦୂରାରୋଗ୍ୟ, ବ୍ୟାଧିଗ୍ରସ୍ତ ଏବଂ ପାଗଳ କୁକୁରଙ୍କ କ୍ଷେତ୍ରରେ ଇଚ୍ଛା ମୃତ୍ୟୁ ପାଇଁ ଅନୁମତି ପ୍ରଦାନ କରିଛନ୍ତି। ପ୍ରଥମଥର ପାଇଁ ସୁପ୍ରିମକୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ଦେଶବ୍ୟାପୀ ବୃଦ୍ଧି ପାଉଥିବା ବୁଲା କୁକୁରଙ୍କ ସଂଖ୍ୟାକୁ ନିୟନ୍ତ୍ରଣ କରିବା ଲକ୍ଷ୍ୟ ନେଇ କୋର୍ଟ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଆବଶ୍ୟକ ସ୍ଥଳେ ପୌର ସଂସ୍ଥାଗୁଡ଼ିକ ସେହି ନିଜ ଅଞ୍ଚଳରେ ବୁଲା କୁକୁରଙ୍କ ପାଇଁ ଇଚ୍ଛା ମୃତ୍ୟୁର ଆଶ୍ରୟ ନେଇପାରିବେ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। ବାରମ୍ବାର କୁକୁର କାମୁଡ଼ା କିମ୍ବା କୁକୁରଙ୍କର ଆକ୍ରମଣ ଯୋଗୁଁ ଜନସାଧାରଣଙ୍କ ସୁରକ୍ଷା ବିପଦରେ ପଡ଼ିଥାଏ। ନୂଆଦିଲ୍ଲୀରେ ପିଲାମାନଙ୍କୁ ବୁଲା କୁକୁର କାମୁଡ଼ିବା ଏବଂ କୁକୁର କାମୁଡ଼ା ଜନିତ ରୋଗ ଭୟକୁ ଦୃଷ୍ଟିରେ ରଖି ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟକୁ ସୁପ୍ରିମକୋର୍ଟ ନିଜ ଆଡୁ ଗତ ବର୍ଷ ଜୁଲାଇ 28 ତାରିଖରେ ବିଚାର ପାଇଁ ଗ୍ରହଣ କରିଥିଲେ। ଖଣ୍ଡପୀଠ କହିଛନ୍ତି କୁକୁର କାମୁଡ଼ା ଜନିତ ବିପଦରୁ ମୁକ୍ତ ଭାବରେ ସମାଜରେ ଚଳପ୍ରଚଳ କରିବା ତଥା ସମ୍ମାନର ସହିତ ସମାଜରେ ବଞ୍ଚିବାର ସମସ୍ତଙ୍କର ଅଧିକାର ରହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭୁବନେଶ୍ୱରଠାରେ ପୂର୍ବାଞ୍ଚଳ କୃଷି ସମ୍ମିଳନୀ ଆୟୋଜିତ ହୋଇଯାଇଛି। ସମ୍ମିଳନୀ ପରେ ଭୁବନେଶ୍ୱରରେ ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି ମାଟିର ସୁରକ୍ଷା ପାଇଁ ଦେଶବ୍ୟାପୀ ଆସନ୍ତା 1ରୁ 15 ତାରିଖ ପର୍ଯ୍ୟନ୍ତ କ୍ଷେତ ବଚାଅ ଅଭିଯାନ କାର୍ଯ୍ୟକାରୀ ହେବ। ଏଥିରେ ଚାଷୀମାନଙ୍କୁ ସନ୍ତୁଳିତ ସାର ବ୍ୟବହାର ପାଇଁ ସଚେତନ କରାଯିବ। ଏହାସହ କେବଳ ଧାନ ବା ଗହମ ଚାଷ ନ କରି ମାଟିର ମାନ ବଜାୟ ରଖିବାକୁ କୃଷି ବିବିଧିକରଣ ଉପରେ ଗୁରୁତ୍ୱ ଦିଆଯିବ।
0: 1 जून से जो हम तय कर रहे हैं खेत बचाओ अभियान, उसमें हम ये सब चीजें कर सकते। हम आधुनिक टेक्नोलॉजी की जानकारी भी दे सकते हैं, हम योजनाओं की ढंग से जानकारी दे सकते हैं। 1 जून से 15 जून तक सोचा दलहन तिलहन मिशन के बारे में भी बता सकते हैं। तो किसान को जागरूक करने का काम उसमें हो सकता है। आईडी तेजी से अब बनाने का काम चल रहा है। फार्मर आईडी का मतलब है किसान के सारा विवरण एक ही जगह आ जाए, उसके पास जमीन, उसके पास परिवार, परिवार के सदस्य, बाकी संपत्ति एक जगह। फार्मर आईडी 1 मिनट में 2 मिनट में बैंक लोन सैंक्शन कर सकता है।
1: ଶ୍ରୀ ଚୌହାନ କହିଛନ୍ତି ପ୍ରତ୍ୟେକ ଚାଷୀଙ୍କର ଏକ ସ୍ୱତନ୍ତ୍ର ଡିଜିଟାଲ ପରିଚୟପତ୍ର ପ୍ରସ୍ତୁତ କରାଯାଉଛି। ଏହା ମାଧ୍ୟମରେ ଚାଷୀଙ୍କ ଜମି, ଫସଲ, ସରକାରୀ ଯୋଜନା ଓ ଋଣ ସମ୍ବନ୍ଧୀୟ ସମସ୍ତ ତଥ୍ୟ ଉପଲବ୍ଧ ହେବ। ଏହା ପୂର୍ବରୁ କୃଷି ସମ୍ମିଳନୀରେ ଯୋଗଦେଇ ଶ୍ରୀ ଚୌହାନ କହିଥିଲେ ପୂର୍ବ ଭାରତର ଉର୍ବର ଭୂମି, ପ୍ରଚୁର ଜଳସମ୍ପଦ ଏବଂ ଅନୁକୂଳ ଜଳବାୟୁ ଆଗାମୀ ଦିନରେ ଚାଷୀଙ୍କ ବିକାଶ ପାଇଁ ଏକ ଶକ୍ତିଶାଳୀ ଇନ୍ଧନ ସାଜିବ। ପ୍ରାକୃତିକ କୃଷି ଉପରେ ଗୁରୁତ୍ୱ ଦେବାକୁ ଚାଷୀମାନଙ୍କୁ ସେ ଆହ୍ୱାନ ଦେଇଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ ରାଜ୍ୟରେ ବିଲୁପ୍ତ ହୋଇଯାଉଥିବା ସ୍ଥାନୀୟ କିସମର ଖାଦ୍ୟଶସ୍ୟଗୁଡ଼ିକର ପୁନରୁଦ୍ଧାର ପାଇଁ ବ୍ଲକ ସ୍ତରରେ ସ୍ୱତନ୍ତ୍ର ପ୍ରୟାସ କରାଯାଉଛି। ସମ୍ମିଳନୀରେ 5ଟି ରାଜ୍ୟର କୃଷିର ବିକାଶ ପାଇଁ ରୂପରେଖ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା ହୋଇଯାଇଛି। ନିଟ୍ ୟୁଜି 2026 ପୁନଃ ପରୀକ୍ଷା ପ୍ରସ୍ତୁତି ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀଠାରେ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ପରୀକ୍ଷାକୁ ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ ଏବଂ ସ୍ୱଚ୍ଛତାର ସହ କରିବା ଉପରେ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଛନ୍ତି। ମନ୍ତ୍ରୀ କହିଛନ୍ତି ଏହି ପରୀକ୍ଷା ସମ୍ପୂର୍ଣ୍ଣ ସୁରକ୍ଷିତ ଏବଂ ସ୍ୱଚ୍ଛତାର ସହ ସମ୍ପନ୍ନ କରାଯିବ। ଆଲୋଚନାରେ ସମସ୍ତ ରାଜ୍ୟର ଜିଲ୍ଲା ମାଜିଷ୍ଟ୍ରେଟ୍ ଏବଂ ଆରକ୍ଷୀ ଅଧୀକ୍ଷକ ଏହାକୁ ତଦାରଖ କରିବେ ଏବଂ ପରୀକ୍ଷା ପ୍ରସ୍ତୁତି ନେଇ ସମ୍ପୂର୍ଣ୍ଣ ସହଯୋଗ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି। ଅନ୍ୟପକ୍ଷରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା

0: ଆର୍‌ବିଆଇ ନିଟ୍ ପ୍ରଶ୍ନପତ୍ର ପ୍ରଘଟ ଘଟଣାରେ ମହାରାଷ୍ଟ୍ର ଲାଟୁର ଜିଲ୍ଲାର ରେଣୁକାଇ କେମିଷ୍ଟ୍ରି କ୍ଲାସେସ୍ କୋଚିଂ ସେଣ୍ଟର ଉପରେ ଚଢ଼ାଉ କରି କେତେକ ଦସ୍ତାବିଜ୍ ଜବତ କରିଛି। କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଆଜି ସଂଖ୍ୟାଲଘୁମାନଙ୍କର ବିଭିନ୍ନ ସମସ୍ୟା ଏବଂ ଅଭିଯୋଗଗୁଡ଼ିକର ସମାଧାନ କରିବା ପାଇଁ ରାଜ୍ୟ ସଂଖ୍ୟାଲଘୁ ଆୟୋଗଙ୍କୁ ଆହ୍ୱାନ ଦେଇଛନ୍ତି। ନୂଆଦିଲ୍ଲୀରେ ରାଜ୍ୟ ସଂଖ୍ୟାଲଘୁ କମିଶନଙ୍କ ସମ୍ମିଳନୀକୁ ସମ୍ବୋଧିତ କରି ଶ୍ରୀ ରିଜିଜୁ କହିଛନ୍ତି, ନରେନ୍ଦ୍ର ମୋଦିଙ୍କ ସରକାର ଦେଶର ସମସ୍ତ ନାଗରିକଙ୍କର ଉନ୍ନତି ଏବଂ କଲ୍ୟାଣ ନିମନ୍ତେ କାର୍ଯ୍ୟ କରୁଛି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ଜନବିକାଶ କାର୍ଯ୍ୟକ୍ରମ ପିଏମ୍ଜେଭିକେ ଏବଂ ପ୍ରଧାନମନ୍ତ୍ରୀ ବିରାସତ୍ କା ସମ୍ବର୍ଦ୍ଧନ ପିଏମ୍ ବିକାଶ ପରି ବିଭିନ୍ନ ଯୋଜନା ମନ୍ତ୍ରଣାଳୟ ପକ୍ଷରୁ ସଂଖ୍ୟାଲଘୁଙ୍କ ପାଇଁ କାର୍ଯ୍ୟକାରୀ କରାଯାଇଛି। ସେ କହିଛନ୍ତି, କେନ୍ଦ୍ର ସରକାର ରାଜ୍ୟ ସଂଖ୍ୟାଲଘୁ କମିଶନକୁ ଏ ସମ୍ପର୍କରେ ସମସ୍ତ ପ୍ରକାର ସହଯୋଗ କରୁଛନ୍ତି। ଆଇପିଏଲ୍ କ୍ରିକେଟ୍ରେ ଆଉ ଅଳ୍ପ ସମୟ ପରେ ରାଜସ୍ଥାନ ରୟାଲ୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମଧ୍ୟରେ ମ୍ୟାଚ୍ ଆରମ୍ଭ ହେବ। ଜୟପୁରଠାରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଟସ୍ ଜିତି ରାଜସ୍ଥାନ ରୟାଲ୍ସ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଆଫଗାନିସ୍ତାନ ବିରୁଦ୍ଧରେ ଭାରତ ଖେଳିବାକୁ ଥିବା ଟେଷ୍ଟ ଏବଂ ଏକଦିବସୀୟ ମ୍ୟାଚ୍ ପାଇଁ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ବିସିସିଆଇ ଦଳ ଘୋଷଣା କରିଛି। ଆଫଗାନିସ୍ତାନ ବିପକ୍ଷରେ ଜୁନ୍ 6 ତାରିଖରେ ମାଲନପୁରରେ ଟେଷ୍ଟ ମ୍ୟାଚ୍ ଏବଂ ଏହାପରେ ଧର୍ମଶାଳା, ଲକ୍ଷ୍ନୌ ଏବଂ ଚେନ୍ନାଇରେ ତିନୋଟି ଆନ୍ତର୍ଜାତିକ ଏକଦିବସୀୟ ମ୍ୟାଚ୍ ଖେଳାଯିବ। ଶୁଭମନ୍ ଗିଲ୍ଙ୍କୁ ଉଭୟ ଟେଷ୍ଟ ଏବଂ ଏକଦିବସୀୟ ମ୍ୟାଚ୍ଗୁଡ଼ିକରେ ଦଳର ଅଧିନାୟକ ଭାବେ ମନୋନୀତ କରାଯାଇଛି। ଟେଷ୍ଟ ଦଳରେ କେଏଲ୍ ରାହୁଲ୍ଙ୍କୁ ଏବଂ ଏକଦିବସୀୟ ମ୍ୟାଚ୍ଗୁଡ଼ିକ ପାଇଁ ଶ୍ରେୟସ୍ ଆୟର୍‌ଙ୍କୁ ଉପ ଅଧିନାୟକ ଭାବେ ଦାୟିତ୍ୱ ଅର୍ପଣ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଓସ୍ଲୋଠାରେ ତୃତୀୟ ଭାରତ ନୋର୍ଡିକ୍ ସମ୍ମିଳନୀରେ ଯୋଗଦେଲେ ପ୍ରଧାନମନ୍ତ୍ରୀ। ପଞ୍ଚରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଯିବେ ଇଟାଲୀ। ଛତିଶଗଡ଼ର ବସ୍ତର ଡିଭିଜନ ଆଗାମୀ 5 ବର୍ଷ ମଧ୍ୟରେ ଦେଶର ସବୁଠାରୁ ବିକଶିତ ଆଦିବାସୀ ଅଞ୍ଚଳରେ ପରିଣତ ହେବ, କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଭୁବନେଶ୍ୱରଠାରେ ପୂର୍ବାଞ୍ଚଳ କୃଷି ସମ୍ମିଳନୀ ଅନୁଷ୍ଠିତ। ଦେଶବ୍ୟାପୀ ଆସନ୍ତା 1ରୁ 15 ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ କ୍ଷେତ ବଚାଅ ଅଭିଯାନ, କେନ୍ଦ୍ର କୃଷିମନ୍ତ୍ରୀଙ୍କ ଘୋଷଣା। ନିଟ୍ ୟୁଜି 2026 ପୁନଃ ପରୀକ୍ଷା ନେଇ ନୂଆଦିଲ୍ଲୀଠାରେ ଶିକ୍ଷାମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜିର ମ୍ୟାଚ୍ରେ ଟସ୍ ଜିତି ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ରାଜସ୍ଥାନ ରୟାଲ୍ସ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ସୁନ୍ଦରଗଡ଼ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ସମ୍ବାଦଦାତା ବସନ୍ତ କୁମାର ଜେନା, ଉପସ୍ଥାପନାରେ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ସୁନ୍ଦରଗଡ଼ ଜିଲ୍ଲାରେ ମତଦାତା ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ବା ଏସ୍ଆଇଆର୍ ପ୍ରକ୍ରିୟା ଖୁବ୍ ଶୀଘ୍ର ଆରମ୍ଭ ହେବ। ଏଥିପାଇଁ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ନିର୍ବାଚନ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁସାରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ବାରମ୍ବାର ବୈଠକ ହେଉଛି ଏବଂ ବୁଥ୍ସ୍ତରୀୟ ଏଜେଣ୍ଟଙ୍କ ତାଲିକା ଦାଖଲ ପାଇଁ କୁହାଯାଇଛି। ଚଳିତ ମାସ 20ରୁ 29 ମଧ୍ୟରେ ପ୍ରଶିକ୍ଷଣ ଓ ମୁଦ୍ରଣ କାର୍ଯ୍ୟ ହେବାକୁ ଥିବାବେଳେ ମେ 30 ତାରିଖରୁ 28 ଜୁନ୍ ପର୍ଯ୍ୟନ୍ତ ବିଏଲ୍ଓମାନେ ଘରେ ଘରେ ଯାଇ ଫର୍ମ ବଣ୍ଟନ କରିବେ। 5 ଜୁଲାଇରେ ଖସଡ଼ା ଭୋଟର ତାଲିକା ପ୍ରକାଶ ପାଇବ। ଦାବି ଓ ଆପତ୍ତି ଦାଖଲ ପାଇଁ 4 ଅଗଷ୍ଟ ପର୍ଯ୍ୟନ୍ତ ସମୟ ଦିଆଯିବ ଏବଂ 6 ସେପ୍ଟେମ୍ବରରେ ଅନ୍ତିମ ଭୋଟର ତାଲିକା ପ୍ରକାଶ କରାଯିବ। ଏ ନେଇ ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ ସୁରେଶ ପଟ୍ଟନାୟକ ସୂଚନା ଦେଇଛନ୍ତି।
3: ମୁଖ୍ୟ ନିର୍ବାଚନ କମିଶନଙ୍କର ଆଦେଶ ମୁତାବକ ଆପଣଙ୍କର ସମସ୍ତ ରାଜନୈତିକ ଦଳକୁ ଡାକିକି ବୈଠକ କରାଇ କୋଉ ଭଳିଆ କରାଯିବ, କୋଉ ଭଳିଆ ଫର୍ମ ଦିଆଯିବ ଲୋକଙ୍କୁ, ଆଉ ଲୋକଙ୍କୁ ଗୋଟେ ଆଣିଥିଲା ପରେ ନେକ୍ସଟ ପ୍ରୋସେସ କ'ଣ କରାଯିବ ସେଟା ବି କୁହାଯାଇଛି। 2 ନମ୍ବର ଏରିଆର ମାନଙ୍କର ଟ୍ରେନିଂ ବି ଅଲରେଡି ସରିଯାଇଛି, ତାପରେ ସେମାନେ ତାଙ୍କର ଲେବୁଲରେ ବିଏଲ୍ଓ ମାନଙ୍କୁ ପୁଣି ଆଉଥରେ ଟିକେ ରିଫ୍ରେସ୍ କରିବେ, ଆଉଥରେ ଟ୍ରେନିଂ ଦେବେ। ତ ବର୍ତ୍ତମାନ ଆମେ ଭେଣ୍ଡରକୁ ଫର୍ମ ପ୍ରିଣ୍ଟିଂ ପାଇଁ ଅଲରେଡି କାର୍ଯ୍ୟାଦେଶ ଦେଇ ସାରିଛୁ, ସେଇଟା 6-7 ଦିନ ଭିତରେ ଆସିଯିବ। ତାପରେ ପଲିଟିକାଲ ପାର୍ଟି ମାନଙ୍କୁ ପୁଣି ଅନୁରୋଧ କରାଯାଇଛି, କିଛି ସେମାନେ ତାଙ୍କର ବୁଥ୍ ଲେବୁଲ ହେଡ୍ଙ୍କର ମାନେ ଆପଏଣ୍ଟମେଣ୍ଟଟା କରିନାହାନ୍ତି, ସେଟା ଶୀଘ୍ର କରିଦେବେ ବୋଲିକି। ଆଉ ଇନ୍ ଦ ମିନ୍ ଟାଇମ୍ ଆମର ସେନ୍ସସ୍ କାମ ମଧ୍ୟ ସକ୍ସେସଫୁଲି କମ୍ପ୍ଲିଟ୍ ହେଇଯାଇଛି ଆଉ ଗୋଟେ ଭଲ ଇଲେକ୍ଟ୍ରାଲ ରୋଲ୍ ପ୍ରିପାରେସନ କରିବା ପାଇଁ ଆମେ ଆମ ଲେବଲରେ ଯଥାସମ୍ଭବ ଚେଷ୍ଟା କରୁଅଛୁ।
2: ରେଡ୍କ୍ରସ ସୋସାଇଟି ରାଉରକେଲା ସିଟି ଶାଖା ପକ୍ଷରୁ ବିଶ୍ୱ ରେଡ୍କ୍ରସ ଦିବସ ପାଳିତ ହୋଇଯାଇଛି। ଉଦିତ ନଗର ସ୍ଥିତ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମ

0: ମରେ ଅତିରିକ୍ତ ଜିଲ୍ଲାପାଳ ତଥା ରାଉରକେଲା ମହାନଗର ନିଗମ ଆୟୁକ୍ତ ଦିନା ଦସ୍ତଗିର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭାରତୀୟ ରେଡ୍କ୍ରସ୍ ସଂଗଠନ ରକ୍ତଦାନ ଶିବିର ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସହାୟତା ପ୍ରାଥମିକ ଚିକିତ୍ସା ପ୍ରଶିକ୍ଷଣ ଓ ସ୍ୱାସ୍ଥ୍ୟ ସଚେତନତା ଭଳି ବିଭିନ୍ନ ସେବାମୂଳକ କାର୍ଯ୍ୟ କରୁଛି ବୋଲି କହିଥିଲେ। ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ରାଉରକେଲା ଗସ୍ତରେ ଆସି ବିଭିନ୍ନ ଜନକଲ୍ୟାଣମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ସେ ବିଭିନ୍ନ ପ୍ରକଳ୍ପ ସ୍ଥଳ ପରିଦର୍ଶନ କରି ପ୍ରକଳ୍ପର ବାସ୍ତବ ସ୍ଥିତି ସମୀକ୍ଷା କରିଥିଲେ ଏବଂ ହିତାଧିକାରୀଙ୍କ ସହ ଆଲୋଚନା ମଧ୍ୟ କରିଥିଲେ। 31ତମ ରାଉରକେଲା ଉନ୍ନୟନ ବୈଠକରେ ଅଧ୍ୟକ୍ଷତା କରି ସେ ଜନସାଧାରଣଙ୍କ ଆବଶ୍ୟକତା ଅନୁଯାୟୀ ପ୍ରକଳ୍ପ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଥିଲେ। ଏହାସହ ରାଉରକେଲା ମହାନଗର ନିଗମ ଓ ରାଉରକେଲା ସ୍ମାର୍ଟ ସିଟି ଲିମିଟେଡ୍ର ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ଅବଗତ ହୋଇଥିଲେ। 2047 ସୁଦ୍ଧା ଭାରତ ଏବଂ 2036 ସୁଦ୍ଧା ଓଡ଼ିଶା ବିକଶିତ ହେବାରେ ରାଉରକେଲାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ ବୋଲି ସେ କହିଥିଲେ। କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଦର୍ଲିପାଲ୍ଲୀସ୍ଥିତ ଏନ୍ଟିପିସି ତାପସ ବିଦ୍ୟୁତ୍ କେନ୍ଦ୍ର ଗସ୍ତ କରି ସେଠାରେ ଚାଲିଥିବା ବିଭିନ୍ନ ବିକାଶମୂଳକ ପଦକ୍ଷେପର ସମୀକ୍ଷା କରିଛନ୍ତି। କାରଖାନା ପରିଦର୍ଶନ ପରେ ସେ ଅଧିକାରୀମାନଙ୍କ ସହ ଭିତ୍ତିଭୂମି ସମ୍ପ୍ରସାରଣ, ବିକାଶମୂଳକ କାର୍ଯ୍ୟ ଓ ପ୍ରକଳ୍ପ ସହିତ ଜଡ଼ିତ ବିଭିନ୍ନ କାର୍ଯ୍ୟକଳାପ ନେଇ ଆଲୋଚନା କରିଥିଲେ। ବ୍ରାହ୍ମଣୀ ନଦୀ ଉପରେ ବେଦବ୍ୟାସଠାରେ ବହୁ ପ୍ରତୀକ୍ଷିତ କଂକ୍ରିଟ୍ ପାଦଚଲା ଓ ସାଇକେଲ ପୋଲ ନିର୍ମାଣ ପାଇଁ ପଥ ପରିଷ୍କାର ହୋଇଛି। ପ୍ରଶାସନିକ ଅନୁମୋଦନ ମିଳିବା ପରେ ଓଡ଼ିଶା ସେତୁ ଓ ନିର୍ମାଣ ନିଗମ ଓବିସିସି ଟେଣ୍ଡର ପ୍ରକ୍ରିୟା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। କାର୍ଯ୍ୟାଦେଶ ମିଳିବା ପରେ 24 ମାସ ମଧ୍ୟରେ କାମ ଶେଷ କରିବାକୁ ସମୟସୀମା ଧାର୍ଯ୍ୟ କରାଯାଇଛି। ସୁନ୍ଦରଗଡ଼ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ କୁଲଟା ପଞ୍ଚାୟତ ପରିସରରେ ଏକ ବିଶାଳ କୃଷକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ 1000ରୁ ଅଧିକ କୃଷକ ଯୋଗଦେଇ ଆଧୁନିକ କୃଷି ପ୍ରଣାଳୀ, ଉନ୍ନତମାନର ବୀଜ ବ୍ୟବହାର ଓ ଅଧିକ ଉତ୍ପାଦନ ପାଇଁ ନୂତନ କୃଷି ପଦ୍ଧତି ସମ୍ପର୍କରେ ସଚେତନ ହୋଇଥିଲେ। ରାଉରକେଲା ସହରର ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟାପକମାନଙ୍କୁ ନେଇ ଗଠିତ ମଞ୍ଚ ମନ୍ଥନ ଆନୁକୂଲ୍ୟରେ ଓଡ଼ିଶା ବଜେଟ୍ 2026-27 ଶୀର୍ଷକ ବୌଦ୍ଧିକ ଆଲୋଚନା ସେକ୍ଟର 4 ସ୍ଥିତ ରାଉରକେଲା ମହାବିଦ୍ୟାଳୟରେ ଆୟୋଜିତ ହୋଇଯାଇଛି। ଏହି ଆଲୋଚନା ଚକ୍ରରେ ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିପାରିବେ ଅନୁଗୁଳ ଜିଲ୍ଲା ସମ୍ପର୍କରେ।
1: କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ବଲାଙ୍ଗୀର ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡ 101.9 MHz ଯୋଗେ। ତାଛଡ଼ା ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏୟାର ଆପ୍ ଓ www.prasarbharati.gov.in ଲାଇଭ୍ ରେଡ଼ିଓ ଟ୍ୟାବ୍ରେ ମଧ୍ୟ କାର୍ଯ୍ୟକ୍ରମ ଏକ ସମୟରେ ପ୍ରସାରିତ ହେଉଛି। ପ୍ରଚାର କରୁଛୁ କିଷାନବାଣୀ। ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ହେଉଛନ୍ତି କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ, ଭାରତ ସରକାର।

0: ଅଛେ ଆଉ କାଁ ଘର ବାଗିର ଧାନ ଖେଜାତି ଖଜୁର ଦେବା କେଁ
1: ଆର କାହିଁ
0: ଘିନବ ବେଲେ ଯେ କେନ ମିଲବା ଆରୁ ଯେ କଥା ହଉଛେ ବହେନ ଦେଖ ଓଢ଼ ପାନ୍ ଯେତେବେଲେ ଗୁଟେ ଅଧେ ଯେନ୍ ଆଗରୁ ଦେଇଛେ ଯେ ଯେନ୍ତା ଜୁତବାର କଥା ଜୁତି ଦେଲେନ ଆର ଗୁଟେ ଯୁଡ଼େ ଓଢ଼ ପାନ୍ ଯଦି ଦେବା ବୋଇଲେ ଚାଷଟା ଏକଦମ ପୁରା ଝକାଝକ ମୂଲ ହେଇଯିବା ଆମର ଚାଷୀ ଭାଇ ମାନଙ୍କର
1: ଯେ ଦାଦା ଦେଖ ହେଟା ଯେନ୍ କହୁଛନି କେଁ ଝକାଝକ ମୂଲ ହେଇଯିବା ଯେ ବାକି ଇଟା ସେ ଏସୁର ଫେର ଦୁଇ ଜେଷ୍ଟ ପରେ
0: ହଁ ଦୁଇଟା ଜେଟ ବୋଲିକରି ତ କେତେ ଖରା ଦେଖ ତ
1: ହଏ
0: ଚରଚରେଇ ଦଉଛି ଖରା
1: ଦେଖ ତ ପୁରା ତ୍ରାହିମାଡ଼ କରିଦଉଛି ଯେ
0: ହଏ ଏନ୍ତା ଖରା ଥି ଝାଉ ବଡ଼ା ମାରସି କାହିଁକିରି ବେଲେ ଟଣ୍ଟି ଶୁଖି ଯାଉଥିବା ପାଣି ଟିକେ ନି ପିଅନ୍ ଖୁବ୍ ଲୋକ ଅଛନ୍ ବୋଇଲେ ସେନ୍ତା ଜାଗାନେ ଝାଉ ମାରବାର ଡର ଟିକେ ଥିସି ତ ଝାଉନୁ ରକ୍ଷା ପାଇବାର ଲାଗି ହେଲେ ସରକାର ତ କହୁଛନ୍ ଦିନର 11 ବଜେ ନୁ 3 ବଜେ ତ ଘର ଭିତରେ ଏକା ରହୁନ ବୋଲିକି ଆଉ ଯେନ୍ ମାନେ ନିହାତି ଜରୁରୀ ପଡ଼ୁଛେ ଘରୁ ଭଟାକେ ବାହାରୁଛନ୍ ଖରାର ସତର୍କତା ମାନେ ଅବଲମ୍ବନ କରିକିରି ଯିବାର କଥା ଯେନ୍ତା ପାକ ପକୁଡ଼ି ମାରିକିରି ଯିବାର କଥା ପାନ ବୋତଲ ଧରିକିରି ଯିବାର କଥା ଛତା ଜୁତା ଏସବୁ କଥା ମାନବାର ଦରକାର ବାକି କଥା ହଉଛେ ଆମର ତ ପରିଶ୍ରମୀ ଲୋକ ଲୋକ ତ କବାର କଲେ ଯାଇକିରି 2 ପଇସା ପାଇବେ ଖଟବେ ସେମାନେ ତ ଇ ଯେନ୍ ପରିଶ୍ରମ କରୁଛନ୍ ଲୋକମାନେ ଆମର ଯେନ୍ ମାନେ ଭିନେ ଭିନେ କାମ କବାର କରି ଯାଉଛନ୍ କେନେ ଘର ବନା ହେଲା କେନେ ରାସ୍ତା ବନା ହେଲା ଆର ଭିନେ ଭିନେ ମଜୁରୀ କାମ ଯେନ୍ ମାନେ କରି ଯାଉଛନ୍ ସେମାନଙ୍କର ଲାଗି ଖରା ହଉ ବର୍ଷା ହଉ ଶୀତ ହଉ ସେମାନେ ତ ଟିକେ ଟାକି ତର୍କିରି ରହେସନ୍ କାନ କିନ୍ତୁ କାମ କବାର କରି ବାହାରିସନ୍ ତ ଇ ମାନଙ୍କର ଲାଗି ସରକାର ବି ଗୋଟେ ବହୁତ ସୁନ୍ଦର ଯୋଜନାଟେ କରିଛନ୍ ଦେଖ ନିର୍ମାଣ ଶ୍ରମିକ ଆର ବାକି ଅନ୍ୟ ଶ୍ରମିକ ମାନଙ୍କର ଲାଗି ଗୋଟେ ବୋର୍ଡ ଗଠନ କରିଛନ୍ ସରକାର ଯେନ୍ତି ସେମାନଙ୍କର ଲାଗି ବହୁତଟେ ସୁବିଧା ସୁଯୋଗ ଅଛି
1: ଯେ ହେଟା ମାନେ କହିତ ବୋଲେ ଘାନି ଶୁଣତି
0: ସବୁ କଥା ମୁଇଁ ଆର କହିମି
1: କିଏ କହିତା ସି
0: ମଝିନେ ମୁଇଁ ଘା ଯାଇଥିଲି ଆମର ଶ୍ରମ ବିଭାଗ କେ ଆଜ୍ଞା ମାନଙ୍କର ସାଙ୍ଗେ ଭେଟ ପଡ଼ବାର ଲାଗି
1: ବୋଲେ ଏଟା କଥାବାର୍ତ୍ତା ହେଇଛ କେ
0: ହଁ ସେନେ ଯେନ୍ ପ୍ରଭାଗୀୟ ଶ୍ରମ କମିଶନର ସୁକାନ୍ତ ସେଠି ଆଜ୍ଞା ଅଛନ୍ ଆଜ୍ଞାକୁ ଭେଟଲାକେ ବଡ଼ା ଗହ ଗହତି କହିଲେ ଏକଦମ ସବୁ କଥା ଇ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ବାବଦକେ ବୋଇଲେ ଗୋଟେ କାମ କରୁ ବହେନ ହେଦିନ କାଣା କଥା ହେଇଥିଲି ଯେ ଆଜ ଶୁଣୁ
1: ଶୁଣୁ ଦାଦା ଇଟା ମୁଇଁ ବି ଜାନ୍ମି ଆର ଆମର ଯେନ୍ ଯେତିକି ଲୋକ ଶୁଣୁଛନ୍ ନି କେଁ
0: ସଭେ ଜାନ୍ବେ
1: ଶୁଣୁ ହେନ୍ତା ହେଲେ
2: ସେଠି ଆଜ୍ଞା ଜୁହାର
3: ଜୁହାର
2: ଆଜ୍ଞା ଦେଖୁନ୍ ଓଡ଼ିଶା କୋଠାବାଡ଼ି ଆଉ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଛି ବୋଇଲେ ପ୍ରକୃତରେ ଇ ବୋର୍ଡରେ କେନ୍ ମାନେ ପଞ୍ଜୀକୃତ ହେଇପାରବେ କେନ୍ତାକିରି ପଞ୍ଜୀକୃତ ହେଇପାରବେ ପହଲା ଆମକୁ ଟିକେ କହିବେ
3: ଇଏ ଯେଉଁ ଓଡ଼ିଶା କୋଠାବାଡ଼ି ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଯେଉଁ ଅଛି ଇଏ ପ୍ରାୟ ଆମର 2009 ମସିହାରୁ 2008 ଇମ୍ପ୍ଲିମେଣ୍ଟ ହେଲା ଷ୍ଟାର୍ଟ ଆରମ୍ଭ ହେଇଛି କିନ୍ତୁ ଏଇଟା ହେଉଛି ଓଡ଼ିଶା ବିଲ୍ଡିଂ ଆଣ୍ଡ କନଷ୍ଟ୍ରକ୍ସନ୍ ୱାର୍କର୍ସ ୱେଲ୍ଫେୟାର ଆକ୍ଟ ହେଉଛି ଆର୍ ଆଣ୍ଡ ସି ଆକ୍ସ ଆକ୍ଟ ହେଉଛି 1996 ଓଡ଼ିଶା ରୁଲ୍ ହେଉଛି 2002 ଆମର 2008 ଡିସେମ୍ବରରୁ ସେଇଟା ଇମ୍ପ୍ଲିମେଣ୍ଟ କରାଯାଉଛି କିନ୍ତୁ ଏଥିରେ ପ୍ରାୟ ନିର୍ମାଣ ଶ୍ରମିକ ଆଣ୍ଡ କନଷ୍ଟ୍ରକ୍ସନ୍ ଆଣ୍ଡ ଅଦର୍ କନଷ୍ଟ୍ରକ୍ସନ୍ ଆଧିରେ ଯେଉଁ କାମ କରୁଥିବେ ଲୋକମାନେ ହେଲା ଓଡ଼ିଶା କୋଠାବାଡ଼ି ଅନ୍ୟ ନିର୍ମାଣ ଶ୍ରମିକ ନିଯୁକ୍ତି ନିୟନ୍ତ୍ରଣ ସେବା ସୂତ୍ର ଆଇନ ଧାରା ଘ ଅନୁଯାୟୀ ନିର୍ମାଣ କାର୍ଯ୍ୟରେ ନିଯୁକ୍ତ ସମସ୍ତ କୁଶଳୀ ଅର୍ଦ୍ଧକୁଶଳୀ ଶାରୀରିକ ଶ୍ରମ କରୁଥିବା ଶ୍ରମିକ ପର୍ଯ୍ୟବେକ୍ଷକ ବୈଷୟିକ କାର୍ଯ୍ୟରେ ନିଯୁକ୍ତ କର୍ମଚାରୀ ନିର୍ମାଣ ଶ୍ରମିକ ପରିଶୃତ ଭୁକ୍ତ ଅଟନ୍ତି
2: ଆଜ୍ଞା
3: ତେବେ ନିର୍ମାଣ କାର୍ଯ୍ୟରେ ନିଯୁକ୍ତ ସମସ୍ତ ମୂଲିଆ ସାଙ୍ଗୀ ମୂଲିଆ ନିର୍ମାଣ ଧରନ୍ତୁ ରାସ୍ତାଘାଟ କୋଠାବାଡ଼ି ଆଜ୍ଞା ରାଜମିସ୍ତ୍ରୀ ବଢ଼େଇ ମିସ୍ତ୍ରୀ ପଥର ମିସ୍ତ୍ରୀ ଢଳେଇ ମିସ୍ତ୍ରୀ ଟାଇଲ ମିସ୍ତ୍ରୀ ମାର୍ବଲ ମିସ୍ତ୍ରୀ ବୋରିଂ ମିସ୍ତ୍ରୀ ରଡ଼ ବାଇଣ୍ଡର ଫିଟର କଟର ଡିଲର ତଥା ରାସ୍ତା ରେଳ ଗ୍ରାମ ଏୟାରଫିଲ୍ଡ ବନ୍ଧ ନଦୀ ନାଳ ଜଳସେଚନ ବନ୍ୟା ନିୟନ୍ତ୍ରଣ ତୈଳ ବା ଗ୍ୟାସ୍ ଲାଇନ୍ ସଂସ୍ଥାପନ ପାଇପ୍ ଲାଇନ୍ ସେଥିରେ ବି ଅଛି ଏଥିରେ ଅଛି ପାଇପ୍ ଲାଇନ୍ କିନ୍ତୁ ପାଇପ୍ ଲାଇନ୍ରେ ଯେଉଁ ପାଣି ବିଚଉଛନ୍ତି ତାଧିରେ ବି ସେମାନେ କରିପାରିବେ ଯେଉଁଠି ହେଲେ ଗୋଟିଏ ବୋର୍ଡ଼ରେ ସେ ରେଜିଷ୍ଟ୍ରେସନ୍ କରିପାରିବେ ପାଇପ୍ ଲାଇନ୍ ଇଲେକ୍ଟ୍ରି ଲାଇନ୍ ଯେଉଁ ମାନେ ଗୋଟେ ଘର କନଷ୍ଟ୍ରକ୍ସନ୍ ତା ଦେହରେ ଯେଉଁ ଇଲେକ୍ଟ୍ରି ମିସ୍ତ୍ରୀମାନେ ଆସି ବିଭିନ୍ନ ଇଲେକ୍ଟ୍ରି ଫିଟିଂ କରୁଛନ୍ତି ସେମାନେ ଯିବେ ରେଡ଼ିଓ ରେଡ଼ିଓ ଯିଏ କରୁଛନ୍ତି, ଟେଲିଭିଜନ ଯିଏ କାମ କରୁଛନ୍ତି, ମାନେ ତିଆରି କରୁଛନ୍ତି ଯେଉଁମାନେ ସବୁ, ସେମାନେ ବି ଯିବେ। ଟେଲିଫୋନ, ଟେଲିଗ୍ରାଫ, ଟେଲିକମ୍, ଟାୱାର ଯେଉଁ ଆଦିର ନିର୍ମାଣ କରୁଛନ୍ତି, ଯେଉଁ ଟାୱାର ଫାୱାର ଯେଉଁ ବସାନ୍ତି ସବୁ କନଷ୍ଟ୍ରକ୍ସନ କାର୍ଯ୍ୟରେ, ସେମାନେ ବି

0: ନିର୍ମାଣ ଶ୍ରମିକ ଯିବେ। ତା ସହିତ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଯେଉଁ ନରେଗା ଥିଲା ଏବେ ବେବି ରାମଜେ ହେଇଛନ୍ତି, ହଁ ସେ କାମ ସେଥିରେ ଯେଉଁ କାମ କରୁଥିବେ ଯେଉଁ ଲେବର ମାନେ ସେମାନେ ଯିବେ, ମାଇଗ୍ରେଣ୍ଟ ୱାର୍କର। ଆଉ ରହିଲା ଇଟା ଯେଉଁ ଇଟା ଗଢ଼ନ୍ତି, ଷ୍ଟୋନ୍ ପଥର ଷ୍ଟୋନ୍ ଯେଉଁ କାମ କରନ୍ତି
1: ଆଜ୍ଞା,
0: ସେମାନେ ବି ନିର୍ମାଣ ଶ୍ରମିକରେ ଯିବେ। ବଢ଼େଇ ମିସ୍ତ୍ରୀ ବି ଯେଉଁ ଘରର ଆସବାବପତ୍ର ଯେଉଁ ଆମର ଗ୍ରିଲ୍ ଗେଟ୍ ୱେଲ୍ଡିଂ ମିସ୍ତ୍ରୀ ଆଦିରେ ବି ସେମାନେ ଯିବେ, ଯେଉଁ ଗ୍ରିଲ୍ ଗେଟ୍ ତିଆରି କରନ୍ତି କିମ୍ବା ଆମର ଝରକା କବାଟ ତିଆରି କରନ୍ତି ସେମାନେ ଯିବେ। ଏହିପରି ନିର୍ମାଣ ରାସ୍ତାରେ ନିର୍ମାଣ ଯେକୌଣସି ନିର୍ମାଣ ଆପଣ ଏପରିକି ନିର୍ମାଣଟାକୁ ଭାଙ୍ଗିବା ଯେଉଁ ଡେମୋଲେସନ୍ କାର୍ଯ୍ୟରେ ବି ନିୟୋଜିତ ହେଉଥିବା ବି ଲୋକ ସେମାନେ ବି ଆଦିରେ
1: ଏଇ
0: ସେକ୍ଟରରେ ଯିବେ କାମ ପାଇବା, ମାନେ ରେଜିଷ୍ଟ କରିପାରିବେ, ରେଜିଷ୍ଟ୍ରେସନ କରିପାରିବେ ସେମାନଙ୍କ ନାଁ।
1: ଏତେଟା ଲୋକ ଯେନ୍ ବିଭିନ୍ନ ପର୍ଯ୍ୟାୟରେ ବିଭିନ୍ନ ପ୍ରକାର କାମ କରୁଥିବା ଲୋକମାନଙ୍କୁ ନେଇକିରି କୋଠାବାଡ଼ି ଆଉ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ ଯେନ୍ ହେଇଛି ଆଜ୍ଞା, ଏମାନଙ୍କର ଲାଗି ରେଜିଷ୍ଟ୍ରେସନ ପ୍ରକ୍ରିୟାଟା କାଣା ଯେନ୍ ପଞ୍ଜୀକରଣ କରିବେ, କେନ୍ତା କରି ପଞ୍ଜୀକରଣ କରିବେ?
0: ଏମାନଙ୍କ ରେଜିଷ୍ଟ୍ରେସନ ଫି ହେଉଛି ଗଭର୍ଣ୍ଣମେଣ୍ଟର ୨୦ ଟଙ୍କା ରଖାଯାଇଛି। ସେମାନେ ଅନଲାଇନ୍ ମାଧ୍ୟମରେ ତାଙ୍କର ଫଟୋ ଦୁଇଟା, ଆଧାର ଅଥେଣ୍ଟିକେଟେଡ୍ ଯେଉଁ ଆକାଉଣ୍ଟ ଆଧାର, ତା ସହିତ ଗୋଟେ ଏମ୍ପ୍ଲୟମେଣ୍ଟ ସାର୍ଟିଫିକେଟ୍। ଏମ୍ପ୍ଲୟମେଣ୍ଟ ସାର୍ଟିଫିକେଟ୍ ହୁଏତ ଯେଉଁ କ୍ଷେତ୍ରରେ କାମ କରୁଥିବେ ସେ ମାଲିକ ତାଙ୍କୁ ଗୋଟେ ଏମ୍ପ୍ଲୟମେଣ୍ଟ ସାର୍ଟିଫିକେଟ୍, କିମ୍ବା ଇଏ ନିଜର ସେଲ୍ଫ ଡିକ୍ଲାରେସନ୍ ଗୋଟେ ଆଫିଡେଭିଟ୍ ଦେବେ ଯେ ଏଇ ସେକ୍ଟରରେ କାମ କରୁଛନ୍ତି ବୋଲି, କିମ୍ବା ତାଙ୍କୁ ଯେଉଁ ନିର୍ମାଣ ଏଇ ଯେଉଁ ଟ୍ରେଡ୍ ୟୁନିୟନ୍ ମାନେ ଯେଉଁମାନେ ଓଡ଼ିଶା ସରକାରଙ୍କ ଦ୍ୱାରା ରେଜିଷ୍ଟ୍ରୀଭୁକ୍ତ ହେଉଛନ୍ତି, ବିଭିନ୍ନ ଘରେ ଆଜି ଏ ଘରେ ଜଣେ ରାଜମିସ୍ତ୍ରୀ କାମ କରୁଛି, କାଲି ସେ ଘରେ ତାର କେହି ଏମ୍ପ୍ଲୟର ନାହିଁ, ଡିଫରେଣ୍ଟ ଏମ୍ପ୍ଲୟର, ସେ ଜାଗାରେ ଟ୍ରେଡ୍ ୟୁନିୟନ୍ ମାନେ ଯେଉଁମାନେ ରେଜିଷ୍ଟ୍ରୀଭୁକ୍ତ ହେଉଛନ୍ତି ପଞ୍ଜୀକୃତ, ସେମାନେ ଗୋଟେ ଏମ୍ପ୍ଲୟମେଣ୍ଟ ସାର୍ଟିଫିକେଟ୍ ବର୍ଷକୁ 90 ଦିନ କାମ କରୁଥିବାର ସାର୍ଟିଫିକେଟ୍ ଦେବେ। କିମ୍ବା ଯେଉଁ ଆମର ଗଭର୍ଣ୍ଣମେଣ୍ଟ ସେକ୍ଟର ଅଛି ମନରେଗାରେ ବିଡ଼ିଓ ଧରନ୍ ଦେବେ, ଯେଉଁ ଏମ୍ପ୍ଲୟର ଏକ୍ଜୁକ୍ୟୁଟିଭ ଇଞ୍ଜିନିୟର ବିଭିନ୍ନ ୱାର୍କସ ଡିପାର୍ଟମେଣ୍ଟ ଅଛନ୍ତି ତାଙ୍କ ପାଖେ ସେମାନେ ଦେବେ। ଏହି ପ୍ରକାର ଏମ୍ପ୍ଲୟମେଣ୍ଟ ଗୋଟେ ସାର୍ଟିଫିକେଟ୍ ଦରକାର ବର୍ଷକୁ 365 ଦିନ 90 ଦିନ କାମ କରୁଥିବାର ଗୋଟେ ଏମ୍ପ୍ଲୟମେଣ୍ଟ ସାର୍ଟିଫିକେଟ୍, ଦୁଇଟା ଫଟୋ ଆଉ ଆଧାର ଏବଂ ଆଧାର ସେଡ଼ିଂ ଯେଉଁ ଆକାଉଣ୍ଟ, ସେ ଏହିସବୁ ଦେଇକି ସେମାନେ ଆପ୍ଲାଏ କରିବେ ଅନଲାଇନ୍ ମାଧ୍ୟମରେ। ଅନଲାଇନ୍ ନିର୍ମାଣ ଶ୍ରମିକ ପୋର୍ଟାଲକୁ ଯାଇକି ଅନଲାଇନ୍ ମାଧ୍ୟମରେ ଆପ୍ଲାଏ କରିବେ। ସେ ଅନଲାଇନ୍ ଆପ୍ଲାଏ କରିଲା ପରେ ତାଙ୍କୁ ଆମର ଯେଉଁ ଲେବର ଅଫିସର ଅଛନ୍ତି ସବୁ ବ୍ଲକରେ ପୋଷ୍ଟିଂ ହେଇଛି, ତାଙ୍କୁ ପୋର୍ଟାଲରେ ଶୋ କରିବ, ତାଙ୍କ ଆଇ ଡ଼ି ପାସୱାର୍ଡ଼ରେ ଶୋ କରିବ। ତେଣୁ ସେମାନଙ୍କୁ ତାପରେ ତାଙ୍କର ବୟସ 18ରୁ 60 ବର୍ଷ ହେଇଥିବା ଦରକାର, ଉଭୟ ବୋର୍ଡ଼ର ମିନିମମ୍ 18ରୁ 60 ବର୍ଷ ଭିତରେ ହେଇଥିବା ଦରକାର।
1: ଆଜ୍ଞା,
0: ତାପରେ ସେମାନେ ଇଲିଜିବୁଲ ଯେଉଁ ୱାର୍କର ଅନମେରିଟ୍ ବେସିସ୍ରେ ଆମର ଏଲ୍ଓମାନେ ଅଫିସରମାନେ ରେଜିଷ୍ଟରିଂ ଅଫିସରମାନେ ଆପ୍ରୁଭାଲ କରିଥାନ୍ତି, ସେ ଅନଲାଇନ୍ ମାଧ୍ୟମରେ ତାଙ୍କର କାର୍ଡ଼ ମଧ୍ୟ ହାସଲ କରିପାରିବେ, ତାଙ୍କର ଆଇ ଡ଼ି ପାସୱାର୍ଡ଼ ୟୁଜ୍ କରିପାରିବେ।
1: ଆଜ୍ଞା, ଆଉ ଗୋଟେ କଥା କହିବେ, ଜଣେ ଯଦି ଥରେ ପଞ୍ଜୀକରଣ କଲା ସେଟା କେତେ ଦିନ ତକ ରହିବା?
0: ନାଇଁ ସେମିତି ମାନେ ଆମର ଯେଉଁ ଆକ୍ଟରେ ନାହିଁ ଯେ କେତେ ଦିନ, କିନ୍ତୁ ଆମେ ଦେଖିବୁ ମେରିଟ୍ ବେସିସ୍ରେ ସିନିୟରିଟି ବେସିସ୍ରେ ଯେତେ ଶୀଘ୍ର ତାର ଯଦି କାଗଜପତ୍ର ଠିକ୍ ଥିବ ଯେତେ ଶୀଘ୍ର ତାକୁ ଡିସ୍ପୋଜ୍ କରିପାରିବେ। କାହିଁକି ମେରିଟ୍ ବେସିସ୍ରେ ଧରନ୍ତୁ କାହାର ଆଧାର ଆକାଉଣ୍ଟ ଦେଖୁନଥିବ ଅନଲାଇନ୍ରେ ତାର ଶୋ କରିବ ଯେ ଆଧାର ନଟ୍ ଅଥିଂ ନଟ୍ ଓକେ, ଏଗୁଡ଼ା ଦେଖିବା ଏମ୍ପ୍ଲୟମେଣ୍ଟ ସାର୍ଟିଫିକେଟ୍ ନା ମିସ୍ମ୍ୟାଚ୍ ହେଉଥିବ ଟାଇପ୍ କଲା ଭିତରେ, ଏସବୁ ଟେକ୍ନିକାଲ ସର୍ଟ ସର୍ଟ ଅଛି, ତାକୁ ସେମାନେ ପୁରୀ କରନ୍ତି। ପୁରୀରେ ସେମାନେ ଯଦି ଥାଏ ଭୁଲ ଥାଏ ତାପରେ ସେ ତାକୁ କମ୍ପ୍ଲାଏ କରାପରେ ହୁଏ, କିମ୍ବା ଡାଇରେକ୍ଟ ଥିଲେ ଡାଇରେକ୍ଟ ଆପ୍ଲାଏ କରନ୍ତି, କାରଣ ଆମର ଜିଲ୍ଲା ସାରା ଯେହେତୁ ଆପ୍ଲାଏ ହେଉଛି ପେଣ୍ଡିଂ ଆପ୍ଲିକେସନ ଦେଖିକିନା ସେମାନେ ଯେତେ ଶୀଘ୍ର ଡିସ୍ପୋଜ୍ କରିବେ କରିପାରିବେ।
1: ଆଜ୍ଞା, ଆର୍ ଗୋଟେ କଥା କହିବେ ଆଜ୍ଞା, ଏଠାରେ ଯେ ଆମର ଯେତିକି ଶ୍ରମିକ ପଞ୍ଜୀକରଣ କରୁଛନ୍, ପ୍ରତ୍ୟେକ ବର୍ଷ ଏମାନଙ୍କୁ ଫେର ତାଗେ ଆଉ ପୁନଃ ପଞ୍ଜୀକରଣ କରିବାର ଦରକାର?
0: ଏମାନଙ୍କର ରେନୁଆଲ୍ ଅଛି, ଏ ଯେଉଁ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ ଓଡ଼ିଶା କୋଡ଼ରେ ତାର ପ୍ରତିବର୍ଷ ରେନୁଆଲ୍ କରାଯାଏ, ଏବଂ ଆ ଦେହରେ ସେ ଯେଉଁ ଅନଅର୍ଗାନାଇଜ୍ କଥା କହିଥିଲି ତା ଦେହରେ 3 ବର୍ଷରେ ଥରେ କରିବେ ୱିଦାଉଟ୍ ଫି, କିନ୍ତୁ ଆ ଦେହରେ ପ୍ରତିବର୍ଷ କରିବାକୁ ପଡ଼ିବ,
1: ପ୍ରତିବର୍ଷ ଥରେ ଥରେ କରିବେ
0: 50 ଟଙ୍କା ଗଭର୍ଣ୍ଣମେଣ୍ଟ ଫି, ସେମାନେ ସେଇ ମୋ ସେବା କେନ୍ଦ୍ର ଅନଲାଇନ୍ ମାଧ୍ୟମରେ ସେଟାକୁ ଆପ୍ଲାଏ କରିବେ, ଏବଂ ପ୍ରତିବର୍ଷରେ ମଧ୍ୟ ସେଇ 90 ଦିନର କାମ କରୁଥିବାର ପ୍ରମାଣପତ୍ର ତାଙ୍କୁ ଦେବାକୁ ପଡ଼ିବ।
1: ଆଜ୍ଞା, ତ ଆମକୁ କହିବେ ଆଜ୍ଞା, ଏଇ କ୍ଷେତ୍ରରେ ସରକାର କାଣା କାଣା ସୁବିଧା ଏଇ ଶ୍ରମିକମାନଙ୍କର ଲାଗି ବ୍ୟବସ୍ଥା କରିଛନ୍?
0: ଏଇ ମାନେ ଏଇ ସରକାର ବର୍ତ୍ତମାନ ଆମର 5ଟା ସ୍କିମ୍ ଯେଉଁଗୁଡ଼ା ଚାଲିଛି, ପ୍ରଥମେ ହେଉଛି ମ୍ୟାରେଜ୍ ଆସିଷ୍ଟାନ୍ସ, ଯିଏକି ଗୋଟେ ବେନିଫିସିଆରୀ ଯେତେବେଳେ ରେଜିଷ୍ଟ୍ରେସନ କରିବ ତାର ବର୍ଷକ ପରେ ସେ ଆଭେଲ୍ କରିପାରିବ ବେନିଫିଟ୍ ମ୍ୟାରେଜ୍ ଆସିଷ୍ଟାଣ୍ଟ, ଏବଂ 2ଟା ଝିଅଙ୍କ ପାଇଁ ସେ ବେନିଫିଟ୍, ଜଣେ ବେନିଫିସିଆରୀ ସେ ଫିମେଲ୍ ବେନିଫିସିଆରୀ ହେଉ କି ମେଲ୍ ବେନିଫିସିଆରୀ, ବାପକୁ ରେଜିଷ୍ଟ୍ରେସନ ହେଉ କି ମା ରେଜିଷ୍ଟ୍ରେସନ, ତାର 2ଟି ଝିଅ ପର୍ଯ୍ୟନ୍ତ ସେ 50,000 ପାଇପାରିବ ମ୍ୟାରେଜ୍ ଆସିଷ୍ଟାଣ୍ଟ ଆଫ୍ଟର୍ ମ୍ୟାରେଜ୍।

0: ମ୍ୟାରେଜ୍ କଲା ପରେ ସେ ମ୍ୟାରେଜ୍ ସାର୍ଟିଫିକେଟ୍କୁ ଆଣିକିନା ଏବଂ ତା'ର ଯେଉଁ ମାନେ ପ୍ରତିବର୍ଷ କଣ୍ଟିନ୍ୟୁ ରିନୁଆଲ୍ କରିଥିବ ସେଇଟା ଦେଇକି ପ୍ରେସ୍କ୍ରାଇବ୍ ଫର୍ମରେ ଅନଲାଇନ୍ ମାଧ୍ୟମରେ ଆବେଦନ କରିବ। ଏଠୁ ଆପ୍ରୁଭାଲ୍ ହେଲା ପରେ କଲେକ୍ଟର ସାର୍ଙ୍କୁ ରେକମେଣ୍ଡ କରାଯାଏ, ସେଠି କଲେକ୍ଟର ସାର୍ ଆପ୍ରୁଭାଲ୍ କଲା ପରେ ସାଙ୍କ୍ସନ୍ ହୁଏ, ତା ଡାଇରେକ୍ଟ ଡେବିଟ୍ ମୋଡ଼୍ରେ ତା ଆକାଉଣ୍ଟକୁ ଯିବ।
1: ଆଜ୍ଞା ଆଜ୍ଞା ଆଜ୍ଞା।
0: ମ୍ୟାରେଜ୍ ଆସିଷ୍ଟାଣ୍ଟ ଗଲା ପରେ ହଁ, ଫିମେଲ୍ ଅନମ୍ୟାରେଜ୍ ଜଣେ ଫିମେଲ୍ ୱାର୍କର ସେଲ୍ଫ ମ୍ୟାରେଜ୍ ପାଇଁ ମଧ୍ୟ ଅବିବାହିତା ଝିଅଟି ସିଏ ବି ପାଇପାରିବ 50,000। ତାପରେ ଅଛି ମ୍ୟାଟର୍ନେଟି ବେନିଫିଟ୍, ଜଣେ ମ୍ୟାରେଜ୍ କରିଗଲା ମ୍ୟାଟର୍ନେଟ୍ ଜଣେ ବେନିଫିସିଆରୀ ମ୍ୟାରେଜ୍ କଲା ଅନମ୍ୟାରେଜ୍ ଝିଅଟି କି ଗୋଟେ ମ୍ୟାରେଜ୍ ପର୍ସନ୍ ଝିଅଟି କାର୍ଡ଼ କଲା ପରେ ବି ମ୍ୟାରେଜ୍ କଲା ଏବଂ ପିଲା ମ୍ୟାଟର୍ନେଟି ବେନିଫିଟ୍ ଆପ୍ଲାଏ କରିବା, ତା'ର ଡେଲିଭରି ହେଲା ଦୁଇଟା ଛୁଆ ପର୍ଯ୍ୟନ୍ତ 10,000 ସେ ମ୍ୟାଟର୍ନେଟି ବେନିଫିଟ୍ ଆପ୍ଲାଏ କରିପାରିବ କାର୍ଡ଼ କରିବାର ବର୍ଷକ ପରେ।
1: ଆଜ୍ଞା ଆଜ୍ଞା। ତାର ସାଙ୍ଗେ ଆଉ କ'ଣ କ'ଣ
0: ହଁ, ମ୍ୟାଟର୍ନେଟି ସରିଲା ପରେ ଏଜୁକେସନାଲ ଆସିଷ୍ଟାଣ୍ଟ ଅଛି, ଏଜୁକେସନ ଅଛି 2 ରୁ 7 କେବଳ ଓନ୍ଲି ଝିଅମାନଙ୍କ ପାଇଁକି, 8 ରୁ ଉଭୟ ପୁଅ ଝିଅମାନଙ୍କ ପାଇଁ ଟୋଟାଲ ବିଟେକ୍ ପର୍ଯ୍ୟନ୍ତ ହାୟର ଏଜୁକେସନ ପର୍ଯ୍ୟନ୍ତ ଅଛି ଏଜୁକେସନ ସହାୟତା। 6ଠୁ 7 ଅଛି ଆପଣଙ୍କର 2,000 ଲେଖା, 8ରୁ 2,000 ଏବଂ ଝିଅମାନଙ୍କ ପାଇଁ 20% ଅଧିକା।
1: ଆଜ୍ଞା
0: ଆଚ୍ଛା। ତାପରେ 9ମ ଶ୍ରେଣୀରେ 3,000, 10ମ ଶ୍ରେଣୀରେ 4,000, 90% ଅଧିକା ମାର୍କ ରଖିଥିବା ପୁଅ ଝିଅଙ୍କୁ 10,000, 11ରେ 5,000, 12ରେ ବି ସେଇ 5,000, +3ରେ 7,000, ITI ଡିପ୍ଲୋମା ପଲିଟେକ୍ନିକ ଯେଉଁ ଅଛି ଆପଣଙ୍କର ନିର୍ମାଣ କୁସୁମ ଯୋଜନା ଗୋଟେ ଅଛି, ସେଥିରେ ଯେଉଁମାନେ ପାଠ ପଢ଼ୁଥିବେ ଗଭର୍ଣ୍ଣମେଣ୍ଟରେ ଟୋଟାଲ ସରକାର ITI 2 ବର୍ଷ ଏବଂ ଡିପ୍ଲୋମା 3 ବର୍ଷ ଟୋଟାଲ ଯେତେ ପଇସା ଇନକ୍ଲୁଡିଂ ହଷ୍ଟେଲ ସବୁ ସରକାର ବହନ କରିବ ITI ଡିପ୍ଲୋମା ପିଲାମାନଙ୍କ ପାଇଁ। ତାପରେ ଆପଣଙ୍କର ଯେଉଁ BED CT ନର୍ସିଂ ଏମାନଙ୍କ ପାଇଁ 10,000, BTEC MCA MBA ଆଉ MSc ବି ଫାର୍ମା ଏମ୍ ଫାର୍ମା ମେଡ଼ିକାଲ MBBS ଏସବୁ ପାଇଁ ବର୍ଷକୁ 40,000 ଲେଖା ସେମାନେ ଶିକ୍ଷା ସହାୟତା ପାଇପାରିବେ।
1: ଆଜ୍ଞା।
0: ଦୁଇଟି ପିଲାଙ୍କ ପାଇଁକି ଶିକ୍ଷା ସହାୟତା ନେଇପାରିବେ।
1: ନିର୍ମାଣ ଶ୍ରମିକ ମାନଙ୍କର ଲାଗି ଆଜ୍ଞା ମଲା ପରେ କାଣ ସରକାରୀ ସହାୟତା ରହିଛି?
0: ହଁ, ଯଦି ସେମାନେ କାମ କରୁଥିବା ସମୟରେ ହଠାତ୍ ମରିଲା ଏସବୁ ବେନିଫିଟ୍ ବର୍ଷକ ପରେ, କିନ୍ତୁ ମୃତ ପାଇଁକି କୌଣସି ନାହିଁ। ଆଜି କରିକି ଯଦି କାଲି ସେ ଡେଥ୍ ହେଇଯାଉଛି ତାହେଲେ ନର୍ମାଲ ଡେଥ୍ ପାଇଁକି ନ୍ୟାଚୁରାଲ ଡେଥ୍ ଯେଉଁ ସ୍ୱାଭାବିକ ମୃତ୍ୟୁ 3,00,000, ଆଉ ଦୁର୍ଘଟଣା ଜନିତ ମୃତ୍ୟୁ ହେଲେ 6,00,000 ସେ ପାଇବ। ଅନ୍ତ୍ୟେଷ୍ଟି କ୍ରିୟାରେ ତାର ଫ୍ୟୁନେରାଲ ଏକ୍ସପେନ୍ସ ପାଇଁକି 5,000 ପାଉଛି। ଏହିପରି ଜଣେ ସ୍ୱାଭାବିକ ମୃତ୍ୟୁ ହେଲେ 3,05,000, ଆଉ ଦୁର୍ଘଟଣା ଜନିତ ମୃତ୍ୟୁ ହେଲେ 6,05,000
1: ସେ
0: ପାଇପାରିବ।
1: ଆଜ୍ଞା ଆଜ୍ଞା। ଇ ଯେନ୍ ବହୁତ ଗୁଡ଼ାଏ ଯୋଜନା ରହିଛି ଆଜ୍ଞା, ଇତାର ଲାଗି ମାନେ ଯେନ୍ ମାନେ ଆମର ହିତାଧିକାରୀ ଅଛନ୍, ସେମାନଙ୍କୁ କେନ୍ତା ହିସାବରେ ଇ ପଇସାଟା ଦିଆଯାଇପାରବା?
0: ଏଇଟା ସେମାନେ ଅନଲାଇନ୍ରେ ଆପ୍ଲାଏ କରିବେ।
1: ଆଜ୍ଞା।
0: ଅନଲାଇନ୍ ମୋଡ଼୍ରେ ଯଦି ଯେମାନେ ଆପ୍ଲାଏ କଲା ପରେ ଆମର ଅଫିସରମାନେ ଯେଉଁମାନେ ଆସିଷ୍ଟାଣ୍ଟ ଲେବର ଅଫିସର ଅଛନ୍ତି ସେମାନେ ସବୁ ଭେରିଫାଇ କରିକି ଡିଷ୍ଟ୍ରିକ୍ଟ ଲେବର ଅଫିସରକୁ ଭେରିଫିକେସନ ରିପୋର୍ଟ ସବମିଟ୍ କରିବେ ସେଇ ଅନଲାଇନ୍ ମାଧ୍ୟମରେ। ଅନଲାଇନ୍ ମାଧ୍ୟମରେ ତା ଆମର ଡିଷ୍ଟ୍ରିକ୍ଟ ଲେବର ଅଫିସରରେ ଭେରିଫାଇ କରିବ, ଯେମିତି ଆପଣ ଡେଥ୍ରେ ତା ଡେଥ୍ ସାର୍ଟିଫିକେଟ୍ ଠିକ୍ ଥିବା ଦରକାର, ଲିଗାଲ୍ ହେୟାର୍ ଠିକ୍ ଥିବା ଦରକାର, ତାପରେ ସେ ଯେଉଁ ନୋମିନ୍ କରିଥିବ ସବୁ ଠିକ୍, ଆଧାର ଆକାଉଣ୍ଟ ସବୁ ମ୍ୟାଚ୍ କରିଥିବ। ଅନ୍ ମେରିଟ୍ ହେଲା ପରେ ଅନ୍ ମେରିଟ୍ ବେସିସ୍ରେ ତାକୁ DLO କ'ଣ କରିବେ, କଲେକ୍ଟର ସାର୍ଙ୍କୁ ରେକମେଣ୍ଡ କରିବେ। କଲେକ୍ଟର ସାର୍ ସାଙ୍କ୍ସନ୍ କଲା ପରେ ଡାଇରେକ୍ଟ ଡେବିଟ୍ ମୋଡ଼୍ରେ ଭୁବନେଶ୍ୱର ବୋର୍ଡ଼ରୁ ତାଙ୍କ ଆକାଉଣ୍ଟକୁ ଡାଇରେକ୍ଟ ଡେବିଟ୍ ମୋଡ଼୍ରେ ପଇସା ପଡ଼ିବ।
1: ଆଜ୍ଞା ଆଜ୍ଞା। ବହୁତ ସୁନ୍ଦର କିଛି ତଥ୍ୟ ଦେଲେ ଆଜ୍ଞା। ଦେଖୁନ୍, ଯେନ୍ତା ହିସାବରେ ଆମର ଶ୍ରମଜୀବୀମାନଙ୍କର ସାମାଜିକ ନିରାପତ୍ତା ଲାଗି ସରକାରଙ୍କର ଭିନ୍ନ ଭିନ୍ନ ଯୋଜନା ଅଛି, ସେ ଯୋଜନା ସମ୍ପର୍କରେ ଆପଣ ଆମକୁ କହିଲେ, କିନ୍ତୁ ଏଠାରେ ଆର ଗୋଟେ କଥା ହେଉଛି ଆଜ୍ଞା, ଏତେ ସବୁ ଯୋଜନା ଲୋକଙ୍କ ନିକେ ପହଞ୍ଚିବାର ଲାଗି ଶ୍ରମ ବିଭାଗ କାଣା କାଣା ପଦକ୍ଷେପ ନେଇଛି?
0: ଆଉ ଗୋଟେ ପଦକ୍ଷେପ ଶିକ୍ଷା ସହାୟକ ପାଇଁ ଆମର ସ୍କଲାରସିପ୍ ପୋର୍ଟାଲ, ଶିକ୍ଷା ସହାୟକ ସ୍କଲାରସିପ୍ ପୋର୍ଟାଲରେ ଆପ୍ଲାଏ କରିବେ। ସେ ସ୍କଲାରସିପ୍ ଆପ୍ଲାଏ କଲା ପରେ ଆମର ୱେଲଫେୟାର ଅଫିସର ବା ସେ କଲେଜକୁ ପଳାଇବ, ସେମାନେ ଭେରିଫାଇ କଲା ପରେ ଆମ ଆଇଡ଼ିରେ ସୋ କରିବ, ତାପରେ ସେମାନେ ଶିକ୍ଷା ସହିତ କଲେକ୍ଟର ପାଇବେ। ଆଉ ମାନେ କ'ଣ କ'ଣ ସରକାର ପଦକ୍ଷେପ ନେଉଛନ୍ତି
1: ସେମାନଙ୍କୁ ପହଞ୍ଚାବାଲି, ସୂଚନା ପହଞ୍ଚାବାଲି
0: ପାଇଁ ଆମେ ବିଭିନ୍ନ ଆୱାରନେସ୍ ପ୍ରୋଗ୍ରାମ କରାହେଉଛି, ଯେମିତି ଆମର କାଲି ଶ୍ରମିକ ଦିବସରେ ଆମର ଯେଉଁ ଅନରେବୁଲ ମିନିଷ୍ଟର, କଲେକ୍ଟର ସାର୍, PD ସାର୍, ବିଭିନ୍ନ MPଙ୍କ ରିପ୍ରେଜେଣ୍ଟେଟିଭ୍, ଯେମିତି ରହିଲେ ପଲିଟିକାଲ ରିପ୍ରେଜେଣ୍ଟେଟିଭ୍, ଟ୍ରେଡ୍ ୟୁନିଅନ୍, ସମସ୍ତଙ୍କୁ ନେଇକି ଆମେ ଏଇଟାକୁ ଆୱାରନେସ୍ କରୁଛୁ। ଖାଲି ଏଇଟା ହେଉଛି ମେ ଡେ ନୁହଁ, ଅଲଗା ଦିନମାନଙ୍କରେ ଆମର ଯାହା ଆଜ୍ ପର୍ ଡାଇରେକ୍ସନ୍ ଅଫ୍ ଦ ଗଭର୍ଣ୍ଣମେଣ୍ଟ ସେ ଅନୁସାରେ ଆମେ ଭିଲେଜ୍ ଲେବୁଲ୍ରେ ମଧ୍ୟ ଆୱାରନେସ୍ କରୁଛୁ। ଏଇ ଏଇ ଏଇ ଯେଉଁ ମାଇଗ୍ରେସନ୍, ଆମର ବଲାଙ୍ଗୀର ଜିଲ୍ଲା ଗୋଟେ ମାଇଗ୍ରେସନ୍ ପ୍ରୋନ୍ ଏରିଆ, ବହୁତ ଯାଆନ୍ତି ଇଟାଭାଟିରେ କାମ କରିବାକୁ,
1: ତେଲେଙ୍ଗାନାଡ଼ୁ,
0: କର୍ଣ୍ଣାଟକ ଆଉ ଆନ୍ଧ୍ର, ସେ ୱାର୍କର୍ ମଧ୍ୟ ଏଇ ଯେଉଁ ନିର୍ମାଣ ଶ୍ରମିକରେ ଇନକ୍ଲୁଡ଼ିଂ।

0: ତେଣୁ ଆମେ ସ୍ପଟ୍ ଲେବୁଲ୍ରେ ଆମର ଯେଉଁ ଏଲ୍ଓ ମାନେ ଏବେ ତ ସରକାର ଏଲ୍ ଅଫିସ୍ ବ୍ଲକ୍ ଲେବୁଲ୍ରେ କରୁଛନ୍ତି, ବ୍ଲକ୍ ଲେବୁଲ୍ରେ ଏଲ୍ଓ ଅଫିସ୍ ପୋଷ୍ଟିଂ ହେଇଛି, ଏ ବ୍ଲକ୍ ଲେବୁଲ୍ରେ ଆମ ଏଲ୍ଓ ମାନେ ଡୋର୍ ଟୁ ଡୋର୍ ଷ୍ଟେପ୍ରେ ଯାଇକିନା ମାଇଗ୍ରେଣ୍ଟ ୱାର୍କର୍ କନ୍ଷ୍ଟ୍ରକ୍ସନ୍ ୱାର୍କର୍କୁ ଏବଂ ତାଙ୍କର ସେଠି ସରପଞ୍ଚ ବ୍ଲକ୍ ଅଫିସ୍ରେ ରହୁଛନ୍ତି, ବିଡ଼ିଓ ଆପଣ ଯେଉଁ ପଞ୍ଚାୟତ ଏକ୍ଜିକ୍ୟୁଟିଭ୍ ଅଫିସର୍ ଏମାନଙ୍କ ଥ୍ରୁରେ ଆୱାରନେସ୍ କରିବା ସହିତ ତା ସହିତ ବିଭିନ୍ନ ଲିଫ୍ଲେଟ୍ ଆଉ ବ୍ୟାନର୍ ମାଧ୍ୟମରେ ବିଭିନ୍ନ ଜିପି ୱାଇଜ୍ ଆୱାରନେସ୍ କରିବା ସହିତ ସେମାନଙ୍କୁ ଏଇ ଡାଇରେକ୍ଟ ଆମର ମାନେ ଇନକ୍ଲୁଡ୍ ମାନେ ଏଇ ଯେଉଁ କଲ୍ୟାଣ ବୋର୍ଡ଼ରେ ତାଙ୍କୁ ରେଜିଷ୍ଟ୍ରେସନ୍ କରିବା ପାଇଁ ବିଭିନ୍ନ ଆୱାରନେସ୍ କରାଯାଉଛି।
1: ବହୁତ ସୁନ୍ଦର କିଛି ତଥ୍ୟ ଦେଲେ, ସୁନ୍ଦର କିଛି କଥା କହିଲେ ଆମକୁ। ଓଡ଼ିଶା କୋଠାବାଡ଼ି ଆଉ ଅନ୍ୟାନ୍ୟ ଶ୍ରମିକ ନିର୍ମାଣ ଶ୍ରମିକମାନଙ୍କର କଲ୍ୟାଣ ବୋର୍ଡ଼ ଅଛି, ସେ ମାଧ୍ୟମରେ ଯେତିକି କାର୍ଯ୍ୟକ୍ରମ ନିଆଯାଉଛି, ସେମାନଙ୍କୁ ଯେତିକି ସୁବିଧା ଦିଆଯାଉଛି, ସେ ସମ୍ପର୍କରେ କିଛି ସୂଚନା ଦେଲେ ଆଉ ଆମର ସାଙ୍ଗେ ସମୟ ଦେଇକରି ଆମର ସାଙ୍ଗେ ଏତିକି କଥାବାର୍ତ୍ତା କଲେ, ସେଥିଲାଗି ଆପଣଙ୍କୁ ବହୁତ ଧନ୍ୟବାଦ। ଜୁହାର ଆଜ୍ଞା।
0: ଜୁହାର
2: ଦାଦା, ବଢ଼ିଆ କଥା ମାନେ କେତେଟା ଆଜ୍ଞା କହିଲେ, ଆର ତମେ ବି ତ ବଢ଼ିଆ କରି ପଚାରିଛ।
3: ଦେଖ ବହେନ, କଥା ହଉଛେ ଇ ସବୁ କଥା ଆମେ ସଭେ ଜାନବାର୍ ଦରକାର। କାହିଁକିରି ବେଲେ ଦେଖ, କେନ୍ତା କେନ୍ତା ଲୋକମାନଙ୍କୁ ନିର୍ମାଣ ଶ୍ରମିକ ଜାଗାରେ ଯୋଡ଼ା ହେଇଛେ, ଯେନ୍ସି ବି କାମ ତିଆରି ହଉ କି ସଜାବାରଟା ହଉ, ଯେନ୍ ଲୋକ କରୁଛନ୍ ସେମାନେ ସଭେ ନିର୍ମାଣ ଶ୍ରମିକ, ସେମାନେ ତାଙ୍କର ନାଁ ସେନେ ତାଲିକାଭୁକ୍ତ କରବାର ଦରକାର। ଫି ବଛର ସେ ନାଁକେ ଆର୍ଘା ଘେ ରିନୁଏଲ୍ କରବାର ବୋଲୁଛନ୍, ତାର ସାଙ୍ଗେ ସେ ଯେନ୍ ନା ଯୁଡ଼ି ହେବା ସେନେ ଯେତିକି ଫାଇଦା ଅଛି, ଇ ସବୁ କଥା ଆମର ଲୋକ ଜାଣବାର ଦରକାର। ବିହାନୁ ମୂଲ କରିକିରି ତମର ପାଠ ପଢ଼ା ମଲେ ହଜଲେ ଆର କେନ୍ସି ରକମର ଅସୁବିଧା ହେଲେ ସବୁଥିରେ ସରକାର ଭିନ୍ନ ଭିନ୍ନ ଯୋଜନା ଥି ଯୁଡ଼ିକିରି ରଖିଛନ୍ ନିର୍ମାଣ ଶ୍ରମିକ ଆର ଅନ୍ୟ ଶ୍ରମିକ ମାନଙ୍କୁ।
2: ବୋଇଲେ ଆମେ ମାନେ ତାର ଫାଇଦା ନେବାର କଥା
3: ନିହାତି। ଇଟା ତ ଗଲା ଗୋଟେ କଥା। ଶ୍ରୋତା ଭାଇ ବହିନ ମାନେ, ଆମର ଚାଷୀ ଭାଇ ବହିନ ମାନେ ସବୁବେଳେ ଜଗିକିରି ବସିଥିସନ୍ ଚାଷର କଥା କିଛି ଜାଣବାର ଲାଗି। ଆଜ୍ ଶ୍ରୋତା ଭାଇ ବହିନ ମାନଙ୍କୁ ଚାଷ ସାଙ୍ଗେ ଯୋଡ଼ି ହେଲା ଆର ଗୋଟେ କଥା ଆମେ କହେମା, ଇହାଦେ ଯେନ୍ ଚାଷୀ ଭାଇମାନେ ଖରିଫ ଚାଷ କରବାର ଲାଗି ପ୍ରସ୍ତୁତି ହଉଛନ୍, ସେମାନେ ତିନିଟା କଥା କରବାରଟା ନିହାତି ଦରକାର ହେ।
2: କାଣା କାଣା?
3: ପହିଲା ହେଲା ତାଙ୍କର ଖରିଫ ଚାଷ ଲାଗି ମାଟ ପରୀକ୍ଷା, ଇ ଖରା ଦିନେ ଏକା ମାଟ ପରୀକ୍ଷା କରେଇଦେବାର ଦରକାର। ତାର ପରେ ମାଟର କିସମକେ ଦେଖିକିରି, ମାଟର ବତରକେ ଦେଖିକିରି ସେନେ କେନ୍ କିସମର ଚାଷ କରାଯାଇପାରବା ସେ ବାବଦରେ କୃଷି ବିଭାଗର ଆଜ୍ଞାମାନଙ୍କର ସାଙ୍ଗେ ପରାମର୍ଶ। ଆର ଗୋଟେ କଥା ହେଲା, ଆମର ଚାଷୀ ଭାଇମାନେ ଆକ୍ତୁରା ବିହନ ଆରୁ ସାର କେନ୍ତାକିରି ସଂଗ୍ରହ କରି ରଖିପାରବେ ତାର ବ୍ୟବସ୍ଥା ବି କରବାର ଦରକାର।
2: ହେ ବିହନ କଥା ଗୋଟେ ତ ଦାଦା ମୁଖ୍ୟ କଥା ହେ। ଦେଖ, ଇଆଡ଼େ ବର୍ଷା ବର୍ଷି ହେଇଦେବା ଆରୁ ଜମି ଇଆଡ଼େ ପ୍ରସ୍ତୁତ କରିଦେବ, ଦେଖିଲା ବେଲିକି ବୁନବାର ଲାଗି ବିହନ ନିଥିବା ଭଲଟା।
3: ହଁ, ସେଥିରେ ବିହନ ଆଇବା ଆଇବା ବୋଲି ଯୁଗିକିରି ରହିଯିବାକେ ପଡ଼ୁଛି, ମାଟିର ବତର ପଲେଇ ଯାଇସି,
2: ବତର ପଲେଇ ଯାଇସି,
3: ସେଥିଲାଗି ଆଗରୁ ପ୍ରସ୍ତୁତ ହେଇକିରି ରଖବାରଟା ନିହାତି ଦରକାର।
2: ବୋଲେ ମ୍ୟାଟ୍ ପରୀକ୍ଷାଟା କରି ନେଇ କରି ନି କେଁ, ତାପରେ କେନ୍ଥି ଆମେ କାଣା କାଣା ଦେବାର କଥା ଖତ ସାର, ସେଇ ହିସାବରେ ତମେ ଗୋଟେ ସନ୍ତୁଳନ ରକ୍ଷା କରିକରି ଆମର ଜମିନକେ ବିହନ ପାଚର ବି ଠିକ୍ ଠାକ୍ କରିକି ରଖବାର କଥା।
3: ଆର ସବୁଠାନୁ ମୂଲ କଥା ହେଲା, ଇହାଦେ ଯେନ୍ ବିହନ ଚାଷୀ ଭାଇମାନେ ରଖିଛନ୍ ବି ବେଶୀ ବଛର ତକ ସମାନ ବିହନ ନେ କରବାର କଥା, ମଝି ମଝିରେ ଟିକେ ବଦଳୁଥିବାର ଦରକାର। ଆରୁ ଖାଲି ଯେ ସବୁ ଜମିତି ଧାନ କର୍ମା ଏନ୍ତା ନାଇଁ, ସେ ଆଣ୍ଟ ଗୁଡ଼ାମାନଙ୍କୁ ମଡ଼ିଆ ଶୁଆ ଗୁର୍ଜି ଉଦୋ ବାଜରା ଇସବୁ ଜିନିଷ ଚାଷ କରବାର ଲାଗି ବି ଆମର ସରକାର ଯେନ୍ ଶ୍ରୀ ଅନ୍ନ ଅଭିଯାନ ଗୋଟେ କରିଛନ୍, ସେ ଶ୍ରୀ ଅନ୍ନ ଅଭିଯାନରେ ସେମାନେ ସାମିଲ ହେବାର ଦରକାର।
2: ଦେଖ, ସରକାର ବାହାଦୁର ତ କେତେନି କେତେ ଯୋଜନା ମାନେ କରୁଛନ୍, ଆମର ଚାଷୀ ଭାଇ ବହିନ ମାନେ ତାର ଫାଇଦା ନେବାର କଥା ଖାଲି।
3: ନିହାତି ନିହାତି,
2: ଆମର ଯେନ୍ ବିଭାଗୀୟ ଆଜ୍ଞା ମାନେ ଅଛନ୍ ନି କେଁ, ତାଙ୍କର ସାଙ୍ଗେ ଯୋଗାଯୋଗ ସବୁବେଳେ ରଖିଥିବାର କଥା।
3: ବହିନ ଆର ଗୋଟେ କଥା ଏଠାରେ କହେମା ଯେ, ତାର ଆଗରୁ ଗୀତ ପଦେ ଅଧେ ନେ ଶୁଣିଲେ ନେଇ ଚଲେ।
2: ବୟରା ମୁଇଁ ତମେ ପାସରି ଦେଲ ନା ଆଜ୍ଞା ବୋଲୁଥିଲି, ଏଇଟା ଆର ଇଆ ଡର ହେ ନି କହୁଥାଇ ମୁଇଁ, ଏଇଟା କଥା
3: ପଦେ ଅଧେ ଶୁଣୁ, ତାର ପରେ ଶ୍ରୋତା ଭାଇ ବହିନ ମାନଙ୍କର ସାଙ୍ଗେ ଆର ଦୁଇ ଚାର ପଦ କଥା ହେମା।
2: ଶୁଣୁ ହେନ୍ତା ହେଲେ।

0: ଦାଦା
1: ହଁ ଭାଇ
0: କାଣା କହିମି ବୋଲୁଥିଲ ଯେ କହ
1: ଠିକ ଠିକ ସ୍ୱରୂପ କାଲ ମୁଇଁ ବି ପାସିରି ଦଉଥିଲି ନଗୀ ତରସୁରେ ଯେନ୍ ହିସାବରେ ପାନିପାଗ ବଦଲୁଛେ ତାର ମୂଲ ହଉଛି ଆମର ଅଞ୍ଚଳରେ ଜଙ୍ଗଲର ଅଭାବ ତ ଆମେ ଗଛ ପତର ଯୋଗାବାର ଦରକାର ଚାଷୀ ଭାଇମାନେ କାଁ କରସନ୍ କ୍ଷେତର ଆଡ଼ି ଉଡ଼ା ଯେନେ ବମୁର ଗୋଷ୍ଠୀ ହେଇଛି କି ଆର କାଏଁ ଗୋଷ୍ଠୀ ହେଇଛି କାଟି ଦେସନ୍ କାଟ ଲାଗି କାଟୁଛୁ କାଏଁ ନ ତାର ବଦଲା ଗଛ ନାଇଁ ଯୋଗାବାର ଯେ ଆମେ ତ ଏହେ ଦେ ଇ ବଛର ଅତି କମ୍ରେ ସବୁ ଚାଷୀ ଭାଇ ଖୋଲା ତରାଥି ଯେନ୍ ଟିକେ ଢିପ୍ ଜାଗା ଥିସି କ୍ଷେତର ଆରି ସେନ୍ତା ଜାଗାମାନଙ୍କୁ ଏ ଖରାଥି ଏକା ଦୁଇ ଦୁଇ ହାତର ଖାଲ ଗୁଟେ ଗୁଟେ କୁଡ଼ୁନ୍ ଗଛ ଯୋଗାବାର ଲାଗି ଯେତ୍କି ସୁବିଧା ହେଇପାର୍ବା ଖାଲ କୁଡ଼ୁନ୍ ଜଙ୍ଗଲ ବିଭାଗ ତରଫନୁ ଯେତେବେଳେ ବନ ମହୋତ୍ସବ ଲାଗି ଚାରା ଦିଆଯିବା ସେତେବେଳେ ଆନିକିରି ଆମେ ସେନୁ ଚାରା ଯୋଗେଇ ପାର୍ମା ଯଦି ବି ନେଇ ହଉଛେ ନିଜେ ହେଦେ ଚାରା କରିକିରି ବି ବିନେ ବିନେ ଜାଗାନୁ ଗଛ ମାନେ ଆନିକିରି ଆମେ ତାକେ ଯୋଗେଇ ଦେଇ ପାର୍ମା ଇତାର ଦ୍ୱାରା କାଣା ହେବା କ୍ଷେତାଡ଼ିତି ଗଛ ଗୁଡ଼ାଦୁ ହେଲେ ସେନେ ଛାଏ ଟିକେ ହେବା ସୁବିଧା ଟିକେ ବି ହେବା ଆରୁ ଆରୁ ଗୋଟେ ବଡ଼ କଥା ହେଲା ଯେ ଆମର କାଠର ଆବଶ୍ୟକତା ଆମେ ପୁରା କରିପାର୍ମା ତାରପରେ ଆମେ ଯେନ୍ ଆମର ପୂର୍ବପୁରୁଷାନୁ ରହିଯାଇଥିଲା ଗଛମାନଙ୍କୁ କାଟି ଦେଇଛୁ ଆମର ପୁଅ ନାତିମାନଙ୍କୁ ଆମେ କାଣା ଦେମା ହେଇଟା ତ ଦେମା ଗଛ ଗୁଡ଼ାଦୁ ଯୋଗେଇ ଥିଲା ତାପରେ ସେମାନେ କହିବେ ଯେ ଆମର ବୁଢ଼ା ଯୋଗେଇ ଥିଲା ବୋଲିକିରି ହଁ
0: ଆଗରୁ ଦେଖ ଯେ ନାୟର ମାନଙ୍କୁ ବଢିଆ ବଢିଆ ଗଛ ମାନେ ଥିଲା ନିକେ ଛେ ତ ହେଇଯାଉଥିଲା ଡୁଲି ମାନଙ୍କୁ ଯେ ସେଟା କାଣା କରା ହଉଥିଲା ତା ଡାହି ମାନଙ୍କୁ ମୁଡ଼ି ଦିଆ ହଉଥିଲା ଗୋଟେ ଡାହି ମାନଙ୍କୁ ବୋଲେ ସେଟା ତାମାନେ ଏକସଲିଆ ହେଇକିରି ବଢ଼ୁଥିଲା କି ଯେନ୍ ସେ ଡୁଲି ଥି ଯେନ୍ ଛେଟା ପଡ଼ୁଥିଲା ନିକେ ସେଟା ନି ହଉଥାଇ ସେଟା ଗୋଟେ ପ୍ରକାର ସନ୍ତୁଳନ ରହୁଥିଲା ଇଟା ବୋଲେ କାଣା କରୁଛନ୍ କିନି ଆମର ଅନେକ ଲୋକ ପୁରା ଗଛକେ ମୁଲୁ ଏକା କାଟି ଦଉଛନ୍ ହେଁ ସଫା ସୁତୁରା ରହିବା ବୋଲି ସଫା ସୁତୁରା ରଖମା ଗସ୍ତଲକେ ସଫା ସୁତୁରା ସିନା ରଖମା
1: ସେଟା ତ କଥା ସେଥିଲାଗି ଇ ବଛର ଅତି କମ୍ରେ ସଭେ ପ୍ରସ୍ତୁତ ହଉନ୍ ନିଜର କ୍ଷେତ ଆଡ଼ି ନେଇ ହଉଛେ ବେଲେ ଗଲା ହେଲା ବେଲେ ବାଟ ତରାଥି ଗଛ ଯୋଗାବାର ଲାଗି ଯେତ୍କି ଗଛ ବଡ଼ ହେବା ସେ ଗଛମାନେ ଆମର ପରବର୍ତ୍ତୀ ପିଢ଼ିମାନଙ୍କର ଲାଗି ରହିବା ଆର୍ ଆମର ଲାଗି ବି ସେଟା ବଡ଼ା ହିତକର ହେବା
0: ଏଇଟା ଗୋଟେ ବଢ଼ିଆ କଥା କହିଲ ଦାଦା ଜି ଦାଦା
1: ବହେନ
0: ହେଲେ କହୁଥିବ ନଙ୍ଗେ
1: ନାଇଁ ନାଇଁ ଜିମା ନ ଦେଖିଲି ନ ତମେ ତରକ ମର ଖାଉଛ
0: ଶୁଣ ତ
1: ହଡ଼ି ଆଡ଼କେ ନିଘା କରୁଛ
0: ସମୟ ହେଇଗଲା ନ
1: ଜିମା
0: ଆର ଇଟା ହେ ସକାଳର ପଖାଲ ପଖଲି ମୁଠେ ଖାଇକରି ସୁସ୍ଥ ଶୋଇବାର କଥା ଆରୁ
1: ଠିକ କହୁଛ ଯାଉ ଜିମା
0: ଜୁହାର ଦାଦା
1: ଜୁହାର ବହିନ ଜୁହାର।

0: ଶେଷ ହେଲା କିଷାନବାଣୀ। ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ, ଭାରତ ସରକାର। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। ପ୍ରଚାର କରୁଛୁ ଶବ୍ଦ ସୁଧା।
1: ନମସ୍କାର ଶ୍ରୋତା ବନ୍ଧୁ, ସ୍ୱାଗତ ଆପଣମାନଙ୍କୁ ଆମର ଏଥରର ଶବ୍ଦସୁଧା କାର୍ଯ୍ୟକ୍ରମକୁ। ଆଜି ଆମର କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ବରଗଡ଼ ମହିଳା ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପିକା ସଂଘମିତ୍ରା ମିଶ୍ର। ସେ ବୃତ୍ତିରେ ଅଧ୍ୟାପିକା, କିନ୍ତୁ ଯଥାର୍ଥରେ ଜଣେ ସାହିତ୍ୟ ପ୍ରାଣ ବ୍ୟକ୍ତି। ସେ ଜଣେ ସୁବକ୍ତା, ଗାଳ୍ପିକା, କବି ଓ ସମାଲୋଚିକା। ତାଙ୍କର ପ୍ରତ୍ୟେକ ବକ୍ତବ୍ୟ ଓ ଲେଖାରେ ସାମ୍ପ୍ରତିକ ସମାଜ ଓ ସମୟ ପ୍ରତିଧ୍ୱନିତ ହୁଏ। ତାହେଲେ ଡେରି ନକରି ଆସନ୍ତୁ ତାଙ୍କ ସହିତ କଥାବାର୍ତ୍ତା ହେବା। ଅଧ୍ୟାପିକା ମିଶ୍ର, ନମସ୍କାର ଆପଣଙ୍କୁ।
2: ନମସ୍କାର।
1: ଆପଣଙ୍କ ସହିତ ତ ଆମେ ଅନେକ କଥାବାର୍ତ୍ତା ହେବୁ, କିନ୍ତୁ ଆଜି ଆମର ଶ୍ରୋତା ବନ୍ଧୁମାନଙ୍କ ପାଇଁ ଆପଣ କ'ଣ ଆଣିଛନ୍ତି, ତାଙ୍କୁ କ'ଣ ଶୁଣାଇବା?
2: ଗଳ୍ପ ତିନୋଟି ଅଛି। ଗଳ୍ପ ତ ନୁହେଁ, କେତୋଟି ଅଭୁଲା ସ୍ମୃତି, କେତୋଟି ଅଭୁଲା ଜୀବନର ଦଲିଲ ଧରିକି ମୁଁ ଆସିଛି।
1: ତାହେଲେ ଆପଣଙ୍କର ପ୍ରଥମ ଗଳ୍ପରୁ ଆରମ୍ଭ କରିବା କାର୍ଯ୍ୟକ୍ରମକୁ।
2: ମୋର ପ୍ରଥମ ଗଳ୍ପ, ଚିଠି ନିଜ ଠିକଣାରେ। ମୋର ବିତି ଯାଇଥିବାର ଦିନ, ମୋର ଅନୁଭୂତିକୁ ମୁଁ ଏ ଜାଗାରେ ପରଶିବାର ଚେଷ୍ଟା କରିଛି। ଗଳ୍ପ ଚିଠି ନିଜ ଠିକଣାରେ। ଆଜିର ଜୀବନ ବହୁତ ବଦଳିଗଲାଣି, ଚିଠିର ସମୟ ଏବେ ଆଉ ନାହିଁ। ମୁଁ ଜାଣେ, ଭଲ କରି ଜାଣେ, ଚିଠିର ପ୍ରତିଉତ୍ତର ଆସିବନି ଆଉ। ବଙ୍କା ବଙ୍କା ଅକ୍ଷରର ଆଶୀର୍ବାଦ ନେବୁ, ଲେଖାଥିବା ନୀଳ ଲଫାପାର ତନ୍ଦ୍ରାଛନ୍ନ କରିଦେଉଥିବାର ମହକ ମୋତେ ମିଳିବନି। ତଥାପି ତୁମକୁ ହିଁ ମୋ ଅବ୍ୟକ୍ତ କୁହର ଦଲିଲକୁ ଶୁଣେଇବି ବାପା। ମୋ ଚେତନାର ପରିବ୍ୟାପ୍ତ ଇଲାକାରେ ତୁମେ ପ୍ରସରି ଅଛ। ଆଜି ଏ ଚିଠି ନିଜ ଠିକଣାରେ, କେବଳ ତୁମ ପାଇଁ। ଗୋଟି ଗୋଟି ହୋଇ ସବୁ ମନେ ପଡ଼ିଯାଉଛି। ସେତେବେଳେ ଫୋନ୍ ଇଣ୍ଟରନେଟ୍ ନଥିଲା। ଆମ ଭାଇ ଭଉଣୀର ଚିଠିଟିକୁ କେତେ ବ୍ୟାକୁଳ ହୋଇ ପ୍ରତୀକ୍ଷା କରୁଥିଲ। ଚିଠିକୁ ଏମିତି ଧରୁଥିଲ ସତେ ଯେମିତି ମୁଠାଏ ମହକ ମୁଠେଇଛ। ଆଖିକୁ ଦିଶୁନଥିଲା ବୋଲି ରାସ୍ତାରେ ଯିଏ ଯାଉଥିଲା ତାକୁ ବାରମ୍ବାର ଅନୁରୋଧ କରୁଥିଲ ଚିଠିଟିଏ ପଢ଼ିବା ପାଇଁ। ଏଥର ଦଶହରା ଛୁଟି ହେବାକ୍ଷଣି ପୁଅ ମୋର ଜିଦ୍ କଲା, ମୋ ସାଙ୍ଗମାନେ ସମସ୍ତେ ଗାଁ ଗଲେଣି, ମୁଁ ବି ମାମୁଁ ଗାଁ ଯିବି। ତା କଥା ଶୁଣି କେଉଁ ଦିନରୁ ହଜି ଯାଇଥିବାର ପୁରୁଣା କ୍ଷତଟିଏ ଛାତିର ବଖରାରେ ଜୁଆର ପରି ପିଟି ହେଲା। ମୋ ପିଲାବେଳରେ ସାଙ୍ଗମାନେ ମାମୁଁ ଘର କଥା କହିଲେ ମୁଁ ମୁହଁ ଶୁଖେଇ ଦେଉଥିଲି। ମାମୁଁ ଘର ସୁଖ କ'ଣ ମୁଁ ଜାଣିନି। ଏବେ ପୁଅ ମୋର ଜିଦ୍ ଧରିଛି, ମାମୁଁ ଘର ଯିବ। ଦଶହରା ଭାଇ ଜିଉନ୍ତିଆ ପାଇଁ ଗାଁକୁ ଆସିଲି। ପରିତ୍ୟକ୍ତ ଘରର ଦଦରା ଅଗଣାରେ ଏକା ଛିଡ଼ା ହୋଇ ତୁମ କଥା ବହୁତ ମନେ ପଡ଼ୁଛି। ଗାଁ ଆଜି ବହୁତ ବଦଳିଗଲାଣି। ରାସ୍ତା ଦିକଡ଼ରେ ଜହ୍ନି କାକୁଡ଼ି ଫୁଲ ଭର୍ତ୍ତି ବାଡ଼ ଆଉ ନାହିଁ। ସେ ଜାଗାରେ ଧାଡ଼ି ଧାଡ଼ି ହୋଇ ଷ୍ଟଲ୍ମାନଙ୍କରେ ଶସ୍ତା ରେକର୍ଡ଼ ଗୀତରେ କାନ ଅତଡ଼ା ଫାଟିଯାଉଛି। ଦୁର୍ଗାମଣ୍ଡପ ପାଖରେ ଥିବା କ୍ଲବ୍ ଘରେ ତାସ୍ ଖେଳର କୋଳାହଳ। ଭାଇ ଜିଉନ୍ତିଆ ପୂଜା କୁଠିଶାଳରେ ଗାଁ ଝିଅମାନେ ସେଲ୍ଫି ନେବାରେ ବ୍ୟସ୍ତ। ମୋ ଭିତରେ ଥିବା ଗାଁ କେଉଁଠି ହଜିଗଲା କେଜାଣି। ପିଲାବେଳର ଆମ ପରମ ବନ୍ଧୁ, ତୁମର ପ୍ରିୟତମ ତୀର୍ଥ ଆମ ବଗିଚାକୁ ଗଲି। ଆମ୍ବ ପଣସ ମହୁଲ ଗଛ ଭର୍ତ୍ତି ବଗିଚା, କୂଅମୂଳ ଖଳା ଗୁହାଳ ସମସ୍ତେ ତୁମ ଅଭାବରେ ଶ୍ରୀହୀନ ହୋଇଯାଇଛନ୍ତି। ସତରେ କ'ଣ ଜଣକର ଅଭାବରେ ଏତେ ଶ୍ରୀହୀନ ହୋଇଯାଏ ଗୋଟେ ପରିପୂର୍ଣ୍ଣ ସଂସାର। ଧୋତି ପିନ୍ଧା ଗୋରା ତକ୍ ତକ୍ ଦେହରେ ନାଲି ଗାମୁଛା କାନ୍ଧରେ ପକାଇ ତୁମେ ବଗିଚାରେ ବୁଲୁଛ ପରି ଲାଗିଲା। ତୁମେ ଗଛରେ ପତ୍ରରେ ବାଣ୍ଟି ହୋଇଯାଇଛ, ନା ମୋ ଦୃଷ୍ଟିର ଭ୍ରମ କେ ଜାଣି। ଥରେ ସାନ ଭାଇ ଆମ୍ବ ଗଛ ଚାଞ୍ଚି ଦେଇ ଗଣ୍ଡିରେ ତା ନାଁ ଲେଖିଦେଇଥିଲା। ସେ ବର୍ଷ ଗଛରେ ଆଉ ଫଳ ଆସିନଥିଲା। ତୁମେ ଆମକୁ କହିଥିଲ ଗଛମାନେ ଭାରି ଅଭିମାନୀ, ତାଙ୍କୁ

0: ଆଘାତ ଲାଗିଲେ ସେମାନେ ଫଳଫୁଲ ଦିଅନ୍ତିନି। ବାପା, ତୁମ ହୃଦୟରେ ଏତେ ମମତା କେଉଁଠି ଥିଲା? ଗାଈ, ବାଛୁରୀ, ହଳିଆ, ମୂଲିଆ, ପାରା, ଚଟିଆ ପର୍ଯ୍ୟନ୍ତ ସମସ୍ତେ ତୁମ ମମତାରେ ବାନ୍ଧି ହୋଇଥିଲେ, ତୁମ ସ୍ନେହକୁ ବୁଝୁଥିଲେ। ଥରେ ବୁଢ଼ୀ ଗାଈ ଛୁଆ ଜନ୍ମ କରି ମରିଗଲା, କୁନି ବାଛୁରୀକୁ ବୋତଲ କ୍ଷୀର କେମିତି ପିଏଇବୁ ଆମକୁ ଶିଖେଇ ଦେଇଥିଲ। ପାରା ତୁମ କାନ୍ଧରେ ବସି ଦାନା ଖାଉଥିଲା, କୁଆ ଥାଳି ପାଖରୁ ରୁଟି ନେଉଥିଲା। ବାପା, ତୁମେ ଏତେ ସ୍ୱାର୍ଥପର, ଆମକୁ କାଣିଚାଏ ଭଲ ପାଇବାର ସଂସ୍କାର ଦେଲନି। ଗଛର ଅଭିମାନ ତ ବହୁତ ଦୂରର କଥା, ମଣିଷର କାନ୍ଦଣା ଆମ କାନରେ ବାଜୁନି। ମୋବାଇଲ ସ୍କ୍ରିନ୍ରେ ଅନୁଭୂତି ବୋଧକୁ ବନ୍ଧା ପକାଇ ଦେଲା ପରେ ଆମର ସମୟ କାହିଁ ଗାଈ ବାଛୁରୀ ପାରା କୁକୁର ଗଛଲତାଙ୍କୁ ସ୍ନେହ ଦେବା ପାଇଁ? ଦେଖ, ଆମେ କେମିତି ଏକ ଦରିଦ୍ର ନିଶ୍ୱର ଜୀବନକୁ ମରି ମରି ବଞ୍ଚୁଛୁ। ତୁମର ଅଭାବରେ ଘର ଅଗଣା ବାଡ଼ି ବଗିଚା ସବୁ ଶ୍ରୀହୀନ ଦିଶୁଛି, ଠିକ୍ ମାଆର ମୁହଁ ପରି। ମାଆର କପାଳରେ ବଡ଼ ସିନ୍ଦୁର ଟିକା ନାହିଁ, କପାଳରେ କେରାଏ ନୁଖୁରା ବାଳ, ଧଳା ମଇଳା ଶାଢ଼ୀ ଅଣ୍ଟା ବଙ୍କେଇ ଗଲାଣି, ପେଜୁଆ ଆଖିରେ ଅଣ୍ଡାଳି ହେଉଛି, ନିଃସଙ୍ଗତାର ନିଜ ପ୍ରଶ୍ୱାସ ଗଣି ଗଣି ସମୟର ବୋଝ ବୋହି ବୋହି ମୃତ୍ୟୁକୁ ପ୍ରତୀକ୍ଷା କରିଛି। ସେ ଆଖି ଯୋଡ଼ିକ କି କରୁଣ, ଉଜୁଡ଼ା ଜୀବନର ଶୋଷି ନେଲା କି ତାର ସମସ୍ତ ସ୍ୱପ୍ନ? ବାପା, ତୁମେ ଗୋଟେ ବରଗଛ ପରି କାୟା ମେଲେଇ ସମସ୍ତଙ୍କୁ ଆବରି ରଖିଥିଲ। ଆମେ ସାତ ଭାଇ ଭଉଣୀ, ଭଣଜା ଭାଣିଜୀ, ଝିଆରୀ ପୁତୁରା ସମସ୍ତେ ଗୋଟେ ଛାତ ତଳେ ବଢ଼ୁଥିଲୁ। ଖରା ମାସର ପଲାସପତ୍ରରେ ଆମ୍ବ ଚଟଣୀ, ନଳିତା ଶାଗ, ପଖାଳ ଖାଇ ଖୋଲା ଆକାଶର ଛାତ ତଳେ ଜହ୍ନତାରା ଦେଖି ଦେଖି ରାତି ପାହୁଥିଲା। ସତରେ କି ସୁନ୍ଦର ଥିଲା ସେ ଜୀବନ! ଆଜିର ଶୀତତାପ ନିୟନ୍ତ୍ରିତ କୋଠରୀରେ ଫାଷ୍ଟଫୁଡ଼୍ ଖାଉଥିବା ମୋ ପୁଅକୁ ଏ ପ୍ରାଚୁର୍ଯ୍ୟ ଭରା ଜୀବନର ଅନୁଭୂତି କେଉଁଠୁ ଆଣିକି ଦେବି? ଆମେ ସବୁ ନିର୍ମୂଳି ଲତା ବାପା, ମାଟିର ମହକ ଆମକୁ ଆକର୍ଷିତ କରିପାରୁନି। ନିଜ ନିଜ ସ୍ୱାର୍ଥପରତାରେ ଏମିତି ବନ୍ଦୀ ହୋଇଯାଇଛୁ, ସେ ବାଡ଼ ଡେଇଁ ଆସି ହେଉନି। ତୁମ ଲହୁର ଦମ୍ ନଥିଲା ବୋଧେ, କି ତୁମ ଶିକ୍ଷା ଦୀକ୍ଷାରେ କେଉଁଠି କିଛି ଭୁଲ ରହିଗଲା। କେମିତି ଆମ ରକ୍ତରେ ଏତେ ବିଭେଦ ଥିଲା, ଆଜି ତୁମର ଆଭିଜାତ୍ୟ ଭରା ପ୍ରତିପତ୍ତିକୁ ଆମକୁ ଲୋଭ ଲାଗୁନି। ସହରୀ ମାୟାର ଜାଲରେ ପଡ଼ି ଯାଇଛୁ, ତୁମର ସ୍ମୃତିକୁ ଜାବୁଡ଼ି ଧରି ଏ ଅପନ୍ତରା ଗାଁରେ ଫଟାକାନ୍ଥ ପରି ମା ପଡ଼ି ରହିଛି। ବାପା, ତୁମେ ସମ୍ରାଟ ପରି ଜିଇଁଥିଲ। ଧାନ, ଚାଉଳ, ମୁଗ, ବିରି, ଦିଗନ୍ତ ବିସ୍ତାରୀ ଧାନ କିଆରୀ, ଗୁହାଳ ଭର୍ତ୍ତି ଗାଈଗୋରୁ, ଗୋଟିଏ ସମ୍ଭ୍ରାନ୍ତୀୟ ଜୀବନ। ଆମେ ମୋବାଇଲ ସ୍କ୍ରିନ୍ରେ ଜୀବନ ଖୋଜୁଛୁ, ଫେସବୁକ୍ରେ ହଜାର ହଜାର ଫ୍ରେଣ୍ଡ ରଖି ସମ୍ପର୍କହୀନତାର ନିଃସଙ୍ଗ ଜୀବନ ଜିଉଁଛୁ। ପୁଅକୁ ମୋର ଜୀବନ ଦେଖେଇବାର ପ୍ରତିଶ୍ରୁତି ଦେଇଥିଲି, ଏବେ ମୋ ଦଶହରା ଛୁଟିର ବିକଳ ବିଳମ୍ବିତ ଅନୁଭୂତିକୁ ଛାତିର ବଖରାରେ ଚାପି ଧରି ଫେରୁଛି। ପୁଅ ମୋର ଥରକୁ ଥର ପଚାରୁଛି, ତୁମେ ଯେଉଁ ଗାଁ କହିଥିଲ ସେଟା ତ ଏ ନୁହେଁ, ଜୀବନରେ ଏମିତି କ'ଣ ନିରର୍ଥକ ହୋଇଯାଏ ସବୁକିଛି? ଏ ଅବହେଳିତ ଅପନ୍ତରା ଇଲାକାର ଭଗ୍ନ ସାମ୍ରାଜ୍ୟ ଦେଖି ମୋର ଭବିଷ୍ୟତ କଳନା କରୁଛି ବାପା। ଆମେ ଭାଇ ଭଉଣୀ ସହରୀ ମାୟାରେ କୋଠାବାଡ଼ି କରି ନିଜ ନିଜ ହିସାବ କିତାବରେ ବ୍ୟସ୍ତ, କାଲି ଠିକ୍ ଏମିତି କେତେ ସରାଗରେ ଲୁହଲୁହୁ ଏକ କରି ଗଢ଼ିଥିବା ମୋର ଘରଦ୍ୱାର ସମସ୍ତ ବନ୍ଧନକୁ ଛି କରି ମୋର ପୁଅ ବୃତ୍ତିର ମୋହରେ ଚାଲିଯିବ ଦୂରକୁ ଦୂରକୁ ବହୁ ଦୂରକୁ। ମୁଁ ବୁଢ଼ୀ ଅସୁରୁଣୀ ଗୋଟେ ଗୋଡ଼ ଜାଳି ରୋଷେଇ କରି ଜିଇଁଲା ପରି ଆଖି ଲମ୍ବେଇ ଅପେକ୍ଷା କରିଥିବି ତାର ଫେରନ୍ତା ବାଟକୁ, ଅପେକ୍ଷା କରି ରହିଥିବି ତାର ଫେରନ୍ତା ବାଟକୁ।
1: ଅତି ସୁନ୍ଦର ଅଧ୍ୟାପିକା ମିଶ୍ର, ଅତି ଚମତ୍କାର ଏବଂ ସ୍ପଷ୍ଟ ଭାବରେ ଆପଣ ସମାଜରେ ସମୟର ସ୍ରୋତରେ ଘଟୁଥିବା ପରିବର୍ତ୍ତନକୁ ଆପଣ ଗଳ୍ପ ମାଧ୍ୟମରେ ଲେଖିଛନ୍ତି। ମାନେ ଦେଖିବାକୁ ଗଲେ ଆପଣଙ୍କ ଗଳ୍ପ ଗୋଟିଏ ଦର୍ପଣ ସଦୃଶ, ଯେଉଁଥିରେ ସମସ୍ତେ ନିଜର ଛବି ଦେଖିପାରିବେ। ତାହେଲେ ଆମେ ପରବର୍ତ୍ତୀ ଗଳ୍ପଟି ଶୁଣିବା।
0: ମୋର ପରବର୍ତ୍ତୀ ଗଳ୍ପ ଡାହାଣୀ। ଗାଁ ଗହଳିରେ ମାଆଟିଏ କେମିତି ଡାହାଣୀ ହୋଇଯାଏ ତାର ସମ୍ପର୍କରେ ଗଳ୍ପ ତ ନୁହେଁ, ଗୋଟିଏ ଆବେଗଟିଏ ମାତ୍ର। ଡାହାଣୀଟା ମୁଣ୍ଡ ତଳ ଗୋଡ଼ ଉପର କରି ଅନ୍ଧାର ରାତିରେ କୁଆଡ଼େ ବିଷ୍ଠା ଖାଏ, ସ୍କୁଲ ଫେରନ୍ତା ଛୁଆମାନଙ୍କୁ ବଡ଼ ବଡ଼ ଲୋଭିଲା ଆଖିରେ ଅନାଏ। ଡାହାଣୀଟା ଗେଲ କରିବାର ଆଳରେ ରକ୍ତ ଶୋଷି ନିଏ, ସାଇ ପଡ଼ିଶା ସମସ୍ତେ ତାଗିଦ କରନ୍ତି ସେପଟକୁ ନ ଯିବା ପାଇଁ। ଅନ୍ଧାର କୋଣରେ ମେଞ୍ଚାଏ ଅନ୍ଧାର ପରି ପଡ଼ି ରହିଥାଏ। ଘରୁ ବାହାରିଲେ ହିଁ ଲୋକେ ଢେଲା ମାରନ୍ତି, ତାର ଗୋଟିଏ ପୁଅ ଥିଲା, ମାମୁଘର ଲୋକେ ନେଇଗଲେ, ଡାହାଣୀର ପୁଅ ବୋଲି ସାଙ୍ଗସାଥିର ତାଛଲ୍ୟ ସହି ନ ପାରି ପୁଅଟି ବି ସ୍କୁଲ ଛାଡ଼ି ବୁଲୁଛି ଏବେ। ଅନେକ ଦିନରୁ ମରିସାରିଥିବା ସ୍ତ୍ରୀ ଲୋକଟି ସତକୁ ସତ ଦିନେ ମରିଗଲା। ଯାହା ହେଉ, ମଲା ନାହିଁ ଯେ ଗାଁଟା ଉଦ୍ଧାର ପାଇଗଲା। ପୁଅ ଆସିଲା ମାଆର ଶବ ସଂସ୍କାର କରିବା ପାଇଁ। ଗାଁଟା ଯାକ ତାଛଲ୍ୟ ଘୃଣାର ଅଠା ଏବେ ତା ଦେହରୁ ପୋଛି ହୋଇଯିବ। ଶବର ନିସ୍ତେଜ ଆଖିକୁ ଦେଖି ଦେଖି ପୁଅ ଭାବୁଛି, କେବେଠୁ କେମିତି ମା ମୋର ଡାହାଣୀ ହୋଇଗଲା? ଏ ଆଖିରେ ଅସରନ୍ତି ସ୍ନେହ ମମତା ଛଡ଼ା ଅଲଗା ତ କିଛି ମୋତେ କେବେ ଦିଶି ନଥିଲା। ସତରେ ମାଆଟିଏ କେବେ ଡାହାଣୀ ହୋଇଯାଏ? ସତରେ ମାଆଟିଏ କେବେ ମୋର ଡାହାଣୀ ହୋଇଯାଏ?
1: ସତରେ ଜଣେ

0: ମାଆର ଜୀବନକୁ ଏହି ଡାଣି ରୂପକ ଅନ୍ଧବିଶ୍ୱାସ କେମିତି ତଳିତଳାନ୍ତ କରେ ତାର ଏକ ଜୀବନ୍ତ ଚିତ୍ର ଆପଣଙ୍କର ଏହି ଗଳ୍ପ। ଆପଣଙ୍କ ପରବର୍ତ୍ତୀ ଗଳ୍ପଟି ଶୁଣିବା।
1: ମୋର ପରବର୍ତ୍ତୀ ଗଳ୍ପ ପ୍ରତୀକ୍ଷା। ଅସରନ୍ତି ପ୍ରତୀକ୍ଷାରେ ଜୀବନ କିଭଳି ଶେଷ ହୋଇଯାଏ। ଗଳ୍ପ ପ୍ରତୀକ୍ଷା। ବଡ଼ ପୁଅ ଆମେରିକାରେ, ମଝିଆ ପୁଅ ଜର୍ମାନୀରେ, ସାନ ପୁଅ ଦିଲ୍ଲୀରେ। ନୂଆଣିଆ ଚାଳଘର ପିଢ଼ା ଉପରେ ବସି ବୁଢ଼ା ପେଜୁଆ ଆଖିରେ ବାଟକୁ ଚାହିଁ ଚାହିଁ ଦିନ କାଟେ। ବୁଢ଼ୀ କେତେଦିନରୁ ଆରପାରିକୁ ଗଲାଣି। ଗାଁ ସ୍କୁଲ ପାଠ ପରେ ପିଲାମାନେ ସହରକୁ ପଢ଼ିବାକୁ ଗଲେ ଯେ ଆଉ ଗାଁକୁ କେବେ କେମିତି ଥରେ ଥରେ ଆସୁଥିଲେ। ସେ ଆସିବା ଦିନକୁ ବାଟ ଚାହିଁ ଚାହିଁ ସମୟ ବିତୁଥିଲା। ସହରରୁ କେବେ କେମିତି ଚିଠିଟିଏ, ମନି ଅର୍ଡ଼ରଟିଏ ଆସୁଥିଲା। ଏବେ ଆଉ ଚିଠିର ଦିନ ନାହିଁ। ପଡ଼ିଶା ଘରକୁ କେବେ କେମିତି ଫୋନ୍ଟିଏ ଆସୁଥିଲା, ତା ବି ଧୀରେ ଧୀରେ ବନ୍ଦ ହୋଇଗଲା। ବୁଢ଼ା ବହୁତ ଭାଗ୍ୟବାନ, ତିନି ପୁଅ ବଡ଼ ବଡ଼ ସହରରେ ଚାକିରି କରନ୍ତି। ବୁଢ଼ା ପୁରୁଣା ଚିଠିକୁ ଜାବୁଡ଼ି ଧରି ଅତୀତକୁ ଖୋଜେ। ଦୁଇବର୍ଷ ତଳେ ବୁଢ଼ୀ ଆରପାରିକୁ ଗଲା। ମଲାବେଳକୁ ପୁଅ ପାଣି ମୁନ୍ଦାଏ ଦେବ ବୋଲି ସେ ଆଶାରେ ପୁଅ ନାଁ ଘୋଷି ଘୋଷି ମଲା। ବୁଢ଼ୀର ଶୁଦ୍ଧିକ୍ରିୟାରେ ବଡ଼ ପୁଅକୁ ବାପା ନେହୁରା ହୋଇ କହିଥିଲା, ପୁଅରେ ମୁଁ ମଲାବେଳେ ତୋ ମୁହଁ ଦେଖିକି ମରିବି, ପାଣି ମୁନ୍ଦାଏ ଦେବୁରେ ପୁଅ। ବୁଢ଼ା ଗତବର୍ଷ ବହୁତ ପଡ଼ିଥିଲା। ପଡ଼ିଶା ଘର ଲୋକେ ପୁଅମାନଙ୍କୁ ଖବର ଦେଲେ। ପୁଅମାନେ ଛୁଟି ନେଇ ଆସିଲେ, ଏକାସାଙ୍ଗେ ଶୁଦ୍ଧି ସାରିକି ଯିବେ ବୋଲି ଲମ୍ବା ଛୁଟି ଧରି ଆସିଥିଲେ। ପୁଅକୁ ଦେଖି ବୁଢ଼ା ଭଲ ହୋଇଗଲା। ସମସ୍ତଙ୍କଠାରୁ ଦୁଇ ଦୁଇପଦ ଶୁଣିବାକୁ ପଡ଼ିଥିଲା। ଗଲାବେଳେ ଚିଡ଼ି ଚିଡ଼ି ହୋଇ ଶୁଣେଇ ଦେଇ ଗଲେ, ଏତେ ଛୋଟ ଛୋଟ କଥାରେ ଡକେଇବନି, ଛୁଟି କ'ଣ ସହଜରେ ମିଳେ। ଗତ ରାତିରେ ବୁଢ଼ା ମରିଗଲା। ପୁଅମାନଙ୍କୁ ଖବର ଦିଆହୋଇଛି। ଜୀବନଯାକ ଫୋନ୍, ଚିଠି, ମନି ଅର୍ଡ଼ର ଓ ପୁଅର ଫେରନ୍ତା ବାଟକୁ ପ୍ରତୀକ୍ଷା କରି କରି ବଞ୍ଚିଥିବା ବୁଢ଼ାର ଶବ ଏବେ ପ୍ରତୀକ୍ଷା କରିଛି। ପୁଅ ଆସିଲେ ମୁଖାଗ୍ନି ଦେବ, ପୁଅ ଆସିଲେ ମୁଖାଗ୍ନି ଦେବ।
0: ସତରେ ଅଧ୍ୟାପିକା ମିଶ୍ର, ଆପଣଙ୍କ ଗଳ୍ପଗୁଡ଼ିକ ଅତି ସୁନ୍ଦର, ଚମତ୍କାର। ଏଠି ଏହି ଗପଗୁଡ଼ାକ ଶୁଣିଲା ପରେ ଆମେ ନିଶ୍ଚିତ ଭାବରେ ଆପଣଙ୍କୁ ପଚାରିବାକୁ ଚାହିଁବୁ ଯେ ଏତେ ସୁନ୍ଦର ଗପଗୁଡ଼ିକ ଆପଣ ମାନେ କେମିତି, କେଉଁ ଜାଗାରୁ ଅନୁପ୍ରାଣିତ ହୋଇ ଲେଖିଥାନ୍ତି?
1: ଫକୀରମୋହନ ସେନାପତି କହିଥିଲେ, ଜୀବନ ଗଳ୍ପମୟ, କେବଳ ଜୀବନକୁ ଦେଖିବାର କଥା। ଅନୁଭୂତିକୁ ଟିକିଏ ଉଖାରି ଦେଲେ ଆମେ ଯେଉଁ ଜୀବନ ବଞ୍ଚୁଛୁ, ଯେଉଁ ଲୋକମାନଙ୍କର ସମ୍ପର୍କରେ ଆସୁଛୁ, ଆମର ଆଖପାଖର ମଣିଷ, ସେମାନଙ୍କୁ ଟିକିଏ ଅନୁଭୂତି ବୋଧ ଦେଇ ଦେଖିଦେଲେ ଗଳ୍ପ ଆପେ ଆପେ ଆସିଯାଏ। ଗଳ୍ପ ଖୋଜିବାକୁ ପଡ଼େନି, ଜୀବନକୁ ଦେଖିବାକୁ ପଡ଼େ।
0: ଆପଣ ଗଳ୍ପ ଲେଖା କେବେଠୁ ଆରମ୍ଭ କଲେ?
1: ପ୍ରଥମେ ପ୍ରଥମେ ମୁଁ କବିତା ଲେଖୁଥିଲି। କଲେଜ ପଢ଼ୁଥିଲା ସମୟରେ ମୋ ଡାଏରୀରେ ଲୁକାୟିତ ହୋଇ ରହିଥିଲା କବିତାଗୁଡ଼ିକ। ତାପରେ ଧୀରେ ଧୀରେ କବିତାରୁ ମୁହଁ ଫେରିଲି। ସମସ୍ତଙ୍କର ଦ୍ୱାରା କବିତା ହୁଏନି। ମୋତେ ଲାଗିଲା କବିତା ଅପେକ୍ଷା ମୁଁ ଗଳ୍ପରେ ମୋର ଭାବକୁ ବେଶୀ ସୁନ୍ଦର ଭାବରେ ଫୁଟେଇ ପାରିବି, ତେଣୁ ମୁଁ ଗଳ୍ପ ଲେଖା ଆରମ୍ଭ କଲି। ମୋର ପ୍ରଥମ ଗଳ୍ପ ଥିଲା, ସେହି ପିଜି ପଢ଼ୁଥିଲି ଏବଂ ଧରିତ୍ରୀରେ ମୋର ଗଳ୍ପଟି ପ୍ରକାଶ ପାଇଥିଲା। ସେଇଟା ଥିଲା ପରଗୋତ୍ରୀ ନାଁରେ ମୋର ପ୍ରଥମ ଗଳ୍ପ।
0: ଆଗକୁ ଆପଣଙ୍କର ପରବର୍ତ୍ତୀ ସମୟରେ ଏହି ଗଳ୍ପ ଲେଖାରେ ଆପଣ କ'ଣ ସବୁ ଆଗକୁ ଯୋଜନା ରଖିଛନ୍ତି?
1: ଲେଖାଲେଖି ନେଇ ମୋର କିଛି ସେମିତି ଯୋଜନା ନାହିଁ। ଯେତେବେଳେ ଯେଉଁ ଭାବ ଆସିଲା, ଯେମିତି ଭାବରେ ଲେଖିପାରିବି ଚେଷ୍ଟା କରିବି ସେହି ଭାବକୁ ପ୍ରକାଶ କରିବା ପାଇଁ, କିନ୍ତୁ ତାହା ଉଚ୍ଚକୋଟୀର ହେଉ ବା ନିମ୍ନମାନର ହେଉ, ମୁଁ କିନ୍ତୁ ମୋର ହୃଦୟ ପ୍ରତି ସବୁବେଳେ ସତ୍ୟଶୀଳ ରହିବି ଏବଂ ମୋର ଅନୁଭବକୁ ପ୍ରକାଶ କରିବା ପାଇଁ ଚେଷ୍ଟା କରିବି।
0: ଆପଣ ଯେମିତି କହିଲେ ଉଚ୍ଚକୋଟୀର ହେଉ ବା ନିମ୍ନମାନର, ପ୍ରକୃତରେ ଆମେ ଯାହା ଭାବୁ ଗଳ୍ପ କବିତା ଏସବୁ କେବେ ନିମ୍ନମାନର ହୋଇନଥାଏ। ଏହା ସବୁବେଳେ ଯିଏ ପାଠକ ତାଙ୍କର ପଢ଼ିବା କ୍ଷମତା, ତାଙ୍କର ଇଚ୍ଛା ଉପରେ ନିର୍ଭର କରେ। ଆପଣ ଆଗକୁ ଆହୁରି ଏମିତି ଗଳ୍ପଗୁଡ଼ାକ ଲେଖନ୍ତୁ। ଆଜିର ଶବ୍ଦ ସୁଧାରେ ଆପଣ ଆସି ଆମକୁ ଗଳ୍ପ ଶୁଣାଇଲେ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ତାହେଲେ ଶ୍ରୋତା ବନ୍ଧୁ, ଆଜିର ଶବ୍ଦ ସୁଧାକୁ ଏଇଠି ରଖିବା। ନମସ୍କାର।
1: ନମସ୍କାର।
2: ଶବ୍ଦ ସୁଧା କାର୍ଯ୍ୟକ୍ରମରେ ଶୁଣିଲେ ଡକ୍ଟର ସଂଘମିତ୍ରା ମିଶ୍ରଙ୍କ ଗଳ୍ପ। କାର୍ଯ୍ୟକ୍ରମରେ ଅଂଶଗ୍ରହଣ କଲେ ଦେବବ୍ରତ ଭୋଇ।

ବିବିଧ ମୃଗମାଂସ ଭିତରେ ବ୍ରାହ୍ମଣ ମାଂସ ମିଶାଇ ଯତ୍ନରେ ପାକ କରିଛି ପୁରୋହିତ ବେଶୀ ରାକ୍ଷସ। ହାତ ପାଦ ଧୋଇ ଖାଇବାକୁ ବସିଛନ୍ତି ନିମନ୍ତ୍ରିତ ବ୍ରାହ୍ମଣମାନେ। ଆକାଶମାର୍ଗରୁ ଶୂନ୍ୟବାଣୀ ହେଲା, ହେ ଦ୍ୱିଜଗଣ, ଏଇ ଅନ୍ନ ଭୁଞ୍ଜ ନାହିଁ, ମୃଗ ମାଂସରେ ଯୁକ୍ତ ହୋଇଛି ବ୍ରାହ୍ମଣ ମାଂସ। ଏହା ଶୁଣି କ୍ରୋଧ ଜର୍ଜର ବ୍ରାହ୍ମଣମାନେ ସାପ ଦେଇଛନ୍ତି, ହେ ରାଜା, ତୋର ବଂଶ ନାଶ ହେଉ। ସାପ ଶୁଣି ଉପାୟ ଶୂନ୍ୟ ହୋଇ ଏହାର ପ୍ରତିକାର ସକାଶେ ବ୍ରାହ୍ମଣମାନଙ୍କ ପାଦ ତଳେ ପଡ଼ି ରହିଲେ ରାଜା ପ୍ରତାପ ଭାନୁ।

ଶୁଣିଲେ ତୁଳସୀ ରାମାୟଣର 44ତମ ଭାଗ। ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ହିନ୍ଦୀ ଭକ୍ତି ଗୀତ। କଣ୍ଠଦାନ କରିଛନ୍ତି ବିଜୟ ଶଙ୍କର। ଗୀତ ଡକ୍ଟର ଅଜୟ ପ୍ରସୂନ, ସଙ୍ଗୀତ ଉତ୍ତମ ଚାଟ୍ଟାର୍ଜୀ।

ବିଜୟ ଶଙ୍କରଙ୍କ କଣ୍ଠରେ ଶୁଣିଲେ ହିନ୍ଦୀ ଭକ୍ତିଗୀତ। ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ଆଞ୍ଚଳିକ ଗୀତ। ଚିତ୍ତରଞ୍ଜନ ବେହେରାଙ୍କ କଣ୍ଠରେ ପରଶୁରାମ ଶତପଥୀଙ୍କ ରଚନା।

ଆଞ୍ଚଳିକ ଗୀତ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ମିନତୀ ପାଣିଗ୍ରାହୀଙ୍କ କଣ୍ଠରେ ପରଶୁରାମ ଶତପଥୀଙ୍କ ରଚନା।

ପରବର୍ତ୍ତୀ କଥାଚିତ୍ର ଧର୍ମ ସହିଲେ ହେଲା। କଣ୍ଠଦାନ କରିଛନ୍ତି ଅନୁରାଧା ପୌଡ଼ୱାଲ। ଗୀତ ନିଜାମ, ସଙ୍ଗୀତ ମନ୍ମଥ ମିଶ୍ର।

ପରବର୍ତ୍ତୀ କଥାଚିତ୍ର ମନମୋର ଯାଯାବର କଣ୍ଠଦାନ କରିଛନ୍ତି କୁମାର ବାପି। ଗୀତ ରଚନା ମନୋଜ ମହନ୍ତ।

ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ ଆପଣମାନେ ଶୁଣୁଛନ୍ତି ଓଡ଼ିଆ କଥାଚିତ୍ର ଗୀତ। ପରବର୍ତ୍ତୀ କଥାଚିତ୍ର ଗୋଟେ ଶୁଆ ଗୋଟେ ଶାରୀ, କଣ୍ଠଦାନ କରିଛନ୍ତି ଇରା ମହାନ୍ତି। ଗୀତ ବିଜୟ ମଲ୍ଲ, ସଙ୍ଗୀତ ପ୍ରେମାନନ୍ଦ।

ତୋ ବିନା ମୋ କାହାଣୀ ଅଧା ଏହି କଥାଚିତ୍ରରେ କଣ୍ଠଦାନ କରିଛନ୍ତି ନିବେଦିତା। ବିଜୟ ମଲ୍ଲଙ୍କ ରଚନା, ସଙ୍ଗୀତ ଶାନ୍ତିରାଜ ଖୋସଲା।

ଶୁଣିଲେ କେତୋଟି ଓଡ଼ିଆ କଥାଚିତ୍ର ଗୀତ। ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମ। ଏଥିରେ ଶୁଣନ୍ତୁ ଗିଟାର ବାଦନ, ପରିବେଷଣ କରିଛନ୍ତି ପଣ୍ଡିତ ବିଶ୍ୱମୋହନ ଭଟ୍ଟ। ଗିଟାର ବାଦନରେ ରାଗ ଦେଶ।

0: ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମରେ ଶୁଣିଲେ ଗିଟାର ବାଦନ, ପରିବେଷଣ କଲେ ପଣ୍ଡିତ ବିଶ୍ୱମୋହନ ଭଟ୍ଟ। ଆକାଶବାଣୀ ବଲାଙ୍ଗୀର। ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀ ଓ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।
1: ରଙ୍ଗ ତରଙ୍ଗ ମେ।

ଆଲୋଚନା କରିବେ ଡକ୍ଟର ନରେନ୍ଦ୍ର କୁମାର ମିଶ୍ର। ସକାଳ 6:35ରେ ଶ୍ରୀମଦ୍ ଭାଗବତ, 7:40ରେ ଭକ୍ତି ରସାତ୍ମକ ସଙ୍ଗୀତ ଧାରାବାହିକ ଶ୍ରୀ ରାମଚରିତ ମାନସ, 8:30ରେ ହିନ୍ଦୀ କଥାଚିତ୍ର ଗୀତ, ଓଡ଼ିଆ କଥାଚିତ୍ର ଗୀତ 8:45ରେ, 9:00ରେ ବିବିଧ ଭାରତୀ କାର୍ଯ୍ୟକ୍ରମ, ଆକାଶବାଣୀ ବଲାଙ୍ଗୀର, ସମୟ ରାତି 11:11। ଏଇଠି ଶେଷ କରୁଛୁ ଆଜିର ଅଧିବେଶନ। ଆଗାମୀକାଲି ଅଧିବେଶନ ଆରମ୍ଭ କରିବୁ 5:53। ଆଜି ପାଇଁ ବିଦାୟ ଦିଅନ୍ତୁ। ଜୟ ହିନ୍ଦ୍।

ଏଗାରଟା ବାଜି ଏଗାର ମିନିଟ୍। ଏଇଠି ଶେଷ କରୁଛୁ ଆଜିର ଅଧିବେଶନ। ଆଗାମୀକାଲି ଅଧିବେଶନ ଆରମ୍ଭ କରିବୁ ସକାଳ 5:53 ମିନିଟ୍‌ରେ। ଆଜି ପାଇଁ ବିଦାୟ ଦିଅନ୍ତୁ। ଜୟ ହିନ୍ଦ।